ଆକାଶବାଣୀ ରାଉରକେଲା। ଆଜି ସୋମବାର 1948 ଶତାବ୍ଦ ଜ୍ୟେଷ୍ଠ 26 ଦିନ 2026 ମସିହା ଜୁନ 15 ତାରିଖ। ସମୟ ବର୍ତ୍ତମାନ ସକାଳ 5:57 ହେବାକୁ ଯାଉଛି। ଶ୍ରୋତାମାନଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆମର ଅଧିବେଶନ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି FM ବ୍ୟାଣ୍ଡରେ 102.6 MHz ଯୋଗେ। ମାଙ୍ଗଳିକ

ଲୋଭ ଦ୍ୱାରା ବିବେକ ଓ ବୁଦ୍ଧି ନଷ୍ଟ ହୁଏ। ବୁଦ୍ଧି ନଷ୍ଟ ହେଲେ ଲଜ୍ଜା, ଲଜ୍ଜା ନଷ୍ଟ ହେଲେ ଧର୍ମ, ଧର୍ମ ନଷ୍ଟ ହେଲେ ଶ୍ରୀ, ଅର୍ଥାତ୍ ଯାହା ଶୁଭ ତାହା ସମସ୍ତ ନଷ୍ଟ ହୁଏ। ଆକାଶବାଣୀ ରାଉରକେଲା ଶୁଣନ୍ତୁ ହିନ୍ଦୀରେ ସମାଚାର। ରିଲେ କରି ପ୍ରଚାର କରୁଛି ଆକାଶବାଣୀ ଦିଲ୍ଲୀରୁ। କିଛି କ୍ଷଣ ମଧ୍ୟରେ

ପରବର୍ତ୍ତୀ ଭଜନ। କେଣେ ଘେନି ଯାଉଛ ଜଗନ୍ନାଥଙ୍କୁ, ଆମ୍ଭେ ଦର୍ଶନ କରିବୁ କାହାକୁ। ସାଲବେଗଙ୍କ ରଚନାରୁ ଗାଇଛନ୍ତି ଲିପିକା ମହାନ୍ତି।

କାର୍ଯ୍ୟକ୍ରମର ପରବର୍ତ୍ତୀ ଭଜନ ଧନ୍ୟ ହେଲି ପ୍ରଭୁ ଦେଖି ତୋର ଆଖିକି ତୋର ବଡ଼ଦାଣ୍ଡେ ମୁଁ ଆସିକି। କଣ୍ଠଶିଳ୍ପୀ ବିଜୟ ଭାସ୍କର ସାମନ୍ତରାୟ, ରଚନା ଭଜରାଜ ସାରୁଆ।

0: ଶୁଣିଛ? ଭାବୁଛି ଆମ ବିଜନେସଟା ଆଉ ଟିକେ ବଢିଲେ କେମିତି ହୁଅନ୍ତା?
1: ତମକୁ କିଏ ଅଟକଉଛି କି?
0: କେହି ତ ଅଟକେଇ ନାହାନ୍ତି, କିନ୍ତୁ ବୁଝିପାରୁନି କାହାଠୁ ସାହାଯ୍ୟ ନେବି।
1: ଯୋଉ ସହରକୁ ଯାଅ, ବିଜ୍ଞାପନ ମାଧ୍ୟମରେ ଉପଭୋକ୍ତାଙ୍କ ପାଖରେ ପହଞ୍ଚିଯିବ।
0: ହେଲେ ଆକାଶବାଣୀ ସହ ଯୋଗାଯୋଗ କେମିତି କରିହେବ?
1: ଖୁବ ସହଜ, ମୁଁ କହୁଛି। ପ୍ରଥମେ ଟେଲିଫୋନ ନମ୍ବର ନୋଟ କର, 870-001-4242।
0: ଆଚ୍ଛା, 870-001-4242। ଏବେ ଫୋନ ଲଗାଉଛି, 870-001-4242।
2: ଶ୍ରୋତା ବନ୍ଧୁ, ଆପଣମାନେ ଟ୍ୟୁନ୍ କରିଛନ୍ତି 102.6 FM କୁ, ଆକାଶବାଣୀ ରାଉରକେଲା କେନ୍ଦ୍ରକୁ। ଶୁଣୁଛନ୍ତି କେତୋଟି ଭକ୍ତି ଗୀତର କାର୍ଯ୍ୟକ୍ରମ ବନ୍ଦନା। ପରବର୍ତ୍ତୀ ଭଜନ, ତୋ କଳ୍ପବଟରେ ବସା ମୁଁ ବାନ୍ଧିବି ଲୋଟଣୀ ପାରାଟେ ହୋଇ, ନୀତି ଜପୁଥିବି ତୋ ନାମ କାଳିବା ଏଇ ଦୁନିଆରେ ନାହିଁ। କଣ୍ଠଶିଳ୍ପୀ ନନ୍ଦିତା ବୋଷ, ଗୀତ ରଚନା କରିଛନ୍ତି ମହେନ୍ଦ୍ର କୁମାର ପ୍ରଧାନ।

ପରବର୍ତ୍ତୀ ଭଜନ କଳା କାହ୍ନୁରେ ବଡ଼ ଦାଣ୍ଡେ କିଆଁ ଆଇଲୁ ତୋର ଶ୍ରୀମନ୍ଦିର ତେଜି ଠାକୁର କି ସୁଖ ତୁ ଏଠି ପାଇଲୁ। ବଳରାମ ହୋତାଙ୍କ ରଚନାରୁ ଗାଇଛନ୍ତି ପୁରୁଷୋତ୍ତମ ପରିଡ଼ା।

କାର୍ଯ୍ୟକ୍ରମ ଶେଷରେ କେକହେ ଅଛବ ହୀନରେ ବାଇମନ ଯାହା ଲାଗି ଦାଣ୍ଡେ ବିଜେ ଜଗବନ୍ଧୁ ତେଜେ ରତ୍ନ ସିଂହାସନରେ ରଚନା କରିଛନ୍ତି ଜ୍ୟୋତ୍ସ୍ନା ରାଉତରାୟ, କଣ୍ଠଶିଳ୍ପୀ ପ୍ରଣତି ସାମନ୍ତରାୟ।

ଶ୍ରୋତାବନ୍ଧୁ ପ୍ରଚାର କଲୁ କେତୋଟି ଭକ୍ତିଗୀତ ବନ୍ଦନା କାର୍ଯ୍ୟକ୍ରମରେ ଆକାଶବାଣୀ ରାଉରକେଲା କାର୍ଯ୍ୟକ୍ରମ ପ୍ରଚାର କରାଯାଉଛି 102.6 ମେଗାହର୍ଟ ଯୋଗେ। ଆସନ୍ତୁ ଶୁଣିବା ଶ୍ରୀରାମଚରିତ ମାନସ। ଆଜି ଶୁଣିବା ଏହାର 195ତମ ଭାଗ।

0: ପ୍ରଚାର କଲୁ ଶ୍ରୀରାମଚରିତ ମାନସ। ଆଜି ଶୁଣିଲେ ଏହାର 195ତମ ଭାଗ। ଆକାଶବାଣୀ ରାଉରକେଲା କାର୍ଯ୍ୟକ୍ରମ ପ୍ରଚାର କରାଯାଉଛି 102.6 ମେଗାହର୍ଟ ଯୋଗେ। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ କିଛି କ୍ଷଣ ମଧ୍ୟରେ।
1: ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡ଼ିୟମ ୱେଭ୍ରେ 317.5 ମିଟର ତଥା 945 କିଲୋହର୍ଟ୍ଜ୍ ଯୋଗେ ଓ FM 101 ମେଗାହର୍ଟ୍ଜ୍ ଯୋଗେ ଏବଂ ନ୍ୟୁଜ୍ ଅନ୍ AIR ଆପ୍ ମାଧ୍ୟମରେ। ଏଥର ଶୁଣିବା ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଏହି ବିଜ୍ଞାପନ ବିରତି ପରେ।

ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢ଼ୁଛନ୍ ସୁପ୍ରୀତି ମିଶ୍ର। ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ତରଫୁ ସୋମନାଥ ସ୍ୱାଭିମାନ ଯାତ୍ରା 2026 ଆୟୋଜିତ ହେଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ଇତାର ଶୁଭାରମ୍ଭ କରିବେ। ଆଜି ସକାଳ 11 ବଜେ

0: ଇଥିବା ବିଶ୍ୱସ୍ତରୀୟ ଅନ୍ଲାଇନ୍ ଯୋଗ କାର୍ଯ୍ୟକ୍ରମ ଗିନିସ୍ ୱାର୍ଲଡ ରେକର୍ଡ଼ଥି ଠାନ୍ ପାଇଛେ। ୟୁଟ୍ୟୁବ୍ ଚ୍ୟାନେଲ୍ ଲାଇଭ୍ ଷ୍ଟ୍ରିମିଂଥି ହୋଇଥିବା ଏହି କାର୍ଯ୍ୟକ୍ରମଟି 130ରୁ ଅଧିକା ଦେଶ ଭାଗ ନେଇଥିଲେ। ମନ୍ତ୍ରଣାଳୟ ତରଫରୁ ମିଳିଥିବା ସୂଚନା ଅନୁସାରେ ଅଧିବେଶନଟି 435,000ରୁ ଅଧିକା ଦର୍ଶକ ଇତାକେ ଦେଖିଛନ୍। 2024ରେ ହୋଇଥିବା ରେକର୍ଡ଼ ସଂଖ୍ୟକ 246,000 ଦର୍ଶକଙ୍କ ସଂଖ୍ୟାକେ ବିଲ୍ ଇଥର ପାର କରିଥିବା ମନ୍ତ୍ରଣାଳୟ କହିଛି। ଏହି ସଫଳତା ଲାଗି କେନ୍ଦ୍ର ଆୟୁଷ ମନ୍ତ୍ରୀ ପ୍ରତାପ ରାଓ ଯାଦବ ପୂର୍ତ୍ତିର ଭାଗ ନେଇଥିବା ଦେଶର ନାଗରିକମାନଙ୍କୁ ଅଭିନନ୍ଦନ ଜଣାଇଛନ୍। ଭୋଟର ତାଲିକାକେ ନିର୍ଭୁଲ ଆଉ ସ୍ୱଚ୍ଛ କରିବାର ଲାଗି ରାଜ୍ୟ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ଅଭିଯାନ ରେକର୍ଡ଼ ସଂଖ୍ୟକ 98.95% ପହଞ୍ଚିଛି। ସେନ୍ତା ଏପ୍ତକ ରାଜ୍ୟର 1,15,36,537 ଛନ୍କର ଡିଜିଟାଇଜେସନ୍ କରାଯାଇଛି। ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଦେଇ ରାଜ୍ୟ ଭୋଟର ତାଲିକାକେ ଅଧିକା ସ୍ୱଚ୍ଛ ସଠିକ୍ ଓ ବ୍ୟବସ୍ଥିତ କରିବାର ଲାଗି ବ୍ୟାପକ ସ୍ତରଥି ପରିଗଣନା ଫର୍ମ ବାଣ୍ଟବାର ସଂଗ୍ରହ କରବାର ଆଉ ତାର ଡିଜିଟାଇଜେସନ୍ କାମ ଯୁଦ୍ଧକାଳୀନ ଭିତ୍ତିଥି ଚାଲିଛି। ଏହି ସଂଶୋଧନ ପ୍ରକ୍ରିୟାଥି ଫର୍ମ ବଣ୍ଟନ ଆଉ ଦାଖଲ ସମୟ ଜୁନ୍ 28 ରହିଛି। ଏଥିଲାଗି ସବୁ ଯୋଗ୍ୟ ହିତାଧିକାରୀମାନଙ୍କୁ ନିଜର ପରିଗଣନା ଫର୍ମ ଜଲ୍ଦି ଦାଖଲ କରବାରକେ କୁହାଯାଇଛି। ଆଇବା 21 ହେବାରକେ ଥିବା ନିଟ୍ UG 2026 ପୁନଃ ପରୀକ୍ଷା ଲାଗି ଆଡ୍ମିଟ୍ କାର୍ଡ଼ ବାହାରିଛି। ଜାତୀୟ ପରୀକ୍ଷଣ ସଂସ୍ଥାନ NTA ତରଫରୁ ଆଡ୍ମିଟ୍ କାର୍ଡ଼ ପ୍ରକାଶ କରାଯାଇଛି। ଛାତ୍ରଛାତ୍ରୀମାନେ NTAର ୱେବ୍ସାଇଟ୍ neet.nta.nic.in ନିଜର ଆଡ୍ମିଟ୍ କାର୍ଡ଼ ଡାଉନ୍ଲୋଡ଼ କରିପାରିବେ। ଏହି ପରୀକ୍ଷା ଆଇବା 21 ଦ୍ୱିପହରର 2 ମୂଲ ହୋଇକରି ବେଲବୁଡ଼ର 5:15 ତକ୍ ଚାଲ୍ବା। ସେଡ଼େ ଏଥିଲାଗି ପରୀକ୍ଷାର୍ଥୀମାନଙ୍କୁ ମାହାଲିଆ ବସ୍ ସେବା ଯୋଗାଇ ଦେବାରକେ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍। ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ ବସ୍ ମାନକେ ପରୀକ୍ଷାର୍ଥୀମାନଙ୍କୁ ଇ ବସ୍ ସେବା ଯୋଗାଇ ଦିଆଯିବା ବୋଲି ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା କହିଛନ୍। ଏ ବାବଦେ ଜିଲ୍ଲାପାଳମାନଙ୍କୁ ପରୀକ୍ଷାର୍ଥୀମାନଙ୍କର ସବୁ ତଥ୍ୟ ଦେବାରକେ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ଦେଇଛନ୍।
1: ରାଜ୍ୟ ତରଫରୁ 21 ଯୋଉ ଏକ୍ଜାମ୍ ହବ, ଆମେ ଓଏସ୍ଆର୍ଟିସିର ସମସ୍ତ ବସ୍ ମଧ୍ୟ ସେବା ପରିବହନ ସେବା ଦେବୁ ଏବଂ କଲେକ୍ଟର ମାନଙ୍କ ପାଖରୁ ଲିଷ୍ଟ ଆସିବ ଯେତିକି ଆବଶ୍ୟକ ବସ୍ ସମସ୍ତଙ୍କୁ ଅଲରେଡି ତା ଉପରେ ନେଇକି ସମସ୍ତଙ୍କୁ ସୂଚନା ଦିଆଯିବ। ଜିଲ୍ଲାପାଳଙ୍କ ଲିଷ୍ଟ ଆସୁ ଏବଂ ତା ଅନୁଯାୟୀ ବସ୍ ଦେବୁ ଏବଂ ସବୁ ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ପୂର୍ବରୁ ଅବଗତ କରାଯିବ। ଯେତିକି ଆବଶ୍ୟକ ସଂଖ୍ୟକ ବସ୍ ଆମେ ଦେବୁ ଛାତ୍ରଛାତ୍ରୀମାନଙ୍କର କଲ୍ୟାଣ ଦୃଷ୍ଟିରୁ।
0: ଆଜି ହେଉଛି ରଜ ସଂକ୍ରାନ୍ତି, ଏଥିଲାଗି ଗାଁନୁ ସହର ତକ ଉଷ୍ଣାକି ଦେଖବାରକେ ମିଳୁଛି। ଘରେ ଘରେ ପିଠାପନା ତିଆର ସାଙ୍ଗେ ଟୁକେଲ ଛୁଆମାନେ ରଜ ଦୋଲି ଖେଳୁଛନ୍। ଆଇବାକାଲ ଭୂମି ଦହନ ହେବା। ରଜ ପର୍ବ ସମୟଥି 3 ଯାକ ଜମିକେ ଜୁତା କୁଡ଼ା ନାଇଁ କରନ୍। ଓଡ଼ିଶାର ଗଣପର୍ବ ରଜ ପଶ୍ଚିମ ଓଡ଼ିଶାର ଲୋକମାନଙ୍କୁ ଭିଲ୍ ଆକର୍ଷିତ କରୁଛେ। ସମ୍ବଲପୁରର ପ୍ରତିଷ୍ଠିତ ଶୀତଳଷଷ୍ଠୀ ଯାତ୍ରା ଅବସରରେ ନନ୍ଦପଡ଼ାର ବମ୍ବରାଡ଼ ବାଲୁଙ୍କେଶ୍ୱର ବାବାଙ୍କର ବିବାହଥି ଯୋଗ ଦେବାର ଲାଗି ନରସିଂହ ମହାପ୍ରଭୁ ସହରର ଦେବତାମାନଙ୍କୁ ଆଜି ନିୟୁତା ଦେବେ। ଇତାର ଆଘନୁ ଗଲାକାଲି ଦେବଦମ୍ପତିଙ୍କର ବିହାର ଲାଗି ପତର୍ପେଣୀ ନୀତି ହୋଇଯାଇଛି। ଆଇବାକାଲି ଝାଡ଼ୁଆପଡ଼ାର ଶ୍ରୀ ଲୋକନାଥ ବାବା ଆର୍ ମୁଦିପଡ଼ା ଶ୍ରୀ ଜାଗେଶ୍ୱର ବାବାଙ୍କର ସହିତ ଅଲଗା ଶୀତଳଷଷ୍ଠୀ ଯାତ୍ରା କମିଟି ତରଫରୁ ପତର୍ପେଣୀ ନୀତି କରାଯିବା। ରାଜ୍ୟ ସରକାରଙ୍କ 2 ପୂର୍ତ୍ତି ଅବସରରେ ଝାରସୁଗୁଡ଼ା ଜିଲ୍ଲା ସୂଚନା ଲୋକସମ୍ପର୍କ ବିଭାଗ ତରଫରୁ ମିଡ଼ିଆ କନେକ୍ଟ କାର୍ଯ୍ୟକ୍ରମ ହୋଇଯାଇଛି। ବିକଶିତ ଓଡ଼ିଶା ବିକଶିତ ଭାରତ 2036 ବାବଦେ ବୁଦ୍ଧିଜୀବୀ ଆଉ ଗଣମାଧ୍ୟମ ପ୍ରତିନିଧିମାନେ ଏହି ଅବସରରେ ଆଲୋଚନା କରିଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱଥି 2036 ତକ ସମୃଦ୍ଧ ଓଡ଼ିଶା ଗଠନ ଲାଗି କୃଷି ଶିକ୍ଷା ଆଉ ମାନବ ସମ୍ବଳ ବିକାଶ ଉପରେ ବକ୍ତାମାନେ ଜୋର୍ ଦେଇଥିଲେ। ବର୍ମିଂହାମ୍ଠାରେ ଚାଲିଥିବା ମହିଳା T20 ବିଶ୍ୱକପ୍ଥି ଭାରତ ପହିଲା ମ୍ୟାଚ୍ଥି ପାକିସ୍ତାନକେ ହରିଛି। ଗ୍ରୁପ୍ 1ର ଏହି ମ୍ୟାଚ୍ଥି ଭାରତୀୟ ଦଳ 64 ଜିତିବାର ସହିତ 2 ହାସଲ କରିଛି। ଭାରତ ପହିଲା ବ୍ୟାଟିଂ କରିକି 6 170 କରିଥିଲା, ଜବାବଥି ପାକିସ୍ତାନ 17 106 କରିକି ଅଲ୍ ଆଉଟ୍ ହୋଇଯାଇଥିଲା। ପାଣିପାଗ, ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ରାଜ୍ୟର ସମୁଦ୍ର ଖଣି ଇଲାକାନ ପହଞ୍ଚିଛି। ଆଇବା 2 ଭିତରେ ମୌସୁମୀ ରାଜ୍ୟର ଅଲଗା ଜାଗାମାନଙ୍କେ ପହଞ୍ଚିବାର ସମ୍ଭାବନା ରହିଛି। ଆଇବା 20 ତକ ରାଜ୍ୟର ଭିନ୍ ଭିନ୍ ଜାଗାନ ହାଲକାନୁ ମଧ୍ୟମ ଧରଣର ବର୍ଷାର ହେବାର ସମ୍ଭାବନା ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ ରାଜ୍ୟର କେତେଟା ଜାଗାନ କାଲବୈଶାଖୀର ବଲେ ଚଡ଼କ ମାରିକି ବର୍ଷା ହେବାର ସମ୍ଭାବନା ରହିଛି। ଏଚ୍ଡି ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02। ଜୁହାର।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ବନସ୍ତିଡାକିଲା ଗଜ ଗାଁଠୁ ସହରେ ରଜ ମଉଜ, ରଜ ଦୋଳି, ମା ମାନଙ୍କ ହାତ ତିଆରି ପିଠା ପସରା, ମିଠା ପାନର ନିଆରା ସ୍ୱାଦ, ଏସବୁକୁ ଏଥରର ରଜରେ ସୁଭଦ୍ରା ଶକ୍ତି କରିଛି ଆହୁରି ସମୃଦ୍ଧ। ଏସେଛି ମା ମାନଙ୍କ ହାତ ତିଆରି ଆରିସା, କାକରା, ମଣ୍ଡା, ଚକୁଳି ଓ ଅନ୍ୟାନ୍ୟ ସୁସ୍ୱାଦୁ ପିଠାର ମହକ ରଜରେ ପହଞ୍ଚୁଛି ଆପଣଙ୍କ ନିକଟରେ। ଜୁନ୍ 12 ରୁ 16 ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରର ଶହୀଦ ନଗରଠୁ ନେଇ ଏସପ୍ଲାନେଟ, ଇନ୍ଫୋସିଟି, ନନ୍ଦନକାନନ ଓ ସହରର ପ୍ରମୁଖ ସ୍ଥାନରେ ବୁଲୁଛି ପିଠା ଅନ୍ ହ୍ୱିଲ। ଏହା କେବଳ ପିଠାର ସମ୍ଭାର ନୁହେଁ, ଏହା ହେଉଛି ଆମ ପରମ୍ପରା ଓ ନାରୀ ସଶକ୍ତିକରଣର ପରିଚୟ। ଆସନ୍ତୁ ଏହି ରଜରେ ଓଡ଼ିଶାର ଖାଣ୍ଟି ପାରମ୍ପରିକ ପିଠାର ମଜା ନିଅନ୍ତୁ ଏବଂ ସୁଭଦ୍ରା ଶକ୍ତିର ପ୍ରୟାସକୁ ସମର୍ଥନ କରନ୍ତୁ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ପ୍ରଧାନମନ୍ତ୍ରୀ ସହରାଞ୍ଚଳ ଆବାସ ଯୋଜନା ଅଧୀନରେ ଗୃହ ନିର୍ମାଣ କରି ଭଡ଼ାରେ ଯୋଗାଇ ଦେବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ସବୁ ସହରାଞ୍ଚଳରେ ଏହିଭଳି ଘର ତିଆରି କରାଯିବା ନେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି। ଅବ୍ୟବହୃତ ଘରଗୁଡ଼ିକ ଚିହ୍ନଟ କରି ସ୍ୱଳ୍ପ ମୂଲ୍ୟରେ ଲୋକଙ୍କୁ ଭଡ଼ାରେ ଯୋଗାଇ ଦେବା ପାଇଁ ପଦକ୍ଷେପ ଗ୍ରହଣ କରାଯିବ, ଫଳରେ ନିମ୍ନ ଏବଂ ମଧ୍ୟମ ଆୟବର୍ଗର ଲୋକ ଏହାର ସୁଫଳ ପାଇପାରିବେ ବୋଲି ମନ୍ତ୍ରୀ ଶ୍ରୀ ମହାପାତ୍ର କହିଛନ୍ତି। ସୂଚନାଯୋଗ୍ୟ, ବିଭାଗ ପକ୍ଷରୁ ଓଡ଼ିଶା ସହରାଞ୍ଚଳ ଭଡ଼ା ନିୟନ୍ତ୍ରଣ ଅଧିନିୟମ 2026 ଚିଠା ନିୟମାବଳୀ ପ୍ରକାଶ ପାଇଛି। ଏ ସମ୍ପର୍କରେ ଜନସାଧାରଣଙ୍କଠାରୁ ମତାମତ ଲୋଡ଼ାଯାଇଛି। ରାଜ୍ୟରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ପ୍ରକ୍ରିୟା ତ୍ୱରିତ ଗତିରେ ଆଗେଇ ଚାଲିଛି। ଗତକାଲି ସନ୍ଧ୍ୟା ସୁଦ୍ଧା 98.95% ସ୍ୱତନ୍ତ୍ର ସଘନ ସଂଶୋଧନ ଏବଂ 34.54% ଅର୍ଥାତ୍ 1,15,36,537 ଭୋଟରଙ୍କର ଡିଜିଟାଇଜେସନ୍ କରାଯାଇଛି। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ରିପୋର୍ଟ ଅନୁଯାୟୀ ଗତକାଲି ସନ୍ଧ୍ୟା ସୁଦ୍ଧା 3,30,49,188 ଜଣ ଭୋଟରଙ୍କୁ ପରିଗଣନା ଫର୍ମ ପ୍ରଦାନ କରାଯାଇଛି। ଆସନ୍ତା 28 ତାରିଖ ପୂର୍ବରୁ ପରିଗଣନା ଫର୍ମ ବଣ୍ଟନ, ସଂଗ୍ରହ ଏବଂ ଡିଜିଟାଇଜେସନ୍ କାର୍ଯ୍ୟ ସମ୍ପୂର୍ଣ୍ଣ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଏନ୍ଟିଏ ଦ୍ୱାରା ପରିଚାଳିତ ନିଟ୍ ୟୁଜି ପୁନଃ ପରୀକ୍ଷାର ଆଡ୍ମିଟ୍ କାର୍ଡ ଏନ୍ଟିଏ ୱେବ୍ସାଇଟ୍ରେ ଉପଲବ୍ଧ ରହିଛି। ପରୀକ୍ଷାର୍ଥୀ ଜନ୍ମ ତାରିଖ, ଆବେଦନପତ୍ର ନମ୍ଘର କିମ୍ବା ପାସ୍ୱାର୍ଡ ବ୍ୟବହାର କରି nit.nta.nic.in ଆଡ୍ମିଟ୍ କାର୍ଡ ଡାଉନ୍ଲୋଡ୍ କରିପାରିବେ। ଆସନ୍ତା 21 ତାରିଖ ଅପରାହ୍ନ 2:05 ପର୍ଯ୍ୟନ୍ତ ପରୀକ୍ଷା ଅନୁଷ୍ଠିତ ହେବ। ତିନିଦିନିଆ ରଜ ମହୋତ୍ସବର ଦ୍ୱିତୀୟ ଦିନକୁ ଆଜି ରଜ ସଂକ୍ରାନ୍ତି ଭାବେ ପାଳନ କରାଯାଉଛି। ଏହି ଅବସରରେ ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଛି। ସାମାଜିକ ଅନୁଷ୍ଠାନଗୁଡ଼ିକ ପକ୍ଷରୁ ପିଲାମାନଙ୍କ ମଧ୍ୟରେ ପ୍ରତିଯୋଗିତା ଅନୁଷ୍ଠିତ ହେଉଛି। ଆସନ୍ତାକାଲି ଭୂମି ଦହନ ପାଳନ କରାଯିବ। ଚଳିତ ବର୍ଷ ପ୍ରଥମ କରି କଟକ ମହାନଗର ନିଗମ ପକ୍ଷରୁ ତିନିଦିନିଆ ରଜ ମହୋତ୍ସବ ପାଳନ କରାଯାଉଛି। ବଦଳାଅ ନଜର, ବଦଳାଅ ପ୍ରଥା, ମହିଳା ନୁହେଁ ମହିଳା ସମ୍ମାନର କଥା ବାର୍ତ୍ତା ନେଇ ବାଲିଯାତ୍ରା ତଳପଡ଼ିଆ କଟକ ଇନ୍ କଟକରେ ଏହି ମହୋତ୍ସବ

0: ପାଳନ କରାଯାଉଛି। ବ୍ୟାସକବି ଫକୀରମୋହନ ସେନାପତିଙ୍କର ଆଜି ହେଉଛି ମହାପ୍ରୟାଣ ଦିବସ। 1843 ମକର ସଂକ୍ରାନ୍ତିରେ ଜନ୍ମଗ୍ରହଣ କରିଥିବା ଫକୀରମୋହନ 1918 ମସିହା ରଜ ସଂକ୍ରାନ୍ତିରେ ଇହଲୀଳା ସମ୍ବରଣ କରିଥିଲେ। ଓଡ଼ିଆ ଭାଷାର ସୁରକ୍ଷା ପାଇଁ ସଂଗ୍ରାମ ଏବଂ ଓଡ଼ିଆ ସାହିତ୍ୟକୁ ତାଙ୍କର ଅବଦାନ ପାଇଁ ସେ ଚିରସ୍ମରଣୀୟ ହୋଇ ରହିଛନ୍ତି। ଏହି ଅବସରରେ ଆଜି ବିଭିନ୍ନ ସ୍ଥାନରେ ସ୍କୃତିସଭାର ଆୟୋଜନ କରାଯାଉଛି। ଲଣ୍ଡନରେ ଭାରତୀୟ ଉଚ୍ଚାୟୁକ୍ତଙ୍କ ଦ୍ୱାରା ଆୟୋଜିତ ଓଡ଼ିଶା ପରବରେ ନବରଙ୍ଗପୁର ଓର୍ମାସ ଅଂଶଗ୍ରହଣ କରିବ। ଆସନ୍ତା ଜୁଲାଇ ମାସ 8 ତାରିଖରେ ଓଡ଼ିଶା ପରବରେ ନବରଙ୍ଗପୁର ଓର୍ମାସ ଦ୍ୱାରା ଇନ୍ଦ୍ରାବତୀ ପ୍ୟାକେଟ୍ ପ୍ରଦର୍ଶନ ସହ ପ୍ରସ୍ତୁତି ହେଉଥିବା ବିଭିନ୍ନ ଉତ୍ପାଦଗୁଡ଼ିକୁ ପ୍ରଦର୍ଶିତ କରିବା ପାଇଁ ଓର୍ମାସକୁ କୁହାଯାଇଛି। କେନ୍ଦ୍ର ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ଏବଂ ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗର ମିଳିତ ଆନୁକୂଲ୍ୟରେ ଆୟୋଜିତ ସୋମନାଥ ସ୍ୱାଭିମାନ ଯାତ୍ରାରେ ନୟାଗଡ଼ ଜିଲ୍ଲାର 23 ଜଣ ତୀର୍ଥଯାତ୍ରୀ ଯାତ୍ରା ଆରମ୍ଭ କରିଛନ୍ତି। ସେହିପରି ସୁବର୍ଣ୍ଣପୁର ଜିଲ୍ଲାର 35 ଜଣ ତୀର୍ଥଯାତ୍ରୀଙ୍କୁ ନେଇ ଏକ ସ୍ୱତନ୍ତ୍ର ବସ୍ ଭୁବନେଶ୍ୱରଠାରେ ପହଞ୍ଚିଛି। ଏହି ତୀର୍ଥଯାତ୍ରୀମାନେ ଆଜି ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ସୋମନାଥ ମନ୍ଦିର ଦର୍ଶନ ପାଇଁ ବାହାରିବେ। ନବରଙ୍ଗପୁର ଜିଲ୍ଲା ଉମରକୋଟ କୋଣ୍ଡା ଗାଁଠାରେ ସହରାଞ୍ଚଳ ଜନସମ୍ପର୍କ ଓ ନାଗରିକ ଭାଗିଦାରୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ଓ କେନ୍ଦ୍ର ସରକାରଙ୍କର ବିଭିନ୍ନ ଯୋଜନାରେ ନାଗରିକମାନଙ୍କୁ ଦିଆଯାଉଥିବା ବିଭିନ୍ନ ସେବା, ସେମାନଙ୍କର ଅଭିଯୋଗ ଓ ସମ୍ପର୍କରେ ଆଲୋଚନା କରାଯାଇଥିଲା। ରାଜ୍ୟ ସରକାରଙ୍କ 2 ବର୍ଷ ପୂର୍ତ୍ତି ଉପଲକ୍ଷେ ଝାରସୁଗୁଡ଼ା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ଆନୁକୂଲ୍ୟରେ ମିଡିଆ କନେକ୍ଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶାରେ ବିକାଶର ଧାରା ଓଡ଼ିଶା ସାରା ସ୍ଲୋଗାନ ସହ ଗତକାଲି ଉଦ୍ଯାପନୀ ଦିବସରେ ରାଜ୍ୟ ସରକାରଙ୍କର ବିଭିନ୍ନ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରାଯାଇଥିଲା। ବରଗଡ଼ର ବରପାଲିଠାରେ ପାରମ୍ପରିକ ଶୀତଳଷଷ୍ଠୀ ଯାତ୍ରା ଗତକାଲିଠାରୁ ଆରମ୍ଭ ହୋଇଛି। ଆଜି ସକାଳ 8:46 ପରେ ନଟରାଜ ଶିବଙ୍କର ସଂସ୍ଥାପନ ସହ ବିଭିନ୍ନ ନୀତିକାନ୍ତି ଅନୁଷ୍ଠିତ ହେବ। ଆସନ୍ତାକାଲି ପତରପେଣ୍ଡି, ବୁଧବାର ଦିନ ଭୈରବ ପରିକ୍ରମା, ଗୁରୁବାର ବରାନୁଗମନ ଏବଂ ଶୁକ୍ରବାର ବିବାହ କାର୍ଯ୍ୟ ସହ ଅନ୍ୟାନ୍ୟ ନୀତିକାନ୍ତି ସମ୍ପନ୍ନ କରାଯିବ ବୋଲି ଯାତ୍ରା କମିଟି ପକ୍ଷରୁ କୁହାଯାଇଛି। ପାଣିପାଗ, ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ରାଜ୍ୟର ଉପକୂଳ ଅଞ୍ଚଳରେ ପ୍ରବେଶ କରିସାରିଥିବା ବେଳେ ଅନ୍ୟ ଭାଗକୁ ସ୍ପର୍ଶ କରିବା ନେଇ ପାଗ ଅନୁକୂଳ ରହିଛି ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର କହିଛି। ଆଗାମୀ 20 ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ସମ୍ବାଦ ଆପଣମାନେ ଶୁଣିପାରିବେ ଦିନ 2:32।
1: ଶ୍ରୋତା ବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆମର ସ୍ୱାସ୍ଥ୍ୟରେ ଶୁଣନ୍ତୁ ଚର୍ମର ରୋଗ ସୋରିଆସିସ୍, ଆଲୋଚନା କରିଛନ୍ତି ଡାକ୍ତର ସ୍ୱପ୍ନାରାଣୀ ବେହେରା।
2: ସୋରିଆସିସ୍ ଏକ ଚର୍ମ ରୋଗ ଯାହା ସଂକ୍ରାମକ ନୁହେଁ। ଏହା ଏପରି ଏକ ରୋଗ ଯେଉଁଟାକି ବାରମ୍ବାର ହୁଏ, ଛାଡ଼େ ଏବଂ ଦୀର୍ଘସ୍ଥାୟୀ ମଧ୍ୟ ହୋଇଥାଏ। ଆମ ଶରୀରର ଚର୍ମ କୋଷିକା ବା ସେଲ୍ସ ଭିତରୁ ବାହାରକୁ ଆସିଥାଏ। ଆମ ଶରୀରର ନର୍ମାଲ ସେଲ୍ ଟର୍ଣ୍ଣଓଭର ଟାଇମ୍ 28 ଦିନ। ସୋରିଆସିସ୍ ରୋଗରେ ଏହା କମି 10-15 ଦିନ ହୋଇଯାଏ। ଏହା ଏକ ରୋଗ ଯାହା ଉଭୟ ପୁରୁଷ ଓ ମହିଳାଙ୍କଠାରେ ଦେଖାଯାଏ। ଏହା ଏକ ଅଟୋଇମ୍ୟୁନ୍ ରୋଗ ଯେଉଁଥିରେ କି ନିଜ ଶରୀରର ରୋଗ ପ୍ରତିରୋଧକାରୀ କୋଷିକା ବା ସେଲ୍ ସବୁ ନିଜ ବିରୁଦ୍ଧରେ କାର୍ଯ୍ୟ କରେ। କେତେ କାଂଶରେ ଏହା ବଂଶଗତ, ଯେଉଁଥିରେ ବି ଅଳ୍ପ ବୟସରେ ଏହି ରୋଗ ଆରମ୍ଭ ହୋଇଥାଏ। ଟନ୍ସିଲ୍ ସଂକ୍ରମଣ, କେତେକ ଯନ୍ତ୍ରଣା ନିବାରକ ଔଷଧ, ଉଚ୍ଚ ରକ୍ତଚାପ ପାଇଁ ବ୍ୟବହୃତ ଔଷଧ, ଆଣ୍ଟିଫଙ୍ଗାଲ ଔଷଧ ଏହି ରୋଗକୁ ବଢ଼ାଇ ଦେଇପାରେ। ସିଗାରେଟ୍, ମଦ୍ୟ, ଶାରୀରିକ ଓ ମାନସିକ ଦୁଶ୍ଚିନ୍ତା, ଅତ୍ୟାଧୁନିକ ଜୀବନଶୈଳୀ, ଥଣ୍ଡା ଏହି ରୋଗକୁ ବଢ଼ାଇ ଦେଇପାରେ। ଏହି ରୋଗ ବହୁତ ପ୍ରକାର ରହିଛି। ଦେହରେ ନାଲି ନାଲି ହୋଇ ଫଳିଯାଏ, ସେଥିରୁ ଧଳା ରଙ୍ଗର ଚୋପା ଛାଡ଼େ, କୁଣ୍ଡେଇ ହୁଏ ଏବଂ ପୋଡ଼ାଜଳା କରେ। ଏହା ମୁଖ୍ୟତଃ ମୁଣ୍ଡ, କହୁଣୀ, ଆଣ୍ଠୁ ଓ ପିଠିରେ ହୁଏ। ଏହାକୁ କ୍ରୋନିକ୍ ପ୍ଲାକ୍ ସୋରିଆସିସ୍ କୁହାଯାଏ। ବେଳେବେଳେ ଏହା କେବଳ ହାତ ଓ ପାଦରେ ହୋଇଥାଏ, ଯାହାକୁ ପାମ ପ୍ଲାଣ୍ଟର ସୋରିଆସିସ୍ କୁହାଯାଏ। ପୁଜ ଫୋଟକା କେବଳ ହାତ ପାଦରେ ହୋଇପାରେ କିମ୍ବା ସମ୍ପୂର୍ଣ୍ଣ ଶରୀରରେ ହୋଇପାରେ। ଏହାକୁ ପୁସ୍ଚୁଲାର ସୋରିଆସିସ୍ ବୋଲି କୁହାଯାଏ। ଏହି ସୋରିଆସିସ୍ରେ ରୋଗୀର ଅବସ୍ଥା ବଡ଼ ଜଟିଳ ହୋଇଯାଏ। ଜ୍ୱର ଓ କମ୍ପ ଆସେ, ରୋଗୀକୁ ଡାକ୍ତରଖାନାରେ ଭର୍ତ୍ତି ହେବାକୁ ପଡ଼େ। ପିଲାମାନଙ୍କଠାରେ ଗଟେଟ୍ ସୋରିଆସିସ୍ ହୁଏ, ଯାହାକି ଅଧିକାଂଶ ସମୟରେ ଟନ୍ସିଲ୍ ଇନ୍ଫେକ୍ସନ୍ ପରେ ହୁଏ। ଯଦି ଏହା ଜଙ୍ଘ, କାଖ ସନ୍ଧିରେ

0: ହୁଏ, ଫଙ୍ଗାଲ ଇନଫେକ୍ସନ ଭାବି ଟ୍ରିଟମେଣ୍ଟ କଲେ କମେ ନାହିଁ। ଏହାକୁ ଆମେ ଇନଭର୍ସ ସୋରିଆସିସ୍ ବୋଲି କହିଥାଉ। ଏହି ରୋଗରେ ନଖଗଣ୍ଠି ମଧ୍ୟ ପ୍ରଭାବିତ ହୋଇପାରେ। ଉଭୟ ଛୋଟ ଓ ବଡ଼ ଗଣ୍ଠି ସବୁ ଫୁଲିଯାଏ, ନାଲି ପଡ଼ିଯାଏ, ରୋଗୀକୁ ବହୁତ କଷ୍ଟ ହୁଏ। ମଧୁମେହ, ଉଚ୍ଚ ରକ୍ତଚାପ, ମେଦବହୁଳତା ଏହା ସହ ମଧ୍ୟ ହୋଇପାରେ, ଯାହାକି ହୃଦରୋଗ ହେବାର ସମ୍ଭାବନାକୁ ବଢ଼ାଇଥାଏ। ଏହାକୁ ମେଟାବୋଲିକ୍ ସିଣ୍ଡ୍ରୋମ ବୋଲି କୁହାଯାଏ। ଯଦିଓ ଏହି ରୋଗର ସମ୍ପୂର୍ଣ୍ଣ ନିରାକରଣ ନାହିଁ, ଏହି ରୋଗ ଅଧିକ ନ ବଢ଼ିବା ପାଇଁ ମଦ୍ୟପାନ, ସିଗାରେଟ୍ ପିଇବାରୁ ନିବୃତ ହେବା ଉଚିତ। ମାନସିକ ଶାରୀରିକ ଦୁଶ୍ଚିନ୍ତା ଛାଡ଼ିବା ଉଚିତ। ପ୍ରତିଦିନ ଖରାରେ କିଛି ସମୟ ଚାଲିବା ବହୁତ ଲାଭଦାୟକ। ବଡ଼ ମାଛ, ଚର୍ବିଯୁକ୍ତ ମାଛ, ମାଛ ତେଲ ଯେଉଁଥିରେ କି ଓମେଗା 3 ଫ୍ୟାଟି ଏସିଡ୍ ଥାଏ, ତାହା ସବୁ ଖାଇବା ଉଚିତ। ସବୁଜ ପନିପରିବା ମଧ୍ୟ ଖାଇବା ଦରକାର। ଓଜନକୁ ନିୟନ୍ତ୍ରଣରେ ରଖିବା ଦରକାର। ଚର୍ମକୁ ଶୁଷ୍କତାରୁ ରକ୍ଷା କରିବା ପାଇଁ ନଡ଼ିଆ ତେଲ, ମଶ୍ଚରାଇଜର କ୍ରିମ୍ ବ୍ୟବହାର କରିବା ଉଚିତ। ଶତକଡ଼ା 20% ଚର୍ମ ପ୍ରଭାବିତ ଥିଲେ ଷ୍ଟିରଏଡ୍ ମଲମ, ଭିଟାମିନ୍ ଡି ଆନାଲୋଗ, ଭିଟାମିନ୍ ଏ ଆନାଲୋଗ, କୋଲ୍ଟାର, ସୋରାଲିନ୍ ମଲମ ଲଗାଇ ପ୍ରଭାବିତ ସ୍ଥାନକୁ ଖରାରେ ଦେଖାଇଲେ ଏହାର ଉପଶମ ହୋଇଥାଏ। ମୁଣ୍ଡରେ ସୋରିଆସିସ୍ ହେଲେ ମୁଣ୍ଡକୁ କୋଲ୍ଟାର, ସାଲିସିଲିକ୍ ବା ଷ୍ଟିରଏଡ୍ ସାମ୍ପୋରେ ଧୋଇବା ଦରକାର। ସୋରିଆଟିକ୍ ଆର୍ଥ୍ରୋପାଥିରେ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଯନ୍ତ୍ରଣା ନିବାରକ ଔଷଧ ଯଥା ଇଣ୍ଡୋମେଥାସିନ୍ କିମ୍ବା ମେଥୋଟ୍ରେକ୍ସଟ୍ ନେବା ଉଚିତ। ଶତକଡ଼ା 20%ରୁ ଅଧିକ ପ୍ରଭାବିତ ହୋଇଥିଲେ ଡାକ୍ତରଙ୍କ ପରାମର୍ଶ ଅନୁସାରେ ମେଥୋଟ୍ରେକ୍ସଟ୍, ସାଇକ୍ଲୋସ୍ପୋରିନ୍, ବାୟୋଲୋଜିକାଲ୍ସ ପ୍ରଭୃତି ଔଷଧ ସେବନ ଓ ଇଞ୍ଜେକ୍ସନ୍ ନେଲେ ଏହି ରୋଗରୁ ଉପଶମ ମିଳିଥାଏ।
1: ଆମର ସ୍ୱାସ୍ଥ୍ୟରେ ଶୁଣୁଥିଲେ ଚର୍ମର ରୋଗ ସୋରିଆସିସ୍। ଆଲୋଚନା କରିଥିଲେ ଡାକ୍ତର ସ୍ୱପ୍ନରାଣୀ ବେହେରା, ଆକାଶବାଣୀ କଟକ। ସମୟ ବର୍ତ୍ତମାନ 7:15। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ଫ୍ରାନ୍ସର ଏଭିଆନ୍ଠାରେ ଆଜିଠାରୁ ଆରମ୍ଭ ହେବ 3-ଦିନିଆ 52ତମ G7 ରାଜ୍ୟଗୋଷ୍ଠୀ ସମ୍ମିଳନୀ। ଆସନ୍ତାକାଲି ଯୋଗଦେବେ ପ୍ରଧାନମନ୍ତ୍ରୀ। ସ୍ଲୋଭାକ୍ ପ୍ରତିପକ୍ଷଙ୍କ ସହ ଆଜି ପ୍ରଧାନମନ୍ତ୍ରୀ କରିବେ ଦ୍ୱିପାକ୍ଷିକ ଆଲୋଚନା। ନିଟ୍ UG ପୁନଃ ପରୀକ୍ଷା ପାଇଁ ଜାରି ହେଲା ଆଡ୍ମିଟ୍ କାର୍ଡ଼। ଆଇସିସି ମହିଳା T20 ବିଶ୍ୱକପ୍ ପ୍ରତିଯୋଗିତାରେ ପାକିସ୍ତାନକୁ 64 ରନ୍ରେ ପରାସ୍ତ କଲା ଭାରତ ଏବଂ ଫିଫା ବିଶ୍ୱକପ୍ ପ୍ରତିଯୋଗିତାରେ କୁରାସାଓକୁ ପରାସ୍ତ କଲା ଜର୍ମାନୀ। ବାଉନ୍ତମ G7 ରାଜ୍ୟଗୋଷ୍ଠୀ ସମ୍ମିଳନୀ ଆଜି ଫ୍ରାନ୍ସର ଏଭେନ୍ଠାରେ ଆରମ୍ଭ ହେଉଛି। ଏହି 3-ଦିନିଆ କାର୍ଯ୍ୟକ୍ରମରେ G7 ସଦସ୍ୟ କାନାଡ଼ା, ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ଜାପାନ, ବ୍ରିଟେନ୍, ଆମେରିକା ଏବଂ ୟୁରୋପୀୟ ସଂଘ ଯୋଗଦେବେ। ଏଥିସହିତ ଫ୍ରାନ୍ସ ପକ୍ଷରୁ ଭାରତ, ବ୍ରାଜିଲ, ଇଜିପ୍ଟ, କେନିଆ, ଦକ୍ଷିଣ କୋରିଆ, କାତାର, ସାଉଦି ଆରବ, ସିରିଆ, ୟୁକ୍ରେନ୍ ଏବଂ ୟୁନାଇଟେଡ୍ ଆରବ ଏମିରେଟ୍ସକୁ ଭାଗିଦାରୀ ରାଷ୍ଟ୍ର ଭାବେ ନିମନ୍ତ୍ରଣ କରାଯାଇଛି। ଭାରତ 3ୟୋଦଶ ଥର G7 ରାଜ୍ୟଗୋଷ୍ଠୀ ସମ୍ମିଳନୀର ଭାଗିଦାରୀ ରାଷ୍ଟ୍ର ଭାବେ ଅଂଶଗ୍ରହଣ କରିବାକୁ ଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଅଧିବେଶନରେ ଅଂଶଗ୍ରହଣ କରିବେ। ପ୍ରଧାନମନ୍ତ୍ରୀ ରାଜ୍ୟଗୋଷ୍ଠୀ ସମ୍ମିଳନୀରେ ବିଶ୍ୱର ଭୂ ରାଜନୈତିକ କ୍ଷେତ୍ରରେ ଭାରତର ଭୂମିକା ନେଇ ନିଜର ମତାମତ ପୋଷଣ କରିବେ। ଭାରତ ଏକ ପ୍ରାରମ୍ଭିକ ଅର୍ଥନୈତିକ ଶକ୍ତିକେନ୍ଦ୍ର ଭାବେ G7 ରାଜ୍ୟଗୋଷ୍ଠୀରେ ଗୁରୁତ୍ୱ ରହିଛି। ଏଥିସହିତ ବିଶ୍ୱରେ କୂଟନୈତିକ ସେତୁ ସ୍ଥାପନ ଏବଂ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ରଣନୀତିକ ମୁଖପାତ୍ର ରୂପେ କାର୍ଯ୍ୟ କରୁଛି। ସମଗ୍ର ବିଶ୍ୱରେ ଭୂ ରାଜନୈତିକ ଉତ୍ତେଜନା, ଅର୍ଥନୈତିକ ଅସ୍ଥିରତା ଏବଂ ନୂତନ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଦ୍ରୁତ ପରିବର୍ତ୍ତନ ହେଉଥିବାବେଳେ ଏହି ସମ୍ମିଳନୀର ଗୁରୁତ୍ୱ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସ୍ଲୋଭାକିଆର ରାଜଧାନୀ ବ୍ରାଟିସ୍ଲାଭାଠାରେ ସ୍ଲୋଭାକର ପ୍ରଧାନମନ୍ତ୍ରୀ ରୋବର୍ଟ ଫିକୋଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ। ସେ ମଧ୍ୟ ସ୍ଲୋଭାକର ରାଷ୍ଟ୍ରପତି ପିଟର ପେଲିଗ୍ରିମିଙ୍କୁ ସାକ୍ଷାତ କରିବାର କାର୍ଯ୍ୟସୂଚୀ ରହିଛି। ଫ୍ରାନ୍ସ ଗସ୍ତ ଶେଷ କରି ପ୍ରଧାନମନ୍ତ୍ରୀ ସ୍ଲୋଭାକିଆକୁ 2-ଦିନିଆ ଗସ୍ତରେ ଯାଇ ଗତକାଲି ରାତିରେ ବ୍ରାଟିସ୍ଲାଭାଠାରେ ପହଞ୍ଚିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ତାଙ୍କର ଏହି ଗସ୍ତ ଭାରତ ସ୍ଲୋଭାକିଆ ମଧ୍ୟରେ ସମ୍ପର୍କକୁ ଅଧିକ ଦୃଢ଼ୀଭୂତ କରିବା ନେଇ ସୁଯୋଗ ସୃଷ୍ଟି କରିବ। ଦୁଇ ଦେଶ ମଧ୍ୟରେ ସହଯୋଗକୁ ଅଧିକ ବ୍ୟାପକ କରିବ। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ମୋଦି କହିଛନ୍ତି ସ୍ଲୋଭାକିଆର ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା ଫଳପ୍ରଦ ହେବା ନେଇ ସେ ଆଶାବ୍ୟକ୍ତ କରିଛନ୍ତି।

1993 ମସିହାରେ ସ୍ଲୋଭାକିଆ ସ୍ୱାଧୀନତା ହାସଲ କରିବା ପରେ ଭାରତର ପ୍ରଧାନମନ୍ତ୍ରୀଙ୍କର ଏହା ହେଉଛି ସେଠାକୁ ପ୍ରଥମ ଗସ୍ତ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସ୍ଲୋଭାକିଆକୁ 2025 ମସିହା ଏପ୍ରିଲ ମାସରେ ଗସ୍ତ କରିଥିଲେ। ସ୍ଲୋଭାକର ରାଷ୍ଟ୍ରପତି ପିଟର ପେଲିଗ୍ରିମି ଗତ ଫେବୃୟାରୀ ମାସରେ ଏଆଇ ପ୍ରଭାବ ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ ଭାରତ ଆସିଥିଲେ। ଭାରତ ଏବଂ ସ୍ଲୋଭାକିଆ ମଧ୍ୟରେ ବାଣିଜ୍ୟ, ପୁଞ୍ଜିନିବେଶ, ଅଟୋମୋବାଇଲ୍ ଏବଂ ରେଳ ନିର୍ମାଣ ସମ୍ବନ୍ଧୀୟ ଆଦି ବିଭିନ୍ନ ପ୍ରସଙ୍ଗରେ ଦ୍ୱିପାକ୍ଷିକ ସମ୍ପର୍କ ନେଇ ଉଭୟ ପକ୍ଷଙ୍କ ମଧ୍ୟରେ ଆଲୋଚନା ହେବାର ସମ୍ଭାବନା ରହିଛି। ଉତ୍ତରପ୍ରଦେଶର ଗୌତମ ବୁଦ୍ଧ ନଗରର ଜେୱାର୍ସ୍ଥିତ ନୋଏଡା ଆନ୍ତର୍ଜାତିକ ବିମାନ ବନ୍ଦରର ଆଜି ପ୍ରଥମ ବାଣିଜ୍ୟିକ ବିମାନ ସେବା ଆରମ୍ଭ ହେବାକୁ ଯାଉଛି। ଇଣ୍ଡିଗୋ ଏୟାରଲାଇନ୍ସର ଏହି ପ୍ରଥମ ବିମାନ ଲକ୍ଷ୍ନୌରୁ ସକାଳ 7:05 ଛାଡ଼ି ନୋଏଡା ଆନ୍ତର୍ଜାତିକ ବିମାନ ବନ୍ଦରରେ ସକାଳ 8:05 ସମୟରେ ପହଞ୍ଚବାର କାର୍ଯ୍ୟସୂଚୀ ରହିଛି। ଏହାପରେ ପ୍ରଥମ ନିୟମିତ ବାଣିଜ୍ୟିକ ବିମାନ ସେବା ନୋଏଡାରୁ ବାଙ୍ଗାଲୋର ପର୍ଯ୍ୟନ୍ତ ଆରମ୍ଭ ହେବ। ସେହିପରି ଜେୱାର୍ ବିମାନ ବନ୍ଦରରୁ ପ୍ରଥମ ବିମାନ ସକାଳ 8:00 ଛାଡ଼ିବ। ଏହି ବିମାନ ଲକ୍ଷ୍ନୌ ଯିବ। ଜେୱାର ବିଧାୟକ ଧୀରେନ୍ଦ୍ର ସିଂଙ୍କ ସମେତ 20 ମହିଳା ଏବଂ 172 ଚାଷୀ ଏହି ବିମାନରେ ଯାତ୍ରା କରିବେ। ଲକ୍ଷ୍ନୌରେ କୃଷକମାନେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭେଟି କୃତଜ୍ଞତା ଜ୍ଞାପନ କରିବେ। ଜେୱାର ବିମାନ ବନ୍ଦର ପ୍ରାୟ 3,300 ଏକର ପରିମିତ ଅଞ୍ଚଳରେ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 2021 ମସିହା ନଭେମ୍ବର 25 ତାରିଖରେ ଏହି ବିମାନ ବନ୍ଦରର ଶିଳାନ୍ୟାସ କରିଥିଲେ। ଗତ 12 ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସବ୍କା ସାଥ୍, ସବ୍କା ବିକାଶ, ସବ୍କା ବିଶ୍ୱାସ ଏବଂ ସବ୍କା ପ୍ରୟାସ ମନ୍ତ୍ରକୁ ଆଧାର କରି ଭାରତରେ ଉଲ୍ଲେଖନୀୟ ପରିବର୍ତ୍ତନ ଘଟିଛି। ଏହି ସମୟ ମଧ୍ୟରେ ସରକାର ଗରିବ, କୃଷକ, ମହିଳା ଓ ଯୁବବର୍ଗଙ୍କ କଲ୍ୟାଣ ଏବଂ ସଶକ୍ତିକରଣ ପାଇଁ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି। ଆଜି ଆସନ୍ତୁ ଶୁଣିବା 2047 ବିକଶିତ ଭାରତ ଗଠନ ପାଇଁ ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ଅତ୍ୟାଧୁନିକ ଭିତ୍ତିଭୂମି ବ୍ୟବସ୍ଥା ସମ୍ପର୍କରେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାରଙ୍କ ଅମଳରେ ଭିତ୍ତିଭୂମି କ୍ଷେତ୍ରରେ 6 ବ୍ୟୟ ବୃଦ୍ଧି କରାଯାଇଛି। 2014-15 ମସିହାରେ ଭିତ୍ତିଭୂମି କ୍ଷେତ୍ର ପାଇଁ 2,00,000 କୋଟି ଟଙ୍କା ଖର୍ଚ୍ଚ କରାଯାଇଥିବା ବେଳେ ସମ୍ପ୍ରତି ଏହାକୁ 12.2 ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। ଗତ 12 ମଧ୍ୟରେ ଦେଶର ସହରାଞ୍ଚଳ ପରିବହନ ବ୍ୟବସ୍ଥାର ପରିବର୍ତ୍ତନ କରାଯାଇଛି। ଭାରତର ମେଟ୍ରୋ ରେଳ ବ୍ୟବସ୍ଥା 5 ବୃଦ୍ଧି କରାଯାଇଛି। 248 କିଲୋମିଟରରୁ ଏହା ଆଜି 1,100 କିଲୋମିଟରରେ ପହଞ୍ଚିପାରିଛି। ଭାରତ ଆଜି ବିଶ୍ୱର ଦ୍ୱିତୀୟ ବୃହତ୍ତମ ସଡ଼କ ନେଟୱର୍କ ବ୍ୟବସ୍ଥାରେ ପହଞ୍ଚିପାରିଛି। ଜାତୀୟ ପରୀକ୍ଷଣ ସଂସ୍ଥାନ ଏନ୍ଟିଏ ପକ୍ଷରୁ ନିଟ୍ ୟୁଜି ପୁନଃ ପରୀକ୍ଷା ପାଇଁ ଆଡ୍ମିଟ୍ କାର୍ଡ ଜାରି କରାଯାଇଛି। ପରୀକ୍ଷାର୍ଥୀମାନେ ଏନ୍ଟିଏର ୱେବ୍ସାଇଟ୍ରୁ ଆଡ୍ମିଟ୍ କାର୍ଡ ଡାଉନ୍ଲୋଡ୍ କରିପାରିବେ। ପରୀକ୍ଷା ଆସନ୍ତା 21 ତାରିଖ ଅପରାହ୍ନ 2:00-5:15 ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ପରୀକ୍ଷାର୍ଥୀମାନେ ସେମାନଙ୍କ ଅର୍ଥ ଫେରସ୍ତ ପାଇଁ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କରିବା ପାଇଁ ଏନ୍ଟିଏ ପକ୍ଷରୁ ପରାମର୍ଶ ଦିଆଯାଇଛି। ଆମେରିକାରେ ଏକ ବିମାନ ମିସୋରିଠାରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ଏଥିରେ ଯାତ୍ରା କରୁଥିବା ସମସ୍ତ 12 ପ୍ରାଣ ହରାଇଥିବା କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ମିସୋରି ହାଇୱେ ପାଟ୍ରୋଲ ଜଷ୍ଟିନ୍ ୟୁଇ କହିଛନ୍ତି ଏହି ପ୍ଲେନ୍ଟି ସ୍କାଇଡାଇଭ୍ କରୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇ ସେଥିରେ ନିଆଁ ଲାଗିଯାଇଥିଲା। ଜାତୀୟ ପରିବହନ ସୁରକ୍ଷା ବୋର୍ଡ ପକ୍ଷରୁ ଏହି ଦୁର୍ଘଟଣାର ତଦନ୍ତ କରାଯିବ ବୋଲି କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ୱିକ୍ରେ ଆଜି ରାତି 9:30 ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ଯୋଗର ଉପକାରିତା ଶୀର୍ଷକ ଆଲୋଚନା ପ୍ରଚାର କରାଯିବ। ଯୋଗ ବିଶେଷଜ୍ଞ ଅନିତା କୌଶିକ ଏବଂ କମଲ କିଶୋର ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କର ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ସେମାନଙ୍କୁ 0118-1017-1416 ଡାଏଲ କରିବାକୁ ହେବ। ଏହା ବ୍ୟତୀତ ଶ୍ରୋତାମାନେ 9289-0044 ନମ୍ଘରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ ହାସ୍ଟ୍ୟାଗ୍ ଆସ୍କ ଏଆଇଆର୍ ମାଧ୍ୟମରେ ପ୍ରଶ୍ନ ପଚାରିପାରିବେ। ଏହା ଆକାଶବାଣୀ ଗୋଲ୍ଡ ଚ୍ୟାନେଲ୍ ଓ ଅତିରିକ୍ତ ଫ୍ରିକ୍ୱେନ୍ସିଗୁଡ଼ିକରୁ ଶୁଣାଯାଇପାରିବ। ଏହା ବ୍ୟତୀତ ଆମର ୱେବ୍ସାଇଟ୍ newsonair.gov.in ଏବଂ ୟୁଟ୍ୟୁବ୍ ଚ୍ୟାନେଲ୍ ନ୍ୟୁଜ୍ ଅନ୍ ଏଆଇଆର୍ ଅଫିସିଆଲ୍ରେ ଏହା ଉପଲବ୍ଧ ହେବ।
ଆଇସିସି ମହିଳା ଟି ଟ୍ୱେଣ୍ଟି ବିଶ୍ୱକପ୍ ଗ୍ରୁପ୍ ଏ ପ୍ରତିଯୋଗିତାରେ ଭାରତ ପାକିସ୍ତାନକୁ 64 ରନ୍ରେ ପରାସ୍ତ କରିଛି। ବର୍ମିଂହାମ୍ର ଏଜ୍ବର୍ଷ୍ଟନ୍ କ୍ରିକେଟ୍ ଖେଳ ପଡ଼ିଆରେ ଗତକାଲି ଅନୁଷ୍ଠିତ ମ୍ୟାଚ୍ରେ ଭାରତ ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ପାଇଁ 171 ରନ୍ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ଏହାର ଜବାବରେ ପାକିସ୍ତାନ 17 ଓଭରରେ ସମସ୍ତ ୱିକେଟ୍ ହରାଇ

0: 6 ରନ୍ କରିଥିଲା। ଭାରତ ନିର୍ଦ୍ଧାରିତ 20 ଓଭରରେ 6 ୱିକେଟ୍ ହରେ 170 ରନ୍ ସଂଗ୍ରହ କରିଥିଲା। ଭାରତ ପକ୍ଷରୁ ସ୍ମୃତି ମାନ୍ଧାନା 44 ବଲ୍ରେ 68 ରନ୍ ସଂଗ୍ରହ କରିଥିଲେ। ଦୀପ୍ତି ଶର୍ମାଙ୍କୁ ପ୍ଲେୟାର ଅଫ୍ ଦ ମ୍ୟାଚ୍ ଘୋଷଣା କରାଯାଇଛି। ଅନ୍ୟ ଏକ ମ୍ୟାଚ୍ରେ ବାଂଲାଦେଶ ନେଦରଲ୍ୟାଣ୍ଡ ବିପକ୍ଷରେ 6 ୱିକେଟ୍ରେ ବିଜୟ ହାସଲ କରିଛି। ନେଦରଲ୍ୟାଣ୍ଡ ନିର୍ଦ୍ଧାରିତ 20 ଓଭରରେ 8 ୱିକେଟ୍ ହରେଇ 138 ରନ୍ ସଂଗ୍ରହ କରିଥିବାବେଳେ ଏହାର ଜବାବରେ ବାଂଲାଦେଶ 19 ଓଭର ଗୋଟିଏ ବଲ୍ରେ 4ଟି ୱିକେଟ୍ ବିନିମୟରେ 141 ରନ୍ ସଂଗ୍ରହ କରି ବିଜୟ ହାସଲ କରିଥିଲା। ଆସନ୍ତାକାଲି ଆଇସିସି ମହିଳା ଟି20 ବିଶ୍ୱକପ୍ର 2ଟି ଗ୍ରୁପ୍ ମ୍ୟାଚ୍ ହେବ। ପ୍ରଥମ ମ୍ୟାଚ୍ଟି ରାତି 7ଟାରେ ନ୍ୟୁଜିଲାଣ୍ଡ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ। ଅନ୍ୟ ମ୍ୟାଚ୍ଟି ରାତି 11ଟାରେ ଇଂଲଣ୍ଡ ଏବଂ ଆୟର୍ଲାଣ୍ଡ ମଧ୍ୟରେ ଅନୁଷ୍ଠିତ ହେବ। ଉଭୟ ମ୍ୟାଚ୍ ସାଉଥାମ୍ପଟନ୍ର ହମ୍ସ୍ପେୟାର ବାଉଲ୍ଠାରେ ଖେଳାଯିବ। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଗତକାଲି ଅନୁଷ୍ଠିତ ଖେଳରେ ଜର୍ମାନୀ କୁରାସାଓକୁ 7-1ରେ ପରାସ୍ତ କରିଛି। ଜର୍ମାନୀର ମିଡ୍ଫିଲ୍ଡର ଫେଲିସ୍ ମେଜର ପ୍ରଥମ 6 ମିନିଟ୍ରେ ଗୋଲ୍ ଦେଇଥିଲେ। କୁରାସାଓ 21 ମିନିଟ୍ରେ ତା'ର ପ୍ରଥମ ଗୋଲ୍ ଦେଇଥିଲା। ଅନ୍ୟ ଏକ ଗ୍ରୁପ୍ ଏଫ୍ ମ୍ୟାଚ୍ରେ ନେଦରଲ୍ୟାଣ୍ଡ୍ସ ଏବଂ ଜାପାନ ମଧ୍ୟରେ ମ୍ୟାଚ୍ 2-2 ଗୋଲ୍ରେ ଡ୍ର ରହିଛି। ଆଜି ଗ୍ରୁପ୍ ଏଫ୍ ମ୍ୟାଚ୍ ତୁନିସିଆ ଏବଂ ସ୍ୱିଡେନ୍ ମଧ୍ୟରେ ହେବ। ଏହା ମେକ୍ସିକୋର ମଣ୍ଟେରେରୀ ଷ୍ଟାଡିୟମ୍ଠାରେ ଭାରତୀୟ ସମୟ ସକାଳ 7:30ରେ ହେବ। ସେହିପରି ଗ୍ରୁପ୍ ଏଚ୍ ମ୍ୟାଚ୍ ସ୍ପେନ୍ ଏବଂ କାବୋଡ଼ିଆ ମଧ୍ୟରେ ହେବ। ଏହା ଆମେରିକାର ଆଟ୍ଲାଣ୍ଟା ଷ୍ଟାଡିୟମ୍ଠାରେ ରାତି 9:30 ସମୟରେ ଆରମ୍ଭ ହେବ। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପଶ୍ଚିମବଙ୍ଗ ସିକ୍କିମ୍ ଅରୁଣାଚଳ ପ୍ରଦେଶ ଆସାମ ଏବଂ ମେଘାଳୟରେ ଆସନ୍ତା 6-7 ଦିନ ମଧ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ସୂଚନା ଦିଆଯାଇଛି। ସେହିପରି ଉତ୍ତର ପୂର୍ବ ଭାରତ ଏବଂ ପଶ୍ଚିମବଙ୍ଗରେ ଆଜି ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପାଗ ଅନୁକୂଳ ଥିବାରୁ ମହାରାଷ୍ଟ୍ରର କେତେକ ଅଞ୍ଚଳ କର୍ଣ୍ଣାଟକ ତେଲଙ୍ଗାନା ଆନ୍ଧ୍ରପ୍ରଦେଶ ପଶ୍ଚିମବଙ୍ଗ ଓଡ଼ିଶା ଝାଡ଼ଖଣ୍ଡ ବିହାର ଏବଂ ଦକ୍ଷିଣ ଛତିଶଗଡ଼ ଅଞ୍ଚଳରେ ଆସନ୍ତା 4-5 ଦିନ ମଧ୍ୟରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ଫ୍ରାନ୍ସର ଏଭିଆନ୍ଠାରେ ଆଜିଠାରୁ ଆରମ୍ଭ ହେବ 3ଦିନିଆ 52ତମ G7 ରାଜ୍ୟଗୋଷ୍ଠୀ ସମ୍ମିଳନୀ। ଆସନ୍ତାକାଲି ଯୋଗଦେବେ ପ୍ରଧାନମନ୍ତ୍ରୀ। ସ୍ଲୋଭାକ୍ ପ୍ରତିପକ୍ଷଙ୍କ ସହ ଆଜି ପ୍ରଧାନମନ୍ତ୍ରୀ କରିବେ ଦ୍ୱିପାକ୍ଷିକ ଆଲୋଚନା। ନିଟ୍ ୟୁଜି ପୁନଃ ପରୀକ୍ଷା ପାଇଁ ଜାରି ହେଲା ଆଡ୍ମିଟ୍ କାର୍ଡ। ଆଇସିସି ମହିଳା ଟି20 ବିଶ୍ୱକପ୍ ପ୍ରତିଯୋଗିତାରେ ପାକିସ୍ତାନକୁ 64 ରନ୍ରେ ପରାସ୍ତ କଲା ଭାରତ ଏବଂ ଫିଫା ବିଶ୍ୱକପ୍ ପ୍ରତିଯୋଗିତାରେ କୁରାସାଓକୁ ପରାସ୍ତ କଲା ଜର୍ମାନୀ। ସମ୍ବାଦ ଶେଷ ହେଲା।
1: କାର୍ଯ୍ୟକ୍ରମ ପ୍ରଚାର କରାଯାଉଛି 102.6 MHz ଯୋଗେ। ପ୍ରଚାର କରୁଛୁ ସ୍ୱାସ୍ଥ୍ୟ ଓ ଜୀବନ କାର୍ଯ୍ୟକ୍ରମ। ଆଜି ଏଥିରେ ଶୁଣିବା ଏକ ଆଲୋଚନା, ଯୋଗ ରଖେ ନିରୋଗ। ଆଲୋଚନା କରିଛନ୍ତି ବରିଷ୍ଠ ଯୋଗ ପ୍ରଶିକ୍ଷକ ଖଗେଶ୍ୱର ଓଝା। କାର୍ଯ୍ୟକ୍ରମ ପ୍ରଯୋଜନାରେ ବସନ୍ତ କୁମାର ସ୍ୱାଇଁ, ଉପସ୍ଥାପନାରେ ସୁଚିସ୍ମିତା ପ୍ରଧାନ। ତେବେ କାର୍ଯ୍ୟକ୍ରମଟିକୁ ଆରମ୍ଭ କରିବା ପୂର୍ବରୁ ନେଇଯିବା କିଛି ସମୟର ବିଜ୍ଞାପନ ବିରତି।
2: ଦେଖ ଏ ନବଘନର ଘର, ସମୟର ଚିତ୍ରିତ ପୃଷ୍ଠାରେ ଜୀବନର ସବୁଜ ସ୍ୱାକ୍ଷର। ଦେଖ ଏ ନବଘନର ଘର, ହଁ ଆଜ୍ଞା ନବଘନର ଘର, ଓଡ଼ିଶାର ଜଣାଶୁଣା କବୟିତ୍ରୀ ପ୍ରଣତୀ ବେହେରାଙ୍କ ପ୍ରଥମ କବିତା ସଂକଳନ। ପୁସ୍ତକ ପାଇବା ପାଇଁ ଯୋଗାଯୋଗ କରନ୍ତୁ
3: 9438607 3 9 6। ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଆରମ୍ଭ ହୋଇଛି ପରା, ଏବେ ଆମକୁ ମୁଣ୍ଡ ପିଛା 5 କିଲୋ ନୁହଁ 10 କିଲୋ ଚାଉଳ ସମ୍ପୂର୍ଣ୍ଣ ମାଗଣାରେ ମିଳୁଛି।
4: ଆରେ ବା, ଏଇଟା ତ ଭାରି ଭଲ କଥା, ସରକାର ଆମ ଦୁଃଖ ବୁଝିଛନ୍ତି।
5: ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା, 3 କୋଟିରୁ ଅଧିକ ଓଡ଼ିଶାବାସୀଙ୍କୁ ମିଳୁଛି ଅତିରିକ୍ତ ଖାଦ୍ୟ ସୁରକ୍ଷା। ଓଡ଼ିଶା ସରକାର ଆପଣଙ୍କ ସୁଖ ଦୁଃଖର ସାଥୀ।
6: 2 ବର୍ଷର ଯାତ୍ରା ବିକଶିତ କାହାଣୀ ଲେଖିଛି ଲୋକଙ୍କ ସରକାର।
7: ସମୃଦ୍ଧ ଓଡ଼ିଶା ପାଇଁ ସୁଦୃଢ ଭିତ୍ତିଭୂମି, ସଂଯୋଗ, ସମୃଦ୍ଧି ଓ ସଶକ୍ତିକରଣର ନୂଆ ଅଧ୍ୟାୟ ଲେଖିଛନ୍ତି ଲୋକଙ୍କ ସରକାର। ମୁଖ୍ୟମନ୍ତ୍ରୀ ଶକ୍ତି ବିକାଶ ଯୋଜନା ମାଧ୍ୟମରେ ବିଦ୍ୟୁତ ଭିତ୍ତିଭୂମିର ସୁଦୃଢୀକରଣ।
8: ସୁସ୍ଥ ଓଡ଼ିଶା, ସମୃଦ୍ଧ ଓଡ଼ିଶା, ଗାଁଠୁ ସହର ସବୁଠି ମିଳିଛି ଉନ୍ନତ ଚିକିତ୍ସା ସେବା ଓ ସାମାଜିକ ସୁରକ୍ଷା। ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଓ ପ୍ରାଥମିକ ସ୍ୱାସ୍ଥ୍ୟ ଭିତ୍ତିଭୂମିର ବ୍ୟାପକ ସୁଦୃଢୀକରଣ।
7: ବିକଶିତ ଓଡ଼ିଶାର ନୂଆ ପରିଚୟ, ଜ୍ଞାନ दक्षता और सुजोग से लोक सरकार गोदावरी मिश्र आदर्श प्राथमिक विद्यालय मध्यम ग्रामांचल गुणात्मक प्राथमिक शिक्षा शिक्षार अग्रगति दक्षतार सशक्तिकरण विकसित ओडिशार संकल्प
8: विकाशर धारा ओडिशा सारा दुई वर्षर यात्रा विकसित कहानी लिखी लोक सरकार
7: समृद्ध ओडिशा पर सुदृढ़ भित्तिभूमि संजोग समृद्धि और सशक्तिकरण नुआ अध्याय लिखिंट लोकों सरकार मुख्यमंत्री शक्ति विकास योजना मध्यम विद्युत भित्तिभूमि सुदृढ़ीकरण
8: सुस्थ ओडिशा समृद्ध ओडिशा गाँ ठू सहर सबुठ मिली उन्नत चिकित्सा सेवा और सामाजिक सुरक्षा आयुष्मान आरोग्य मंदिर और प्राथमिक स्वास्थ्य भित्तिभूमि व्यापक सुदृढ़ीकरण
7: विकसित ओडिशार नुआ परिचय ज्ञान दक्षता और सुजोग से लोकों सरकार नहीं आोदावरी मिश्र आदर्श प्राथमिक विद्यालय मध्यम ग्रामांचल गुणात्मक प्राथमिक शिक्षा शिक्षार अग्रगति दक्षतार सशक्तिकरण विकसित ओडिशार संकल्प
8: विकाशर धारा ओडिशा सारा
9: आपण व्यवसाय उन्नति आने आकाशवाणी सहयोग निवसाय को ले जातु सफलतार शिखर को
10: आपसाय स्थानीय हो कि राष्ट्रीय आकाशवाणी पाखे अच्छी उपभोक्ता निकट में पहुंचार समस्त मार्ग
9: घर हो कि अफिस् अबा दुकान सबुठ बस आकाशवाणी जेकोसी केन्द्र में विज्ञापन बुकिंग करें
10: आकाशवाणी विभिन्न चैनल विज्ञापन देवा बहुत सहज सुलभ और शस्ता
9: बुकिंग जोजोग करूँ ए टेलीफोन नंबर 870-001-4242
10: हाँ 870-001-4242

0: ଯୋଗ ଦିବସ ଭାବରେ ଜୁନ 21 ତାରିଖକୁ ନିର୍ଦ୍ଧାରଣ କରାଗଲା।
1: ଆଜ୍ଞା,
0: ଏହାର ପ୍ରକୃତ ଉଦ୍ଦେଶ୍ୟ ଥିଲା, ଯୋଗ ହେଉଛି ଭାରତର ଏକ ମହାନ ସଂସ୍କୃତି, ପ୍ରତ୍ୟେକ ଭାରତୀୟଙ୍କର ଜୀବନଶୈଳୀ ମଧ୍ୟରେ ଯୋଗ ପରିଦୃଷ୍ଟ ହୁଏ।
1: ଆଜ୍ଞା ସାର୍।
0: ଏବଂ ଯୋଗ ଦ୍ୱାରା ଭାରତୀୟମାନଙ୍କର ଯେଉଁ ଚଳଣି ଚିନ୍ତାଧାରାରେ ଉନ୍ନତି ପରିଲକ୍ଷିତ ହୁଏ, ଯାହାର ପ୍ରକୃତ ଉଦ୍ଦେଶ୍ୟ ହେଉଛି ସମସ୍ତେ ସୁଖରେ ରହନ୍ତୁ, ଶାନ୍ତିରେ ରହନ୍ତୁ, ସମ୍ବର୍ଦ୍ଧନଶୀଳ ହୁଅନ୍ତୁ।
1: ଆଜ୍ଞା ସାର୍।
0: ଏହି କଥାଟିକୁ ସମଗ୍ର ବିଶ୍ୱରେ ପ୍ରସାରିତ କରିବା ପାଇଁ ସାରା ବିଶ୍ୱ ଜାଣୁ ଏବଂ ଏହାକୁ ଗ୍ରହଣ କରୁ, ଏହାଦ୍ୱାରା ସମଗ୍ର ବିଶ୍ୱରେ ଉନ୍ନତି, ଶାନ୍ତି, ପ୍ରଗତି ଏସବୁ ଆସିପାରିବ, ଏହାକୁ ଲକ୍ଷ୍ୟ ରଖି ଆମର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ଯୋଗ ଦିବସ ପାଳନ କରିବା ପାଇଁ ଏକ ପ୍ରସ୍ତାବନା କରିଥିଲେ।
1: ଆଜ୍ଞା।
0: ଏବଂ ତାହା ଯାହା ହେଉ, ପ୍ରଭୁଙ୍କ ଦୟାରୁ ତାହା ପାରିତ ହେଲା। ଆମର ମୂଳ ଲକ୍ଷ୍ୟ ହେଉଛି, ଆମର ଭାରତର ସଂସ୍କୃତି ହେଉଛି ବସୁଧୈବ କୁଟୁମ୍ବକମ୍, ସମଗ୍ର ବିଶ୍ୱ ହେଉଛି କୁଟୁମ୍ବ ପରି, ଏବଂ ଆମମାନଙ୍କର ଆଉ ଗୋଟିଏ ଚରିତ୍ର ହେଉଛି ଆତ୍ମବତ୍ ସର୍ବଭୂତେଷୁ ଯଃ ପଶ୍ୟତି ସ ପଣ୍ଡିତ।
1: ଆଜ୍ଞା।
0: ସେ ଦୃଷ୍ଟିରୁ ସମଗ୍ର ପୃଥିବୀରେ ଯୋଗକୁ ଉପଯୋଗ କରି ଯୋଗର ଉପକାରିତା ସମସ୍ତ ପୃଥିବୀବାସୀ ପାଆନ୍ତୁ, ଏହି ଲକ୍ଷ୍ୟରେ ଯୋଗର ସମ୍ପ୍ରସାରଣ ପାଇଁ, ଯୋଗର ଉପଯୋଗ ପାଇଁ ସମସ୍ତଙ୍କର ଜୀବନଶୈଳୀରେ ଯୋଗଟା ଏକ ଦୈନନ୍ଦିନ ବ୍ୟବହାରିକ ଭାବରେ ପରିଦୃଷ୍ଟ ହେଉ, ଏହି ଲକ୍ଷ୍ୟରେ ଯୋଗ ଦିବସ ପାଳନ କରାଯାଉଛି।
1: ତେବେ ଯୋଗ ପ୍ରକୃତରେ ଆମ ସମସ୍ତଙ୍କ ଜୀବନକୁ ନିରୋଗ ରଖିବାରେ ସହାୟକ ହୋଇଥାଏ ବା
0: ନିଶ୍ଚିନ୍ତ
1: ସୁଖ ସମୃଦ୍ଧି ଆଡ଼କୁ ଆମକୁ ଆଗେଇ ନେଇଥାଏ।
0: ଆଜ୍ଞା।
1: ତେବେ ପ୍ରତ୍ୟେକ ବର୍ଷ ଜୁନ 21 ତାରିଖରେ ବିଶ୍ୱ ଯୋଗ ଦିବସ ବା ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଆସୁଛି, ଚଳିତ ବର୍ଷ ଏହା ଦ୍ୱାଦଶ ବର୍ଷରେ ପଦାର୍ପଣ କରିଛି। ତେବେ ଏହି ଦ୍ୱାଦଶ ବର୍ଷ ପାଇଁ ବିଶ୍ୱ ଯୋଗ ଦିବସର ଥିମ୍ ବା ବିଷୟବସ୍ତୁ କ'ଣ ରହିଛି?
0: ଆମର ଏ ବର୍ଷର ଥିମ୍ ରହିଛି ୟୋଗା ଫର୍ ହେଲ୍ଦି ଏଜିଂ, ମାନେ ଯେଉଁମାନେ ବୟସ୍କ ସେମାନେ କେମିତି ସୁସ୍ଥ ରହିବେ, ସେହି ଲକ୍ଷ୍ୟରେ ଯୋଗା ଫର୍ ହେଲ୍ଦି ଏଜିଂ କରାହେଇଛି।
1: ତାମାନେ ସ୍ୱାସ୍ଥ୍ୟକର ବାର୍ଦ୍ଧକ୍ୟ
0: ସ୍ୱାସ୍ଥ୍ୟକର ବାର୍ଦ୍ଧକ୍ୟ ପାଇଁ ଯୋଗର ଏକାନ୍ତ ଆବଶ୍ୟକତା, ଏଇଟା ଅନୁଭବ କରାଯାଉଛି।
1: ତେବେ ଆପଣ ଯେମିତି କହିଲେ ଚଳିତ ବର୍ଷ ଅନ୍ତର୍ଜାତୀୟ ଯୋଗ ଦିବସର ବିଷୟ ରହିଛି ୟୋଗା ଫର୍ ହେଲ୍ଦି ଏଜିଂ ବା ସ୍ୱାସ୍ଥ୍ୟକର ବାର୍ଦ୍ଧକ୍ୟ ପାଇଁ ଯୋଗ, ତେବେ କହିବେ ଏପରି ଏକ ବିଷୟ ଚୟନ କରିବା ପଛରେ ଉଦ୍ଦେଶ୍ୟ କ'ଣ ରହିଛି?
0: ଏହିପରି ଚୟନ କରିବା ଉଦ୍ଦେଶ୍ୟ ହେଉଛି ଯେ ଆମର ଯେଉଁମାନେ ବୟସ୍କ ବ୍ୟକ୍ତିମାନେ ସେମାନେ ସୁସ୍ଥ ରହନ୍ତୁ, ଏବଂ ତାଙ୍କ ଭିତରେ ଯୋଗ ମାଧ୍ୟମରେ ଏକ ସୁସ୍ଥତା ଆଣିବାର ଏକ ଜାଗରଣ ସୃଷ୍ଟି ହେଉ।
1: ଆଜ୍ଞା।
0: ବିଶେଷ କରି ଆମେ ଦେଖାଯାଏ ପ୍ରକୃତରେ ଯେଉଁମାନେ ଏଜେଡ୍, ଯେଉଁମାନେ ବୟସ୍କ, ସେମାନେ ହେଉଛନ୍ତି ଆମ ପାଇଁ ଅତ୍ୟନ୍ତ ପ୍ରେସିୟସ୍ ମୂଲ୍ୟବାନ ଆସେଟ୍ ବା ମୂଲ୍ୟବାନ ସମ୍ପତ୍ତି।
1: ଆଜ୍ଞା।
0: ସେମାନଙ୍କ ପାଖରୁ ଆମେ ଅନେକ ଅନୁଭୂତି ପାଉ, ଅଭିଜ୍ଞତା ପାଉ, ଏବଂ ଆମ ଚଳଣି, ଭବିଷ୍ୟତ ଚଳଣିଟାକୁ ସେଇମାନେ ଆମକୁ, ଆମର ସେମାନେ ପ୍ରକୃତ ଦ୍ରଷ୍ଟା, ଆମକୁ ସେମାନେ ଆଲୋକ ଦେଖାନ୍ତି ସେମାନେ।
1: ଆଜ୍ଞା।
0: ତେଣୁ ପ୍ରତ୍ୟେକ ଘରେ ତାଙ୍କର ନିଜର ପିତାମାତାମାନେ ବୟସ୍କ ହୋଇଯାଇଥିଲେ ମଧ୍ୟ ତାଙ୍କର ପ୍ରଥମ ଗୁରୁ ଭାବରେ ତାଙ୍କୁ ବାଟ, ମାନେ ଆମକୁ ବାଟ ଚାଲିବା ଶିଖାନ୍ତି।
1: ଆଜ୍ଞା।
0: ତେଣୁ ସେମାନଙ୍କର ଯେତେ ସୁସ୍ଥ ରହିବେ ତାଙ୍କର ଲଞ୍ଜିଭିଟି ସେତେ ବଢ଼ିବ, ତେଣୁ ତାଙ୍କ ପାଖରୁ ଆମେ ଅନେକ ଆଶା କରିପାରିବା, ଆମ ଚଳଣି ସେମିତି ସୁବିଧା ହେବ, ଆମେ ସମୃଦ୍ଧ ହୋଇପାରିବା, ତାଙ୍କୁ ଛାଡ଼ିକରି ଆମେ ସମୃଦ୍ଧ ହୋଇପାରିବାନି। ତେଣୁ ସେମାନେ ସୁସ୍ଥ ରହନ୍ତୁ, ରେସ୍ପେକ୍ଟ ଟୁ ସିନିୟର୍ସ, କେୟାର୍ ଟୁ ସିନିୟର୍ସ।
1: ଆଜ୍ଞା।
0: ତେଣୁ ଇଏ ହେଉଛି, ଆମେ ସିନିୟର୍ସ ମାନେ କେୟାର୍ ନେବାକୁ ହେଲେ ଇଏ ହେଉଛି ଗୋଟିଏ ଉତ୍ତମ ମାଧ୍ୟମ ଯୋଗ, ଯେଉଁଟାକି ଅତି ଅନାୟାସରେ ସୁସ୍ଥ ଜୀବନଯାପନ କରିପାରିବେ।
1: ତେବେ ସାର୍ ଏଇଠି କୁହନ୍ତୁ ଯେ ସ୍ୱାସ୍ଥ୍ୟକର ବାର୍ଦ୍ଧକ୍ୟ ପାଇଁ ଯୋଗ ସାମ୍ପ୍ରତିକ ସମୟରେ ଏହାର ପ୍ରାସଙ୍ଗିକତା କେତେ ରହିଛି ଏବଂ ଏହା କିପରି ଭାବରେ ସମ୍ଭବ ହୋଇପାରିବ?
0: ବର୍ତ୍ତମାନ ସମୟରେ ଆମର ଖାଦ୍ୟ କୁହନ୍ତୁ, ଜଳ କୁହନ୍ତୁ, ବାୟୁ କୁହନ୍ତୁ, ପ୍ରାୟ ସବୁଗୁଡ଼ିକ ପ୍ରଦୂଷଣ ପୂର୍ବ ଅପେକ୍ଷା ବର୍ତ୍ତମାନ ପ୍ରାୟ ସମସ୍ତେ ପ୍ରଦୂଷିତ ଅବସ୍ଥାରେ ରହୁଛେ।
1: ଆଜ୍ଞା।
0: ଏହି ଅବସ୍ଥାରେ କେବଳ ଏକମାତ୍ର ଗୋଟିଏ ଜିନିଷ ଯୋଗ, ଯେଉଁଟାକି କଲେ ଆବାଳ ବୃଦ୍ଧ ବନିତା ସମସ୍ତଙ୍କର ଶାରୀରିକ, ମାନସିକ, ଆତ୍ମିକ ଉନ୍ନତି ପରିଲକ୍ଷିତ ହେବ, ଉନ୍ନତି ହେବ, ଏବଂ ସେମାନଙ୍କ ଶରୀର ମଧ୍ୟରେ ଯେଉଁ ଶାରୀରିକ ବିଭିନ୍ନ ପ୍ରକାର ବିଧାନ ଅଛି, ଯେଉଁ ସିଷ୍ଟମ୍ସ ଅଛି, ସେଗୁଡ଼ିକ କ୍ରିୟମାଣ ହେବେ ଏବଂ ସେମାନେ ସୁସ୍ଥତା ଅନୁଭବ କରିବେ।
1: ଆଜ୍ଞା।
0: ସେଥିପାଇଁ ବୃଦ୍ଧ ବ୍ୟକ୍ତିମାନେ ସୁସ୍ଥ ରୁହନ୍ତୁ।
1: ଆଜ୍ଞା।
0: ସୁସ୍ଥ ରହିବା ପାଇଁ କେବଳ ପିଲା କିମ୍ବା ସ୍କୁଲ ପିଲା ହେଲେ କି ଯୁବକ ହେଲେ ଏଇମାନେ କେବଳ ଯୋଗ କରନ୍ତୁ କଥା ନୁହେଁ, ଜଣେ ବାର୍ଦ୍ଧକ୍ୟରେ ଉପନୀତ ହେଲେଣି ସେମାନେ ଯୋଗ କଲେ ସେ ସୁସ୍ଥ ରହିପାରିବେ, ଏହି କଥାଟିକୁ ପ୍ରସାରିତ କରିବା ପାଇଁ, ଜାଗ୍ରତ କରିବା ପାଇଁ ଏହା ଉପରେ ଷ୍ଟ୍ରେସ୍ ଦିଆଯାଉଛି।
1: ଆଜ୍ଞା, ତା ସହିତ ଆମେ ଯଦି ନିୟମିତ ଭାବରେ ଯୋଗାଭ୍ୟାସ ସାନରୁ ବି ଆରମ୍ଭ କରିବା, ସାନ ହେଉ କି ଯୁବାବସ୍ଥାରୁ ଆରମ୍ଭ କରିବା କି ବର୍ତ୍ତମାନ ସମୟରେ ଯିଏ ଚାହିଁବେ ଆରମ୍ଭ କରିବେ, ସେମାନେ ଏଇ ଯୁବାବସ୍ଥାରୁ ଯେତେବେଳେ ବାର୍ଦ୍ଧକ୍ୟ ଆଡ଼କୁ ଯିବେ ବା ବୃଦ୍ଧାବସ୍ଥାରେ ପହଞ୍ଚିବେ, ସେମାନଙ୍କ ସ୍ୱାସ୍ଥ୍ୟ ମଧ୍ୟ ସୁସ୍ଥ ରହିବ ବା ସେମାନେ ସୁସ୍ଥତା ଅନୁଭବ କରିପାରିବେ। ତେଣୁ ବାର୍ଦ୍ଧକ୍ୟ ଅବସ୍ଥାରେ ଯେଉଁ ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟ ସମସ୍ୟା ବା ଅନ୍ୟାନ୍ୟ ସମସ୍ୟା ଦେଖାଯାଉଛି, ସେଥିରେ କିଛିଟା ସେମାନେ ସେଥିରୁ ରକ୍ଷା
0: ପାଇପାରିବେ।
1: ତେଣୁ ସ୍ୱାସ୍ଥ୍ୟକର ବାର୍ଦ୍ଧକ୍ୟ ପାଇଁ ଯୋଗ ଏକାନ୍ତ ଜରୁରୀ। ତେବେ ଯୋଗ ଦ୍ୱାରା ଆମେ କିପରି ଭାବରେ ଉପକୃତ ହୋଇଥାନ୍ତି, ଏହାର ଉପକାରିତା ବିଷୟରେ ଟିକେ ଅବଗତ କରାଇବେ।
0: ଆପଣ ଦେଖନ୍ତୁ, ଯୋଗ ହେଉଛି ଏଭଳି ଏକ ସୂକ୍ଷ୍ମ ବିଜ୍ଞାନ ଆଉ ୱେ ଅଫ୍ ଲାଇଫ୍, ଜୀବନର କଳା, ଯାହାଦ୍ୱାରା କି ଯୋଗ କଲେ ହିଁ ଲୋକମାନେ ସୁସ୍ଥ ରହିବେ, ଯୋଗ କଲେ ହିଁ ତାର କ୍ରିୟମାଣ ଶକ୍ତି ବଢ଼ିଯିବ, ତାଙ୍କର ଶାରୀରିକ ବିଧାନ ସବୁ କ୍ଷେତ୍ରରୁ ଶକ୍ତ ହେଇ ଉଠିବ, ନିରୋଗ ହେଇ ଉଠିବ। ଯୋଗ ଇଜ୍ ଦ କିଲର୍ ଅଫ୍ ଅଲ୍ ଡିଜିଜ୍। ତେଣୁ ସମସ୍ତ ରୋଗର ଦୂର କରିବାର ଏକମାତ୍ର ମେଡ଼ ଔଷଧ ହେଉଛି ଯୋଗ। ଯଦି ବାସ୍ତବ ଭାବରେ ଜଣେ ଯୋଗନିଷ୍ଠ ହୁଅନ୍ତି, ଯୋଗ ଗ୍ରହଣ କରନ୍ତି, ଉପଯୁକ୍ତ ଭାବରେ ଯୋଗୀ ଜୀବନଯାପନ କରନ୍ତି, ରୋଗ କେବେ ହେବନି। ଯେଉଁ ରୋଗ ଥିବ, ଯାହା ବିକୃତି ଥିବ, ସେସବୁ ଦୂର ହେଇଯିବ।
1: ତେବେ ସାର୍, ଏଇଠି କୁହନ୍ତୁ, ଯୋଗ ରଖେ ନିରୋଗ, ଏହାର ଯଥାର୍ଥତା କେତେ ରହିଛି?
0: ଯେହେତୁ ପ୍ରମାଣିତ ହୋଇଗଲାଣି, ବୈଜ୍ଞାନିକ ଭିତ୍ତିରେ ହେଉ ବା ବ୍ୟବହାରିକ ଭିତ୍ତିରେ ହେଉ, ଆମେ ଦେଖୁଛୁ ଯେଉଁମାନେ ଯେଉଁମାନେ ଯୋଗ କରୁଛନ୍ତି ସେମାନେ ପୂର୍ବ ଅପେକ୍ଷା ସୁସ୍ଥ ରହୁଛନ୍ତି।
1: ଆଜ୍ଞା,
0: ଯେହେତୁ ପ୍ରମାଣିତ ହୋଇଗଲାଣି, ସେଥିପାଇଁ ଏଥିରେ ନିଃସନ୍ଦେହରେ କୁହାଯାଇପାରେ ଯେ ଯୋଗ କଲେ ଜଣେ ମଣିଷ ନିରୋଗ ରହିବ।
1: ଶରୀରକୁ ସୁସ୍ଥ ରଖିବାରେ ଯୋଗର ଭୂମିକା ଯଥେଷ୍ଟ ରହିଛି। ଆମେ ଯଦି ଯୋଗାଭ୍ୟାସ କରିବା, ଆସନ ପ୍ରାଣାୟାମ ଏସବୁ କରିବା, ତାହେଲେ ଆମର ଶରୀର ମଧ୍ୟ ସୁସ୍ଥ ରହିବ ଏବଂ ଆମର ରୋଗ ପ୍ରତିରୋଧକ ଶକ୍ତି ବଢ଼ିବ। ଆମେ ବିଭିନ୍ନ ପ୍ରକାର ଯେଉଁ ବିଭିନ୍ନ ସମୟରେ ଯେଉଁ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଉଛି ବା ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟାକୁ ଆମକୁ ସାମ୍ନା କରିବାକୁ ପଡ଼ୁଛି, ତାକୁ ଆମେ ସାମ୍ନା କରିପାରିବା ଆମର ପ୍ରତିରୋଧକ ଶକ୍ତି ଯଦି ଆମ ପାଖରେ ଯଥେଷ୍ଟ ଥିବ। ସେଥିପାଇଁ ଯୋଗ ପ୍ରାଣାୟାମର ଆବଶ୍ୟକତା ରହିଛି, ଆଉ ହୁଏତ ସେଇଥିପାଇଁ କୁହାଯାଏ ଯୋଗ ରଖେ ନିରୋଗ, ଏପରି ଏ ବିଷୟରେ ଆପଣ କହିଲେ। ତେବେ ସାର୍, ଏଇଠି କୁହନ୍ତୁ, ଶରୀରକୁ ସୁସ୍ଥ ରଖିବାରେ ଏବଂ ସ୍ୱାସ୍ଥ୍ୟଗତ ସମସ୍ୟା ଦୂର କରିବାରେ ଯୋଗ କିପରି ଭାବରେ ସହାୟକ ହୋଇଥାଏ?
0: ଶରୀରକୁ ସୁସ୍ଥ ରଖିବା ପାଇଁ ଯୋଗର ଆବଶ୍ୟକତା ନିଶ୍ଚିତ ରୂପେ ଅଛି। ଯୋଗ କରିବା ଫଳରେ ଆମର ଶରୀରର ମଧ୍ୟରେ ଯେଉଁ ପ୍ରକାର ବିଭିନ୍ନ ପ୍ରକାର ସିଷ୍ଟମ୍ସ ଅଛି, ଯେମିତି ଆପଣଙ୍କର ସ୍କେଲିଟାଲ ସିଷ୍ଟମ୍, ରେସ୍ପିରେଟୋରୀ ସିଷ୍ଟମ୍, ଏଣ୍ଡୋକ୍ରାଇନ୍ ସିଷ୍ଟମ୍, ବିଭିନ୍ନ ସିଷ୍ଟମ୍ସ ଅଛି, ସେ ସିଷ୍ଟମ୍ ଗୁଡ଼ିକ ଉପଯୁକ୍ତ ଭାବରେ ସେ ସିଷ୍ଟମ୍ ଗୁଡ଼ିକର ବ୍ୟାୟାମ ହୁଏ, ଶରୀର ଭିତରେ ରକ୍ତ ସଞ୍ଚାଳନ ଖୁବ୍ ସୁନ୍ଦର ଭାବରେ ହୋଇପାରେ, ଶରୀର ଭିତରେ କ୍ରିୟମାଣ ଶକ୍ତି ବଢ଼ିଯାଏ, ଯାହାଫଳରେ କି ଧୀରେ ଧୀରେ ଆମ ଭିତରେ ଥିବା ଶରୀର ଭିତରେ ଥିବା ବିକୃତି ଦୂର ହୋଇ ସେ ରୋଗମୁକ୍ତ ହୋଇଯାଆନ୍ତି, ଶରୀରଟି ରୋଗମୁକ୍ତ ହୋଇଯାଏ। ତେଣୁ ଯୋଗ ହେଉଛି ଗୋଟିଏ ଏଭଳି କଳା ବା ଏଭଳି ଏକ ବିଜ୍ଞାନ ଭିତ୍ତିକ କ୍ରିୟା ଯେଉଁଟା କରିଲେ ଶରୀରର ସମସ୍ତ ଅଙ୍ଗ ପ୍ରଭାବିତ ହୁଏ, ଏବଂ ଅଙ୍ଗ ଯେଉଁଠୁ ପ୍ରଭାବିତ ହୁଏ ସମସ୍ତ ଅଙ୍ଗରେ ଗୋଟେ ହିଲିଂ ହୁଏ। ଯେଉଁ ହିଲିଂଟା ହୁଏ ସେଇଟା ହିଁ ଆମ ଶରୀରକୁ ସୁସ୍ଥ ରଖେ, ସୁସ୍ଥ ରଖିବାର ସହାୟକ ହୁଏ।
1: ତାମାନେ ଆପଣ କହିବା କଥା ଯେ ଯୋଗ କରିବା ଦ୍ୱାରା ଆମର ଶରୀର ସୁସ୍ଥ ରହିବ, ତା ସହିତ ଶରୀରରେ ଯଦି କିଛି ସ୍ୱାସ୍ଥ୍ୟଗତ ସମସ୍ୟା ଥାଏ
0: ତାହା
1: ବି ଦୂର ହେବାରେ ଯୋଗ
0: ନିଶ୍ଚିନ୍ତ
1: ପ୍ରମୁଖ ଭୂମିକା ଗ୍ରହଣ କରିଥାଏ।
0: ଆଜ୍ଞା,
1: ତେବେ ଏଇଠି କୁହନ୍ତୁ ଯେ ଅଷ୍ଟାଙ୍ଗ ଯୋଗ କ'ଣ?
0: ଅଷ୍ଟାଙ୍ଗ ଯୋଗ ଏହାର ପ୍ରବର୍ତ୍ତକ ଥିଲେ ପୂଜନୀୟ ମହର୍ଷି ପତଞ୍ଜଳି।
1: ଆଜ୍ଞା,
0: ଅଷ୍ଟାଙ୍ଗ ଯୋଗ କହିଲେ ଯୋଗଟିକୁ ସେ ଆଠଟି ପାହାଚରେ ବିଭକ୍ତ କରିଛନ୍ତି।
1: ଆଜ୍ଞା,
0: ତା ହେଲା ପ୍ରଥମ ପାହାଚ ହେଲା ଯମ, ଦ୍ୱିତୀୟଟି ହେଲା ନିୟମ, ତାପରେ ଆସନ, ପ୍ରାଣାୟାମ, ପ୍ରତ୍ୟାହାର, ଧାରଣା, ଧ୍ୟାନ, ସମାଧି, ଆଠଟି ଅଙ୍ଗରେ ଯୋଗଟିକୁ ବିଭକ୍ତ କରାଯାଇଛି, ତାକୁ କୁହାଯାଉଛି ଅଷ୍ଟାଙ୍ଗ ଯୋଗ। ଯୋଗ କରିବା ଫଳରେ ଶରୀର, ମନ ଏବଂ ଆତ୍ମା ଏ ତିନୋଟି ଉପକୃତ ହୁଅନ୍ତି, ଏବଂ ଶରୀର ମନ ଭିତରେ ବାଲାନ୍ସ ବଢ଼ିଯାଏ। ବାଲାନ୍ସ ବଢ଼ିଯିବାରୁ ଶରୀରଟି ନିରୋଗ ରହେ, ମନ ସୁସ୍ଥ ରହିଲେ ଶରୀର ସୁସ୍ଥ ରହିବ, ଶରୀର ସୁସ୍ଥ ରହିଲେ ମନ ସୁସ୍ଥ ରହିବ।
1: ଆଜ୍ଞା,
0: ସେ ଦୃଷ୍ଟିରୁ ଆମେ ବିଭିନ୍ନ ପ୍ରକାର କ୍ଷେତ୍ରରେ ଦେଖାଯାଇଛି ଯୋଗକୁ ବ୍ୟବହାର କରି ଯଦି ଜଣଙ୍କର ରେସ୍ପିରେଟୋରୀ ସିଷ୍ଟମ୍ କିଛି ପ୍ରୋବ୍ଲେମ୍ ସମସ୍ୟା ରହୁଛି, ସେ ଯଦି ଉପଯୁକ୍ତ ଭାବରେ ପ୍ରାଣାୟାମ କରନ୍ତି, କିଛି ଦିନ ପରେ ଦେଖାଯାଉଛି ତା ରେସ୍ପିରେଟୋରୀ ସିଷ୍ଟମ୍ରେ ଥିବା ସମସ୍ୟା ଦୂର ହୋଇଯାଉଛି।
1: ଆଜ୍ଞା,
0: ବିଭିନ୍ନ କ୍ଷେତ୍ରରେ ବର୍ତ୍ତମାନ ଯେଉଁ ଥେରାପିଟିକ ଯୋଗ ଆମେ କହୁଛୁ, ଚିକିତ୍ସା ଭିତ୍ତିକ ଯୋଗ, ଶରୀରର ବିଭିନ୍ନ ସମସ୍ୟା, ଯେକୌଣସି ସମସ୍ୟା ଆସୁ ସେହି ସମସ୍ୟା ଉପରେ ଯେଉଁ ଯେଉଁ ଯୋଗର ଆବଶ୍ୟକତା ଅଛି ତାକୁ ଗ୍ରହଣ କଲେ ସେ ସମସ୍ୟା ନିଶ୍ଚିତ ରୂପେ ଭଲ ହୋଇଯିବ, ଦୂର ହୋଇଯିବ। ତେଣୁ ଯୋଗ ହେଉଛି ଗୋଟେ ୱେ ଅଫ୍ ଲାଇଫ୍, ଏଇଟା ସମସ୍ତଙ୍କ ପାଇଁ ଏଇଟା ଗ୍ରହଣୀୟ। ତେଣୁ ସମସ୍ତ ରୋଗ ପାଇଁ ଯୋଗ ହେଉଛି ଏକାନ୍ତ ଆବଶ୍ୟକ। ଆସନଟା ନିହାତି ଆବଶ୍ୟକ, ଶରୀରକୁ ଚାଲିବା ବି ଏକ ଯୋଗ। ଆମେ ଯାହା ଦୌଡ଼ିବା

0: ବିବେକ ଯୋଗ। ତେଣୁ ବିଭିନ୍ନ ଆସନ ଦେଖାଯାଇଛି ଯେ କେତେକ ରୋଗ ଅଛି, ସେ ଆସନଟି କଲେ ସେ ରୋଗରୁ ସେ ମୁକ୍ତ ହୋଇଯାଉଛି। ତେଣୁ ଗୋଟେ ଭଲ ମଣିଷ ତିଆରି କରିବା ପାଇଁ, ଭଲ ଜୀବନ ତିଆରି କରିବା ପାଇଁ ଗୋଟେ ସୁସ୍ଥତା ନିହାତି ଦରକାର। ଏ ସୁସ୍ଥତା ଆଣିବାରେ ଯୋଗ ହେଉଛି ପରମ ସହାୟକ, ସେଥିପାଇଁ ଯୋଗକୁ ଗୁରୁତ୍ୱ ଦିଆହେଉଛି।
1: ତେବେ ସାର୍, ଯୋଗ କରିବା ପାଇଁ କ'ଣ ସବୁ ନୀତିନିୟମ ରହିଛି, ଆଉ ବିଶେଷ କରି ଏଇ ଯେଉଁ ଯୋଗ କେଉଁମାନେ କରିପାରିବେ, ଯୋଗ କେଉଁ ସମୟରେ ଆଉ କେତେ ସମୟ କରିବା ଦରକାର, ଯୋଗ କରିବା ସମୟରେ କେଉଁ କେଉଁ ଦିଗ ପ୍ରତି ସଚେତନ ରହିବାର ଆବଶ୍ୟକତା ରହିଛି, ଏସବୁ ବିଷୟରେ ଟିକେ ଅବଗତ କରିବେ।
0: ପ୍ରଥମ କଥା ହେଲା, ଯୋଗ ସମସ୍ତେ କରିପାରିବେ। ଗୋଟେ ପିଲାଟିକୁ 7-8 ବର୍ଷ ବୟସ ହୋଇଗଲେ ସେ ଯୋଗ ଆରମ୍ଭ କରିପାରିବ, 7-8 ବର୍ଷରୁ ଯୋଗ କରିପାରିବ।
1: ଆଜ୍ଞା,
0: ଯୋଗ ମୃତ୍ୟୁ ପର୍ଯ୍ୟନ୍ତ ତେଣୁ ଚାହିଁଲେ ଯୋଗ ସବୁଦିନ କରିପାରିବ।
1: ଆଜ୍ଞା,
0: ଯୋଗ ସମସ୍ତେ କରିପାରିବେ। ଏବଂ ଯୋଗ କରିବା ପୂର୍ବରୁ ଯୋଗ କରିବା ଲୋକ ବା ପିଲା ଯିଏ ଯୋଗ କରନ୍ତୁ, ସେ ସ୍ୱଚ୍ଛତା ଉପରେ, ପରିଷ୍କାର ପରିଚ୍ଛନ୍ନ ଉପରେ ନିଶ୍ଚୟ ରୂପେ ଲକ୍ଷ୍ୟ ରଖିବା ପଡ଼େ। ଅପରିଷ୍କାର ଶରୀରରେ, ଅପରିଷ୍କାର ପୋଷାକରେ ଯୋଗ କରିବା ଆଦୌ ଉଚିତ ନୁହେଁ। ଯେମିତି ଶରୀର ମନ ପରିଷ୍କୃତ ଥିବ, ପରିଷ୍କୃତ ମନରେ, ପରିଷ୍କୃତ ଶରୀରରେ ଯୋଗ କରିବା ଉଚିତ, ପରିଷ୍କାର ପରିଚ୍ଛନ୍ନ ଭାବରେ, ଖୋଲା ମୁକ୍ତ ପବନ ଯେଉଁଠି ଆସୁଥିବ। ତେଣୁ ଯଦି ମୁକ୍ତ ପବନ ଖୋଲା ପଡ଼ିଆ କି ନଦୀ କୂଳ ଏମିତି ସେ ମୁକ୍ତ ପବନ ନାହିଁ, ତେବେ ବି ସେ ପବନ ଚଳାଚଳ କରୁଥିବ ସେ ସ୍ଥାନକୁ, ପରିଷ୍କାର ପରିଚ୍ଛନ୍ନ ଗୃହଟି ଥିବ, ଘର ହୋଇଥିବ, ଏବଂ ଯେଉଁ ଆସନ ଉପରେ ସେ ଯୋଗ କରିବ, ବସିବ, ସେ ଆସନଟି ସମ୍ପୂର୍ଣ୍ଣ ପରିଷ୍କାର ରହିଥିବ, ନିଟ୍ ଆଣ୍ଡ କ୍ଲିନ୍ ଥିବ। ତେଣୁ ପରିଷ୍କାର ପରିଚ୍ଛନ୍ନତା ଉପରେ ବିଶେଷ କରି ଗୁରୁତ୍ୱ ଦେବାକୁ ପଡ଼ିବ, ଏ ହେଲା କଥା। ଏବଂ ଯେତେବେଳେ ଯୋଗ କରିବାକୁ ବସୁଛନ୍ତି, ଆରମ୍ଭ କରୁଛନ୍ତି, ନିର୍ଦ୍ଦିଷ୍ଟ ଭାବରେ ଆପଣ ମନଟିକୁ ସେଟ୍ କରିବେ ଯେ ମୁଁ ବର୍ତ୍ତମାନ ଅଧଘଣ୍ଟା କି 40 ମିନିଟ୍ କି 50 ମିନିଟ୍ କିମ୍ବା ଘଣ୍ଟାଏ ମୋର ଶରୀର ସୁସ୍ଥତା ପାଇଁ, ମନର ସୁସ୍ଥତା ପାଇଁ ମୁଁ ଯୋଗ କରିବି।
1: ଆଜ୍ଞା,
0: ମନର ସେଟ୍ କରି ବସିବି, ଆଉ ଚଳଚଞ୍ଚଳ ଯୋଗ କରୁଥିବେ, ଗୋଟେ ଅନ୍ୟ କୌଣସି ବ୍ୟସ୍ତ ରହିଗଲେ, ଅନ୍ୟ କେଉଁଠି ଫିକିଲି ପଳେଇଲେ, ସେମିତି ହେଇପାରିବନି, ସେମିତି କରେ ଠିକ୍ ନୁହେଁ। ନିର୍ଦ୍ଦିଷ୍ଟ ଭାବରେ ଗୋଟିଏ ଘଣ୍ଟା ହେଉ, 40 ମିନିଟ୍ ହେଉ, 50 ମିନିଟ୍, ଯେତିକି ସମୟ ଆପଣ ବସିବେ, ସମ୍ପୂର୍ଣ୍ଣ ସମୟଟିକୁ ଆପଣ ସେଇଥିରେ ହିଁ ମନ ଦେବେ, ସେଇଟା ହିଁ ସେଇ କାର୍ଯ୍ୟଟି ହିଁ କରିବେ, ଏଇଟା ନିହାତି ଆବଶ୍ୟକ।
1: ଆଜ୍ଞା,
0: ଆଉ ନହେଲେ ଅନ୍ୟାନ୍ୟ କିଛି ନାହିଁ, ସମସ୍ତେ କି ପୁରୁଷ କି ସ୍ତ୍ରୀ ସମସ୍ତେ ଯୋଗାଭ୍ୟାସ କରିପାରିବେ।
1: ଆଜ୍ଞା,
0: ସବୁ ବୟସର ଲୋକମାନେ ଯୋଗ କରିପାରିବେ, ସେଥିରେ କିଛି ଅସୁବିଧା ନାହିଁ।
1: ଆଜ୍ଞା,
0: ଯୋଗାଭ୍ୟାସ କରି ଅସୁବିଧା କିଛି ନାହିଁ, କିଛି ଆସନ କରିବେ, ଯେଉଁ ଆସନ ନ କରିପାରୁଛନ୍ତି ପ୍ରାଣାୟାମ କରିବେ, କିଛି ନ କରି ଧ୍ୟାନ କରିବେ, ଯାହା ତ କରିବେ। ଆମେ ବର୍ତ୍ତମାନ ବୃଦ୍ଧ ଲୋକମାନଙ୍କ ଉପରେ ବେଶୀ ଷ୍ଟ୍ରେସ୍ ଦେଉଛୁ, ବର୍ତ୍ତମାନ ବୃଦ୍ଧ ଲୋକମାନେ ସମସ୍ତେ ଆସନ କରିପାରିବେନି, କାରଣ ବଡ଼ି ଷ୍ଟିପ୍ ହେଇଗଲାଣି, ବୟସ ହେଇଗଲାଣି, ସେମାନେ ବିଭିନ୍ନ ପ୍ରକାର ଅଙ୍ଗଭଙ୍ଗୀ କରିପାରିବେନି, ପୋଷ ନେଇପାରିବେନି।
1: ଆଜ୍ଞା,
0: ଯାହା ଯେତିକି ଲାଇଟ୍ ଏକ୍ସରସାଇଜ୍, ସୂକ୍ଷ୍ମ ବ୍ୟାୟାମ ତ କରିପାରିବେ, ତା ସହିତ ପ୍ରାଣାୟାମ ତ କରିପାରିବେ, ଯେତିକି କରନ୍ତୁ, ଯେତିକି ରେସିଓରେ ଯାଉ କରିପାରିବେ, ବସିକି ଧ୍ୟାନ ତ କରିପାରିବେ, ମନଟିକୁ ପ୍ରଭୁଙ୍କ ପାଖରେ ବାନ୍ଧି ତ ପାରିବେ, ଚେଷ୍ଟା କରିବେ, ଏଇ ତ ଯୋଗ।
1: ଆଜ୍ଞା,
0: କିଛି ନ କରିପାରୁଛନ୍ତି, ନିଜକୁ ସମର୍ପଣ ଯୋଗ ସବୁଠୁ ବଡ଼ ଯୋଗ, ନିଜକୁ ସମର୍ପିତ କରି ତାଙ୍କରି ନାମ ଖାଲି ତ ସ୍ମରଣ କରିପାରିବେ, ଦ୍ୟାଟ୍ ଇଜ୍ ଯୋଗ, ବାସ୍ ସଫିସିଏଣ୍ଟ।
1: ଆଜ୍ଞା,
0: ସେଥିପାଇଁ ମନକୁ ବାନ୍ଧି ରଖିବା ପାଇଁ ଯୋଗର ଆବଶ୍ୟକତା ରହିଛି। ଛାତ୍ରମାନେ ଯୋଗ କଲେ ତାଙ୍କର ସ୍ମରଣ ଶକ୍ତି ବଢ଼ିବ, କ୍ରିୟମାଣ ଶକ୍ତି ବଢ଼ିବ, ଯୁବକମାନେ ଯୋଗ କଲେ ତାଙ୍କର କାର୍ଯ୍ୟ କରିବାର ଶୈଳୀ ବଢ଼ିବ, କ୍ଷମତା ବଢ଼ିବ, ଚରିତ୍ର ଶୃଙ୍ଖଳିତ ଚରିତ୍ର ହେବ, ବୟସ୍କ ଲୋକମାନେ ଯୋଗ କଲେ ସେମାନେ ନିରୋଗ ରହିବେ, ବୃଦ୍ଧ ଲୋକମାନେ ଯୋଗ କଲେ ନିରୋଗ ରହିବେ, ସୁସ୍ଥ ରହିବେ।
1: ଆଜ୍ଞା,
0: ମାନସିକ ଶକ୍ତି ବଢ଼ିବ, ଯୋଗ ଅର୍ଥ ହେଉଛି ପରିବର୍ତ୍ତନ।
1: ଆଜ୍ଞା,
0: ଖାଲି ପେଟରେ ଯୋଗ ଯେକୌଣସି ସମୟରେ କରିପାରିବେ, ମାତ୍ର ସକାଳ ସନ୍ଧ୍ୟା ହେଉଛି ଏକ ପ୍ରକୃଷ୍ଟ ସମୟ ଯୋଗ କରିବା ପାଇଁ।
1: ଆଜ୍ଞା, ଆଜ୍ଞା, ତେବେ ଏଇଠି କୁହନ୍ତୁ ଯେ ଯୋଗ ପ୍ରାଣାୟାମ ଆଦିରେ ଖାଦ୍ୟପେୟ, ସ୍ୱଚ୍ଛତା ଆଦିର ଭୂମିକା କିଭଳି ରହିଛି?
0: ଖାଦ୍ୟର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଜଣେ ଯୋଗୀ ଯେକୌଣସି ପ୍ରକାର ମାନେ ତାମସିକ ଖାଦ୍ୟ କିମ୍ବା ରାଜସିକ ଖାଦ୍ୟଠୁ ଟିକେ ଦୂର ରହିବା ଉଚିତ।
1: ଆଜ୍ଞା,
0: ସାତ୍ୱିକ ଖାଦ୍ୟ ହେଉଛି ଜଣେ ଯୋଗୀ ପାଇଁ ଅତି ଆବଶ୍ୟକ।
1: ତାମାନେ ସାତ୍ୱିକ ଖାଦ୍ୟ ଯୋଗାଭ୍ୟାସ ପାଇଁ,
0: ଖାଦ୍ୟ ହେଉଛି ଯୋଗାଭ୍ୟାସ ପାଇଁ ନିହାତି ଆବଶ୍ୟକ, ନିଶ୍ଚିତ ଆବଶ୍ୟକ। ଆଉ ରାଜସିକ ଖାଦ୍ୟ ବା ତାମସିକ ଖାଦ୍ୟ ଆଦୌ ଖାଇବା ଉଚିତ ନୁହେଁ, ଏ ହେଉଛି କଥା। ସ୍ୱଚ୍ଛତା ଯୋଗ ଅର୍ଥ ହେଉଛି କ୍ଲିନ୍ନେସ୍ ଇଜ୍ ନେକ୍ସଟ୍ ଟୁ ଗଡ୍ଲିନେସ୍। ଆପଣ ଶୌଚ ବିଧିକୁ ଆପଣ ସମ୍ପୂର୍ଣ୍ଣ ଗ୍ରହଣ କରିବେ, ସବୁବେଳେ ପରିଷ୍କାର ପରିଚ୍ଛନ୍ନ ରହିବେ, ଆପଣଙ୍କ କପଡ଼ାପତ୍ର ସବୁବେଳେ ପରିଷ୍କାର ରହୁଥିବ, ଶରୀର ପରିଷ୍କାର ରହୁଥିବ, ମନ ପରିଷ୍କାର ରହୁଥିବ,
1: ପରିବେଶ ମଧ୍ୟ
0: ପରିବେଶ ପରିଷ୍କାର ଆପଣ ପରିଷ୍କାର ରହିଲେ ଆପଣ ଚତୁଃପାର୍ଶ୍ୱକୁ ଆପଣ ପରିଷ୍କାର ରଖିବେ ସମସ୍ତେ ଗ୍ରହଣ କରିନେଲେ ଆପଣଙ୍କ ପରିବେଶଟା ପରିଷ୍କାର ହେବ ନହେଲେ ଆପଣ ଏକୁଟିଆ କରିପାରିବେନି
1: ଆଜ୍ଞା ସାର୍ ଏହା ତେବେ ସାର୍ ଏଇଠି ଯେମିତି ଆପଣ କହିଲେ ସ୍ୱଚ୍ଛତା ଆଉ ଖାଦ୍ୟପେୟର ଭୂମିକା ରହିଛି ବିଶେଷ ଭାବରେ ଏଇ
0: କାରଣ

0: ଯେମିତି ଅନ୍ନ ଯେମିତି ଅନ୍ନ ସେମିତି ମନ, ଆପଣ ଖାଦ୍ୟ ଶୃଙ୍ଖଳାକୁ ନିଶ୍ଚୟ ଆପଣେଇବା ଉଚିତ।
1: ଆଚ୍ଛା, ତେବେ ଉପଯୁକ୍ତ ପ୍ରଶିକ୍ଷଣ, ସଠିକ୍ ମାର୍ଗଦର୍ଶନ, ନିୟମିତ ଯୋଗାଭ୍ୟାସ ପାଇଁ ବା ଯୋଗ ପ୍ରାଣାୟାମ ଆଦି କରିବା ପାଇଁ କେତେ ଜରୁରୀ?
0: ଦେଖନ୍ତୁ ଆଜ୍ଞା, ପ୍ରତ୍ୟେକ ଜିନିଷରେ, ଯେକୌଣସି ବିଭାଗ କୁହନ୍ତୁ, ପ୍ରତ୍ୟେକ ଜିନିଷରେ ଗୋଟେ ଶିକ୍ଷାଟା ବିନା ଗୁରୁରେ ଶିକ୍ଷା।

0: ଆପଣ ତାକୁ ଭୁଲ ଭାବରେ ଯେଉଁ ଆସନ କରିବେ ତାହେଲେ ସେଟା ରେଜଲ୍ଟ ମନ୍ଦ ଆସିବ।
1: ଆଜ୍ଞା,
0: ସେଥିପାଇଁ ଜଣେ ଉପଯୁକ୍ତ ଗୁରୁଙ୍କ ମାଧ୍ୟମରେ ଯୋଗ ଶିଖିବା ନିହାତି ଆବଶ୍ୟକ।
1: ତେବେ ଏଇଠି କହିବେ, ଯୋଗାଭ୍ୟାସରେ ନିୟମିତତା ରଖି ନପାରିଲେ କିମ୍ବା ଯୋଗାଭ୍ୟାସ ବେଳେ କିଛି ଭୁଲ ତ୍ରୁଟି ହେଇଗଲେ କିଛି ଅସୁବିଧା ହେବାର ସମ୍ଭାବନା ରହିଛି କି?
0: ଯୋଗାଭ୍ୟାସ ଭୁଲ ଭାବରେ ଯୋଗାଭ୍ୟାସ କଲେ ଫଳ ଭୁଲ ହେବ।
1: ଆଜ୍ଞା,
0: ଯଦି ଜଣେ ଯେଉଁ ନିୟମିତ ଭାବରେ ନ କରିପାରିଲେ ବିଶେଷ କ୍ଷତି ହେବନି। ଏହା ବରଫଟା ଯେତିକି ତରଳିବ ସେତିକି ଜଳ ହେବ, ଆପଣ ଯେତିକି କରିବେ ସେତିକି ପାଇବେ, ନକଲେ ପାଇବେନି।
1: ଆଜ୍ଞା,
0: କିନ୍ତୁ ଜଣେ ଯୋଗ କରୁଛନ୍ତି ଛାଡ଼ିଦେଲେ ତାଙ୍କର ଗୋଟେ କ୍ଷତି ହେଇଯିବ ଏମିତି ନାହିଁ।
1: ସାର୍, ଯେମିତି ଚଳିତ ବର୍ଷର ବିଷୟବସ୍ତୁ ରହିଛି ଯେ ସ୍ୱାସ୍ଥ୍ୟକର ବାର୍ଦ୍ଧକ୍ୟ ପାଇଁ ଯୋଗ, ତେବେ ଏଇ ଯେଉଁ ବିଷୟବସ୍ତୁ ରହିଛି ବା ଏଭଳି ଏକ ବିଷୟବସ୍ତୁ ଚୟନ କରାଯାଇଛି ଚଳିତ ବର୍ଷ ସ୍ୱାସ୍ଥ୍ୟକର ବାର୍ଦ୍ଧକ୍ୟ ପାଇଁ ଯୋଗ, ପ୍ରକୃତରେ ନିୟମିତ ଯୋଗାଭ୍ୟାସ ଦ୍ୱାରା ଆମେ କିଭଳି ଭାବରେ ସ୍ୱାସ୍ଥ୍ୟକର ଜୀବନ ଅତିବାହିତ କରିପାରିବା ବା ସ୍ୱାସ୍ଥ୍ୟକର ବାର୍ଦ୍ଧକ୍ୟ ଆଣିପାରିବା ବା ଆମର ବାର୍ଦ୍ଧକ୍ୟ ସ୍ୱାସ୍ଥ୍ୟକର ହୋଇପାରିବ?
0: ଦେଖନ୍ତୁ ଆଜ୍ଞା, ବୃଦ୍ଧ ଯେଉଁ ବୟସ୍କ ଲୋକ ତାଙ୍କ ପାଖରେ ହାରାହାରି ସମୟର ଅଭାବ ନାହିଁ, ସମୟ ମିଳୁଛି।
1: ଆଜ୍ଞା,
0: ଯେମିତି କ୍ରିୟମାଣ ବୟସ ଥିବା ଲୋକମାନେ ଯେମିତି ବିଭିନ୍ନ କାର୍ଯ୍ୟରେ ଯୁକ୍ତ ରହୁଛନ୍ତି, ଏମାନଙ୍କର ଘର ସଂସାର ଚଳାଇବା ପାଇଁ ସେମିତି କୌଣସି କାର୍ଯ୍ୟ କରୁନାହାନ୍ତି, ଏମାନଙ୍କ ପାଖରେ ସମୟ ରହୁଛି। ସେ ସମୟ ଯଦି ପ୍ରତିଦିନ ଘଣ୍ଟାଏ ଘଣ୍ଟାଏ ଅତ୍ୟନ୍ତ ଯୋଗରେ ସମୟ ଦେବେ, ତା ଶରୀର ନିଶ୍ଚିନ୍ତ ସୁସ୍ଥ ରହିବ।
1: ଆଜ୍ଞା,
0: ଆପଣଙ୍କର ଗୀତାରେ ପ୍ରଭୁ ଶ୍ରୀକୃଷ୍ଣ କହିଛନ୍ତି, ଯୁକ୍ତାହାର ବିହାରସ୍ୟ ଯୁକ୍ତ ଚେଷ୍ଟସ୍ୟ କର୍ମସୁ ଯୁକ୍ତ ସ୍ୱପ୍ନାବ ବୋଧସ୍ୟ ଯୋଗ ଭବତୀ ଦୁଃଖହା। ଯଦି ସେମାନେ ନିୟମିତ ଏକ ଧାରାରେ ଶୃଙ୍ଖଳିତ ଭାବଧାରାରେ ଖାଆନ୍ତି, ପିଅନ୍ତି, ଚଳନ୍ତି, ଆଚରଣ କରନ୍ତି, ଏଇଭଳି ଭାରତ ଜୀବନଟାକୁ ଯଦି ଗୋଟେ ରୁଟିନ୍ ଭିତରେ ଗୋଟେ ଶୃଙ୍ଖଳିତ ଭାବଧାରାରେ ନିଅନ୍ତି, ତାହା ହିଁ ଏକ ଯୋଗର କାର୍ଯ୍ୟତା କରିବ। ତେଣୁ ବୃଦ୍ଧ ବ୍ୟକ୍ତିମାନେ ନିଶ୍ଚିତ ରୂପେ ତାଙ୍କ ଜୀବନଶୈଳୀକୁ, ତାଙ୍କ ୱେ ଅଫ୍ ଲାଇଫ୍କୁ ଗୋଟେ ନିର୍ଦ୍ଦିଷ୍ଟ ଶୃଙ୍ଖଳିତ ଧାରାରେ ନିଅନ୍ତୁ। ପ୍ରତିଦିନ ସେମାନେ ପ୍ରାଣାୟାମ କରନ୍ତୁ, ସୂକ୍ଷ୍ମ ବ୍ୟାୟାମ କରନ୍ତୁ, ଯେତିକି ପାରିବେ ଯେଉଁ ଯେଉଁ ସହଜ ଯୋଗ ସହଜ ଆସନ କରିପାରିବେ କରନ୍ତୁ, ନହେଲେ ନାହିଁ ଧ୍ୟାନ କରନ୍ତୁ, ସମସ୍ତଙ୍କର ମଙ୍ଗଳ ଚିନ୍ତା କରନ୍ତୁ, ଏବଂ ସମାଜରେ ଅନ୍ୟମାନଙ୍କ ପାଇଁ କିଛି କରିବାର ଯେଉଁ କ୍ରିଏଟିଭନେସ୍ ସାର୍ ସୃଷ୍ଟି କରି ସମାଜକୁ ଅନ୍ୟମାନଙ୍କୁ ଦିଗ୍ଦର୍ଶନ ଦିଅନ୍ତୁ।
1: ନିହାତି ଭାବରେ ସେ ବୃଦ୍ଧାବସ୍ଥାରେ ପହଞ୍ଚିଥିବା ବ୍ୟକ୍ତିବିଶେଷଙ୍କ ପାଖରେ ସମୟ ପର୍ଯ୍ୟାପ୍ତ ରହିଥାଏ, ଆଉ ତେଣୁ ସେହି ସମୟର ସଦୁପଯୋଗ ସେମାନେ କରିପାରିବେ ଯଦି ଏ ଯୋଗକୁ ଆପଣେଇ ପାରନ୍ତି।
0: ନିଶ୍ଚିତ,
1: ନିହାତି ଭାବରେ ତାଙ୍କର ଯେଉଁ ଅବଶିଷ୍ଟ ଜୀବନ ରହିଛି ସେ ସ୍ୱାସ୍ଥ୍ୟକର ହୋଇପାରିବ। ଆଉ ତା ସହିତ ଆମେ ଯଦି ଏବେଠୁ ଯୋଗାଭ୍ୟାସ କରନ୍ତି ବା ଯୋଗକୁ ପ୍ରାଧାନ୍ୟ ଦିଅନ୍ତି ଆମ ଜୀବନରେ, ତାହେଲେ ଆମର ବାର୍ଦ୍ଧକ୍ୟ ଯେତେବେଳେ ଆସିବ ଆମେ ମଧ୍ୟ
0: ଆମେ ସୁସ୍ଥ
1: ଜୀବନଯାପନ ଆମେ କରିପାରିବା। ତେବେ ଆଲୋଚନା ଶେଷରେ ଯୋଗ ଓ ଯୋଗାଭ୍ୟାସ ବିଷୟରେ ଶ୍ରୋତାଙ୍କୁ ଆପଣ ଆଉ କ'ଣ ବାର୍ତ୍ତା ବା ପରାମର୍ଶ ଦେବାକୁ ଚାହିଁବେ?
0: ଆମେ ଆମର ସମ୍ମାନୀୟ ଶ୍ରୋତା ମଣ୍ଡଳୀଙ୍କୁ ନିଶ୍ଚୟ ଅନୁରୋଧ କରୁଛୁ ଯେ ସେମାନେ ତାଙ୍କର ଦୈନନ୍ଦିନ ଜୀବନରେ ଯୋଗଟିକୁ ତାଙ୍କ ଚରିତ୍ରରେ ଚରିତ୍ରାୟତ କରନ୍ତୁ। ଯେପରି ଭାବରେ ପ୍ରତିଦିନ ଉଠିଲେ ସେ ନିଜର ନିତ୍ୟକର୍ମ କରୁଛନ୍ତି, ସେ ନିତ୍ୟକର୍ମ ଭଳି ୟାକୁ ମଧ୍ୟ ଗୋଟେ ନିତ୍ୟକର୍ମ ସାମିଲ କରନ୍ତୁ। ଯେ ପ୍ରତିଦିନ ମୁଁ ଯେ ଖାଇବାଟା ନିହାତି ଆବଶ୍ୟକ ପଡ଼ୁଛି, ପାଣି ପିଇବାଟା ଆବଶ୍ୟକ ପଡ଼ୁଛି, ସକାଳେ ଉଠିଲେ ଦାନ୍ତ ଘଷିବାଟା ଆବଶ୍ୟକ ପଡ଼ୁଛି, ପାଇଖାନା ଯିବା ଆବଶ୍ୟକ ପଡ଼ୁଛି, ଗାଧୋଇବା ଆବଶ୍ୟକ ପଡ଼ୁଛି, ନିତ୍ୟକର୍ମ ଯେମିତି କରୁଛନ୍ତି ଯୋଗଟି ସେଇଭଳି ଗୋଟେ ତାଙ୍କ ନିତ୍ୟକର୍ମ ଭିତରେ ବାନ୍ଧି ରଖନ୍ତୁ, ତାଙ୍କ ରୁଟିନ୍ ଭିତରେ ପୁରାନ୍ତୁ। ପ୍ରତିଦିନ ମୁଁ ନିଶ୍ଚୟ ଯୋଗ କରିବି, ମୁଁ ପ୍ରତିଦିନ ପ୍ରାଣାୟାମ କରିବି, ପ୍ରତିଦିନ ଭ୍ରମରି ମାନେ କରିବି କି ଓମ୍ କରିବି କି କୌଣସି ଆସନ କରିବି, ଡାଏଟ୍ ଏକ୍ସରସାଇଜ୍ କି ଯାହା ହେଲେ ମୋ ଶରୀର ପାଇଁ ମୁଁ କିଛି ହିଁ କରିବି, କାରଣ ଶରୀର ସୁସ୍ଥ ରହିବ। ଶରୀର ସୁସ୍ଥ ରହିଲେ ଆପଣମାନେ ସୁଖୀ ରହିବେ, ସ୍ୱାସ୍ଥ୍ୟ ହିଁ ସବୁଠୁ ବଡ଼ ସମ୍ପଦ।
1: ଆଜ୍ଞା,
0: ତେଣୁ ମୁଁ ନିଶ୍ଚୟ ଅନୁରୋଧ କରି ପିଲାମାନଙ୍କୁ ମଧ୍ୟ ସେଇ ପେସାରେ ପ୍ରେରଣା ଦିଅନ୍ତୁ।
1: ଆଜ୍ଞା,
0: ବାପା ମାଆ କଲେ ପିଲାମାନେ କରିବେ।
1: ଆଜ୍ଞା,
0: ବାପା ମାଆ ଯଦି ତାଙ୍କ ବାପା ମାଆଙ୍କୁ ପ୍ରଣାମ କରୁଛନ୍ତି, ତାଙ୍କ ପିଲାମାନେ ତାଙ୍କୁ ଦେଖି ପ୍ରଣାମ କରିବେ, ଇଏ ବି ଏକ ଯୋଗ।
1: ଆଜ୍ଞା ସାର୍,
0: ତେଣୁ ତାଙ୍କ ଦୈନନ୍ଦିନ ଜୀବନରେ ଯୋଗଟି ଗୁଡ଼ା ତାଙ୍କ ଚରିତ୍ରରେ ଚରିତ୍ରାୟତ କରନ୍ତୁ।
1: ତେବେ ଯାହା ହଉ ସାର୍, ଆଜିର ଏହି କାର୍ଯ୍ୟକ୍ରମରେ ଆପଣ ଅଂଶଗ୍ରହଣ କରିଥିବାରୁ ଏବଂ ଯୋଗ ବିଷୟରେ ଅନେକ ତଥ୍ୟ ଆମର ଶ୍ରୋତାଙ୍କୁ ଜଣାଇଥିବାରୁ ଆକାଶବାଣୀ ରାଉରକେଲା ତରଫରୁ ତଥା ଆମର କାର୍ଯ୍ୟକ୍ରମ ତରଫରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ନମସ୍କାର।
0: ଧନ୍ୟବାଦ।

ଏଇଥିଲା ଶ୍ରୋତାବନ୍ଧୁ ଆଜିର ସ୍ୱାସ୍ଥ୍ୟ ଓ ଜୀବନ କାର୍ଯ୍ୟକ୍ରମ। ଏହା ଆପଣଙ୍କୁ କିପରି ଲାଗିଲା ମତାମତ ଲେଖିବାକୁ ଜମାରୁ ଭୁଲିବେନି। ଆମର ଠିକଣା ସ୍ୱାସ୍ଥ୍ୟ ଓ ଜୀବନ କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ରାଉରକେଲା ପିନ୍ 769042। ତେବେ ଶ୍ରୋତାବନ୍ଧୁ ଆଜି ପାଇଁ ଏତିକିରେ ରହୁଛୁ। ନମସ୍କାର।

ପ୍ରଚାର କଲୁ ସ୍ୱାସ୍ଥ୍ୟ ଓ ଜୀବନ କାର୍ଯ୍ୟକ୍ରମ। ଆଜି ଏଥିରେ ଶୁଣିଥିଲେ ଆଲୋଚନା ଯୋଗ ରଖେ ନିରୋଗ। ଆଲୋଚନା କରିଥିଲେ ଯୋଗ ପ୍ରଶିକ୍ଷକ ଖଗେଶ୍ୱର ଓଝା। କାର୍ଯ୍ୟକ୍ରମ ପ୍ରଯୋଜନାରେ ଥିଲେ ବସନ୍ତ କୁମାର ସ୍ୱାଇଁ, ଉପସ୍ଥାପନାରେ ଥିଲେ ସୁଚିସ୍ମିତା ପ୍ରଧାନ।

0: ଆକାଶ ଶୁଣି ରାଉରକେଲା
1: ଷ୍ଟୁଡ଼ିଓ ଘଡ଼ିରେ ବର୍ତ୍ତମାନ 7:58
0: କାର୍ଯ୍ୟକ୍ରମ ପ୍ରଚାର କରାଯାଉଛି 102.6 MHz ଯୋଗେ।

କାର୍ଯ୍ୟକ୍ରମ ଶେଷରେ ଦ୍ୱୈତ କଣ୍ଠରେ ପ୍ରମୋଦ କୁମାର ବେହେରା ଏବଂ ଲିପିକା ମହାନ୍ତିଙ୍କ କଣ୍ଠରୁ ଆସନ୍ତୁ ଶୁଣିବା ଏହି ସୁଗମ ସଙ୍ଗୀତ। ଗୀତ ରଚନା କରିଛନ୍ତି ସାଫିକ ଅହମ୍ମଦ ସିଦ୍ଦିକୀ।

ଶୁଣିଲେ କିଛି ସୁଗମା ସଙ୍ଗୀତ। ଶିଳ୍ପୀମାନେ ଥିଲେ ପ୍ରମୋଦ କୁମାର ବେହେରା ଏବଂ ଲିପିକା ମହାନ୍ତି। ଗୀତଗୁଡ଼ିକୁ ରଚନା କରିଥିଲେ ସାଫିକ ଅହମ୍ମଦ ସିଦ୍ଦିକୀ। ଆକାଶବାଣୀ ରାଉରକେଲା କାର୍ଯ୍ୟକ୍ରମ ପ୍ରଚାର କରାଯାଉଛି 102.6 ମେଗାହର୍ଜ ଯୋଗେ। ଆସନ୍ତୁ ଶୁଣିବା ବଣପାହାଡ଼ରେ ଗୀତର କାର୍ଯ୍ୟକ୍ରମ। ଆଜି ଏଥିରେ ଶୁଣିବା ଓରାମ ଗୀତ, ଶିଳ୍ପୀ ଢୁଚୁ ଖାଲକୁ ଏବଂ ସାଥୀ କଳାକାର।

ପ୍ରଚାର କଲୁ ବଣପାହାଡ଼ର ଗୀତର କାର୍ଯ୍ୟକ୍ରମ। ଆଜି ଏହି କ୍ରମରେ ଶୁଣୁଥିଲେ ଓରାମ ଗୀତ, ଶିଳ୍ପୀ ଥିଲେ ଢୁଚୁ ଖାଲକୁ ଏବଂ ସାଥୀ କଳାକାର। ଆକାଶବାଣୀ ରାଉରକେଲା କାର୍ଯ୍ୟକ୍ରମ ପ୍ରଚାର କରାଯାଉଛି 102.6 MHz ଯୋଗେ। ପରବର୍ତ୍ତୀ କାର୍ଯ୍ୟକ୍ରମ ବିବିଧ ଭାରତୀ।

କାର୍ଯ୍ୟକ୍ରମରେ ପରବର୍ତ୍ତୀ ଗୀତ ଆଖ୍ରି ରାସ୍ତା କଥାଚିତ୍ରରୁ କଣ୍ଠଶିଳ୍ପୀମାନେ ହେଲେ ଏସ୍ ଜାନକୀ, ମହମ୍ମଦ ଅଜିଜ୍ ଏବଂ ଅନ୍ୟମାନେ। ସଙ୍ଗୀତ ନିର୍ଦ୍ଦେଶନା ଲକ୍ଷ୍ମୀକାନ୍ତ ପ୍ୟାରେଲାଲ, ଗୀତ ରଚନା ଆନନ୍ଦ ବକ୍ସି।

ବଞ୍ଜାରନ୍ କଥାକ୍ଷେତ୍ରରୁ ପରବର୍ତ୍ତୀ ଗୀତ କଣ୍ଠଶିଳ୍ପୀ ଅଲକା ୟାଜ୍ଞିକ ସଙ୍ଗୀତ ନିର୍ଦ୍ଦେଶନା ଲକ୍ଷ୍ମୀକାନ୍ତ ପ୍ୟାରେଲାଲ ଗୀତ ରଚନା ଆନନ୍ଦ ବକ୍ସି

0: ଦେଖ ଏ ନବଘନର ଘର, ସମୟର ଚିତ୍ରିତ ପୃଷ୍ଠାରେ ଜୀବନର ସବୁଜ ସ୍ୱାକ୍ଷର। ଦେଖ ଏ ନବଘନର ଘର। ହଁ ଆଜ୍ଞା, ନବଘନର ଘର ଓଡ଼ିଶାର ଜଣାଶୁଣା କବୟିତ୍ରୀ ପ୍ରଣତି ବେହେରାଙ୍କ ପ୍ରଥମ କବିତା ସଂକଳନ। ପୁସ୍ତକ ପାଇବା ପାଇଁ ଯୋଗାଯୋଗ କରନ୍ତୁ
1: 9436076। ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଆରମ୍ଭ ହୋଇଛି ପରା, ଏବେ ଆମକୁ ମୁଣ୍ଡ ପିଛା 5 କିଲୋ ନୁହଁ 10 କିଲୋ ଚାଉଳ ସମ୍ପୂର୍ଣ୍ଣ ମାଗଣାରେ ମିଳୁଛି।
2: ଆରେ ବା, ଏଇଟା ତ ଭାରି ଭଲ କଥା, ସରକାର ଆମ ଦୁଃଖ ବୁଝିଛନ୍ତି।
3: ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା, 3 କୋଟିରୁ ଅଧିକ ଓଡ଼ିଶାବାସୀଙ୍କୁ ମିଳୁଛି ଅତିରିକ୍ତ ଖାଦ୍ୟ ସୁରକ୍ଷା। ଓଡ଼ିଶା ସରକାର ଆପଣଙ୍କ ସୁଖ ଦୁଃଖର ସାଥୀ।
4: ସୁଭଦ୍ରା ଶକ୍ତି ବଜାରରେ SHG ମା ମାନଙ୍କ ହାତ ତିଆରି ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ସହିତ ମିଲେଟ୍ରେ ପ୍ରସ୍ତୁତ ବିଭିନ୍ନ ଜୈବିକ ସାମଗ୍ରୀର ସମ୍ଭାର। ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ବେଶ ଆକର୍ଷଣୀୟ ଏବଂ ପ୍ରତିଟି ମିଲେଟ୍ ସାମଗ୍ରୀ ଶୁଦ୍ଧ ଓ ସ୍ୱାସ୍ଥ୍ୟପ୍ରଦ। June 12-16 ପର୍ଯ୍ୟନ୍ତ ଏଥରର ରଜ ମହୋତ୍ସବକୁ ଆହୁରି ଉଲ୍ଲାସରେ ଭରିବାକୁ ଯାଉଛି ସୁଭଦ୍ରା ଶକ୍ତି ବଜାରର ସ୍ୱତନ୍ତ୍ର ରିହାତି। ଏଥର ରଜରେ ସ୍ୱତନ୍ତ୍ର ମଜା। ସୁଭଦ୍ରା ଶକୀ ବଜାର, ଷ୍ଟାର୍ ସ୍କୁଲ ପାଖ, Unit 8, SIRD ପରିସର, ଭୁବନେଶ୍ୱର।
5: 2 ବର୍ଷର ଯାତ୍ରା ବିକଶିତ କାହାଣୀ ଲେଖିଛି ଲୋକଙ୍କ ସରକାର।
6: ସମୃଦ୍ଧ ଓଡ଼ିଶା ପାଇଁ ସୁଦୃଢ ଭିତ୍ତିଭୂମି, ସଂଯୋଗ, ସମୃଦ୍ଧି ଓ ସଶକ୍ତିକରଣର ନୂଆ ଅଧ୍ୟାୟ ଲେଖିଛନ୍ତି ଲୋକଙ୍କ ସରକାର। ମୁଖ୍ୟମନ୍ତ୍ରୀ ଶକ୍ତି ବିକାଶ ଯୋଜନା ମାଧ୍ୟମରେ ବିଦ୍ୟୁତ ଭିତ୍ତିଭୂମିର ସୁଦୃଢୀକରଣ,
7: ସୁସ୍ଥ ଓଡ଼ିଶା, ସମୃଦ୍ଧ ଓଡ଼ିଶା, ଗାଁ କି ସହର ସବୁଠି ମିଳିଛି ଉନ୍ନତ ଚିକିତ୍ସା ସେବା ଓ ସାମାଜିକ ସୁରକ୍ଷା। ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଓ ପ୍ରାଥମିକ ସ୍ୱାସ୍ଥ୍ୟ ଭିତ୍ତିଭୂମିର ବ୍ୟାପକ ସୁଦୃଢୀକରଣ,
6: ବିକଶିତ ଓଡ଼ିଶାର ନୂଆ ପରିଚୟ, ଜ୍ଞାନ, ଦକ୍ଷତା ଓ ସୁଯୋଗ। ସେଇଥିପାଇଁ ଲୋକଙ୍କ ସରକାର ନେଇ ଆସିଛନ୍ତି ଗୋଦାବରିଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ମାଧ୍ୟମରେ ଗ୍ରାମାଞ୍ଚଳରେ ଗୁଣାତ୍ମକ ପ୍ରାଥମିକ ଶିକ୍ଷା, ଶିକ୍ଷାରେ ଅଗ୍ରଗତି, ଦକ୍ଷତାରେ ସଶକ୍ତିକରଣ, ବିକଶିତ ଓଡ଼ିଶାର ସଂକଳ୍ପ,
7: ବିକାଶର ଧାରା ଓଡ଼ିଶା ସାରା।
5: 2 ବର୍ଷର ଯାତ୍ରା ବିକଶିତ କାହାଣୀ ଲେଖିଛି ଲୋକଙ୍କ ସରକାର।
6: ସମୃଦ୍ଧ ଓଡ଼ିଶା ପାଇଁ ସୁଦୃଢ ଭିତ୍ତିଭୂମି, ସଂଯୋଗ, ସମୃଦ୍ଧି ଓ ସଶକ୍ତିକରଣର ନୂଆ ଅଧ୍ୟାୟ ଲେଖିଛନ୍ତି ଲୋକଙ୍କ ସରକାର। ମୁଖ୍ୟମନ୍ତ୍ରୀ ଶକ୍ତି ବିକାଶ ଯୋଜନା ମାଧ୍ୟମରେ ବିଦ୍ୟୁତ ଭିତ୍ତିଭୂମିର ସୁଦୃଢୀକରଣ,
7: ସୁସ୍ଥ ଓଡ଼ିଶା, ସମୃଦ୍ଧ ଓଡ଼ିଶା, ଗାଁ କି ସହର ସବୁଠି ମିଳିଛି ଉନ୍ନତ ଚିକିତ୍ସା ସେବା ଓ ସାମାଜିକ ସୁରକ୍ଷା। ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଓ ପ୍ରାଥମିକ ସ୍ୱାସ୍ଥ୍ୟ ଭିତ୍ତିଭୂମିର ବ୍ୟାପକ ସୁଦୃଢୀକରଣ,
6: ବିକଶିତ ଓଡ଼ିଶାର ନୂଆ ପରିଚୟ, ଜ୍ଞାନ, ଦକ୍ଷତା ଓ ସୁଯୋଗ। ସେଇଥିପାଇଁ ଲୋକଙ୍କ ସରକାର ନେଇ ଆସିଛନ୍ତି ଗୋଦାବରିଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ମାଧ୍ୟମରେ ଗ୍ରାମାଞ୍ଚଳରେ ଗୁଣାତ୍ମକ ପ୍ରାଥମିକ ଶିକ୍ଷା, ଶିକ୍ଷାରେ ଅଗ୍ରଗତି, ଦକ୍ଷତାରେ ସଶକ୍ତିକରଣ, ବିକଶିତ ଓଡ଼ିଶାର ସଂକଳ୍ପ,
7: ବିକାଶର ଧାରା ଓଡ଼ିଶା ସାରା।
8: ସୁଭଦ୍ରା ଲକ୍ଷ୍ୟପତି ଦିଦି ଏବଂ ସ୍ୱୟଂ ସହାୟକ ଗୋଷ୍ଠୀ ବଳରେ ଆଜି ଓଡ଼ିଶାର ପ୍ରତିଟି ମହିଳା ସଶକ୍ତ। ମା ମାନଙ୍କ ପାଇଁ ସମ୍ମାନ ଓ ଆର୍ଥିକ ସ୍ୱାବଲମ୍ବନ ଆଣିଛନ୍ତି ଲୋକଙ୍କ ସରକାର।
9: ସମୃଦ୍ଧ ଜନ୍ମଭୂମି, ସଶକ୍ତ ନାରୀ, ସୁରକ୍ଷିତ ଶିଶୁ, ସମୃଦ୍ଧ ଓଡ଼ିଶା।
8: ସୁଭଦ୍ରା ଯୋଜନା ଓଡ଼ିଶାର ମହିଳାଙ୍କୁ କରିଛି ଆର୍ଥିକ ସ୍ୱାବଲମ୍ବୀ ଓ ସଶକ୍ତ।
9: ଅନ୍ୟାନ୍ୟ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ରାଜ୍ୟ ସରକାର ଯୋଗାଇଛନ୍ତି ନୂତନ ଜୀବିକା। ମହିଳାଙ୍କ ଆୟ ବୃଦ୍ଧି ଓ ଆତ୍ମନିର୍ଭରଶୀଳତାର ପରିଚୟ ପାଲଟିଛି ଲକ୍ଷ୍ୟପତି ଦିଦି।
8: ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନାରେ କିଶୋରୀ, ମା ଓ ଶିଶୁଙ୍କ ପୋଷଣ, ଆର୍ଥିକ ଦୁର୍ବଳ ପରିବାରର କନ୍ୟାମାନଙ୍କ ବିବାହ ପାଇଁ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଓ ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନାରେ ସୁରକ୍ଷା ଓ ସହାୟତାର ସଂକଳ୍ପ ସହିତ ରାଜ୍ୟର ମହିଳା ଏବେ ସଶକ୍ତିକରଣ ଦିଗରେ ଅଗ୍ରସର।
9: ବିକାଶର ଧାରା ଓଡ଼ିଶା ସାରା।
10: କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। ଆପଣମାନେ ଟ୍ୟୁନ୍ କରିଛନ୍ତି 102.6 FM। ଶୁଣିଛନ୍ତି କେତୋଟି ହିନ୍ଦୀ କଥାଚିତ୍ରର ଗୀତ ସିନେ ସଙ୍ଗୀତ କାର୍ଯ୍ୟକ୍ରମରେ। ବେଳଭାସନମ୍ କଥାଚିତ୍ରରୁ ପରବର୍ତ୍ତୀ ଗୀତ। କଣ୍ଠଶିଳ୍ପୀ ସୋନୁ ନିଗମ, ସଙ୍ଗୀତ ନିର୍ଦ୍ଦେଶନା ନିଖିଲ ବିନୟ, ଗୀତ ରଚନା ୟୋଗେଶ।

ରାମ ତେରି ଗଙ୍ଗା ମେଲି କଥାଚିତ୍ରରୁ ପରବର୍ତ୍ତୀ ଗୀତ ଗାଇଛନ୍ତି ଲତା ମଙ୍ଗେସ୍କର, ସଙ୍ଗୀତ ନିର୍ଦ୍ଦେଶନା ଲକ୍ଷ୍ମୀକାନ୍ତ ପ୍ୟାରେଲାଲ, ଗୀତ ରଚନା ଅଞ୍ଜାମ।

କଥାଚିତ୍ର ସଂଯୋଗରୁ ପରବର୍ତ୍ତୀ ଗୀତ, କଣ୍ଠଶିଳ୍ପୀ ଲତା ମଙ୍ଗେସ୍କର, ସଙ୍ଗୀତ ନିର୍ଦ୍ଦେଶନା ଲକ୍ଷ୍ମୀକାନ୍ତ ପ୍ୟାରେଲାଲ, ଗୀତ ରଚନା ଅଞ୍ଜାନ।

କାର୍ଯ୍ୟକ୍ରମ ଶେଷରେ ଆସନ୍ତୁ ମେଲା ଚଳଚ୍ଚିତ୍ରରୁ ଏହି ଗୀତ ଶୁଣିବା। କଣ୍ଠଶିଳ୍ପୀମାନେ ହେଲେ ସୋନୁ ନିଗମ, ଅଲକା ୟାଗ୍ନିକ, ରୂପ କୁମାର ରାଠୋର, ଶଙ୍କର ମହାଦେବନ, ଜସ୍ମିନ୍ଦର ନରୁଲା, ହେମା ସର୍ଦ୍ଦେଶାଇ, ନୀତିନ ମୁକେଶ ଏବଂ ଅନମୋଲ। ସଙ୍ଗୀତ ନିର୍ଦ୍ଦେଶନା ଅନୁ ମଲ୍ଲିକ, ଗୀତ ରଚନା ଦେବ କୋହଲି।

0: ପ୍ରଚାର କଲୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ ସିନେ ସଙ୍ଗୀତ କାର୍ଯ୍ୟକ୍ରମରେ। କାର୍ଯ୍ୟକ୍ରମ ପ୍ରଚାର କରାଯାଉଛି 102.6 ମେଗାହର୍ଟ୍ଜ ଯୋଗେ ଆକାଶବାଣୀ ରାଉରକେଲା। ପରବର୍ତ୍ତୀ ଏହି କାର୍ଯ୍ୟକ୍ରମ ବିବିଧ ଭାରତୀ।
1: ये है विविध भारती राष्ट्रीय सेवा देश की सुरीली धड़कन। सुनिए कार्यक्रम रंग तरंग।

ପ୍ରଚାର କଲୁ ଏନ୍ସିଇଆର୍ଟି ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ। ଆଜି ଶୁଣିଲେ ଏହାର 1306ତମ ଭାଗ। ଆକାଶବାଣୀ ରାଉରକେଲା କାର୍ଯ୍ୟକ୍ରମ ପ୍ରଚାର କରାଯାଉଛି 102.6 MHz ଯୋଗେ। ପରବର୍ତ୍ତୀ କାର୍ଯ୍ୟକ୍ରମ ବିବିଧ ଭାରତୀ।

ആകാശവാണി. സംവാദ പഠുച്ചന്തി മളയരഞ്ജൻ മിശ്ര. മുഖ്യ സംവാദ: ଆମେରିକା ଓ ଇରାନ ମଧ୍ୟରେ ଯୁଦ୍ଧ ସମାପ୍ତି ନେଇ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ବୁଝାମଣା. ଆସନ୍ତା ଶୁକ୍ରବାର ଜେନେଭାଠାରେ ସ୍ୱାକ୍ଷରିତ ହେବ ଚୁକ୍ତି. ବୁଝାମଣାକୁ ସ୍ୱାଗତ କଲେ ପ୍ରଧାନମନ୍ତ୍ରୀଙ୍କ ସମେତ ଜାତିସଂଘ ମହାସଚିବ ଏବଂ ବିଶ୍ୱ ନେତୃମଣ୍ଡଳୀ. ଫ୍ରାନ୍ସର ଏଭିଏନ୍ଠାରେ ଆଜିଠାରୁ ଆରମ୍ଭ ହେଉଛି 52ତମ G7 ଶିଖର ସମ୍ମିଳନୀ. ଆସନ୍ତାକାଲି ଯୋଗଦେବେ ପ୍ରଧାନମନ୍ତ୍ରୀ. କୋଲକାତାଠାରେ ଅନୁଷ୍ଠିତ ହେବ ଆନ୍ତର୍ଜାତିକ ଯୋଗ ଦିବସର ମୁଖ୍ୟ ଜାତୀୟ କାର୍ଯ୍ୟକ୍ରମ. ଜେୱାରସ୍ଥିତ ନୋଏଡା ଆନ୍ତର୍ଜାତିକ ବିମାନ ବନ୍ଦରରେ ଆରମ୍ଭ ହେଲା ବାଣିଜ୍ୟିକ ବିମାନ ଚଳାଚଳ. ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଟ୍ୟୁନିସିଆକୁ 5-1 ଗୋଲ୍ରେ ପରାସ୍ତ କଲା ସ୍ୱିଡେନ୍. ଆମେରିକା ଓ ଇରାନ ମଧ୍ୟରେ ଯୁଦ୍ଧ ସମାପ୍ତି ନେଇ ଚୁକ୍ତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି. ଟ୍ରୁଥ୍ ସାମାଜିକ ଗଣମାଧ୍ୟମରେ ଏ ସମ୍ପର୍କରେ ସୂଚନା ଦେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ଆସନ୍ତା 19 ତାରିଖରେ ସ୍ୱିଜରଲ୍ୟାଣ୍ଡର ଜେନେଭାଠାରେ ଉଭୟ ଦେଶ ମଧ୍ୟରେ ଶାନ୍ତି ଚୁକ୍ତି ସ୍ୱାକ୍ଷରିତ ହେବ. ଇରାନ ବନ୍ଦରଗୁଡ଼ିକ ଉପରେ ଆମେରିକା ନୌସେନା କରିଥିବା ଅବରୋଧକୁ ପ୍ରତ୍ୟାହାର କରି ନିଆଯିବ ବୋଲି ରାଷ୍ଟ୍ରପତି ଟ୍ରମ୍ପ ସୂଚନା ଦେଇଛନ୍ତି. ଆନୁଷ୍ଠାନିକ ଭାବେ ଚୁକ୍ତି ସ୍ୱାକ୍ଷରିତ ହେବା ପରେ ହର୍ମୁଜ୍ ପ୍ରଣାଳୀ ସାର୍ବଜନୀନ କ୍ଷେତ୍ର ପାଇଁ ଉନ୍ମୁକ୍ତ ହେବ। ଉଭୟ ଦେଶ ମଧ୍ୟରେ ସ୍ୱାକ୍ଷରିତ ହେବାକୁ ଥିବା ଏହି ଚୁକ୍ତି ସେଠାରେ ଶାନ୍ତି ଏବଂ ସୁରକ୍ଷାକୁ ସୁନିଶ୍ଚିତ କରିବ। ଇରାନର ପରମାଣୁ କାର୍ଯ୍ୟକ୍ରମ ଏବଂ ସେଠାରେ ଇରାନୀୟ

ଏକ ସଫଳତା ବୋଲି ବର୍ଣ୍ଣନା କରି ସେମାନେ କହିଛନ୍ତି ପଶ୍ଚିମ ଏସିଆ ଅଞ୍ଚଳରେ ସ୍ଥିରତା ଫେରାଇ ଆଣିବାରେ ଏହା ଉଲ୍ଲେଖନୀୟ ସାବ୍ୟସ୍ତ ହେବ। ଭାରତ ଏହି ଚୁକ୍ତିନାମାକୁ ସ୍ୱାଗତ କରିଛି। ପଶ୍ଚିମ ଏସିଆ ସଂଘର୍ଷର ଅବସାନ କ୍ଷେତ୍ରରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି ଏହି ବୁଝାମଣା ନୌଚାଳନା ଏବଂ ବାଣିଜ୍ୟ ସ୍ୱାଧୀନତାକୁ ସୁନିଶ୍ଚିତ କରିବ ବୋଲି ଆଶା କରାଯାଉଛି। ଉଭୟ ଦେଶ ମଧ୍ୟରେ ଏକ ସ୍ଥାୟୀ ତଥା ଚୂଡ଼ାନ୍ତ ଚୁକ୍ତିନାମାରେ ପହଞ୍ଚିବା ପାଇଁ ବାକି ରହିଥିବା ପ୍ରସଙ୍ଗଗୁଡ଼ିକ ଉପରେ ବିଚାର ବିମର୍ଶ କରିବାକୁ ଭାରତ ଇଚ୍ଛା ପ୍ରକାଶ କରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଫ୍ରାନ୍ସର ଏଭିଏନ୍ଠାରେ ଆଜି 52ତମ G7 ଶିଖର ସମ୍ମିଳନୀ ଆରମ୍ଭ ହେବାକୁ ଯାଉଛି। ଏହି ତିନିଦିନିଆ କାର୍ଯ୍ୟକ୍ରମରେ G7 ସଦସ୍ୟ ରାଷ୍ଟ୍ର କାନାଡ଼ା, ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ଜାପାନ, ବ୍ରିଟେନ୍, ଆମେରିକା ଏବଂ ୟୁରୋପୀୟ ସଂଘ ଯୋଗ ଦେଉଛନ୍ତି। ଏଥିସହିତ ଭାରତ, ବ୍ରାଜିଲ, ଇଜିପ୍ଟ, କେନିଆ, ଦକ୍ଷିଣ କୋରିଆ, କାତାର, ସାଉଦି ଆରବ, ସିରିଆ, ୟୁକ୍ରେନ୍ ଏବଂ ୟୁନାଇଟେଡ୍ ଆରବ ଏମିରେଟ୍ସ ସମ୍ମିଳନୀରେ ଯୋଗଦେବା ପାଇଁ ଫ୍ରାନ୍ସ ପକ୍ଷରୁ ସ୍ୱତନ୍ତ୍ର ଭାବେ ନିମନ୍ତ୍ରିତ ହୋଇଛନ୍ତି। ଭାରତ ତ୍ରୟୋଦଶ ଥର ପାଇଁ G7 ଶିଖର ଗୋଷ୍ଠୀ ସମ୍ମିଳନୀରେ ସହଯୋଗୀ ରାଷ୍ଟ୍ର ଭାବେ ଅଂଶଗ୍ରହଣ କରିବାକୁ ଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଅଧିବେଶନରେ ଅଂଶଗ୍ରହଣ କରିବେ। ପ୍ରଧାନମନ୍ତ୍ରୀ ଏହି ସମ୍ମିଳନୀରେ ବିଶ୍ୱର ଭୂ ରାଜନୈତିକ କ୍ଷେତ୍ରରେ ଭାରତର ଭୂମିକା ନେଇ ନିଜର ମତ ପୋଷଣ କରିବେ। ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ତଥା ଏକ ଦୃଢ଼ ଅର୍ଥନୀତି ସମ୍ପନ୍ନ ଏବଂ ବିକାଶଶୀଳ ରାଷ୍ଟ୍ର ଭାବେ G7 ସମ୍ମିଳନୀରେ ଭାରତର ଯୋଗଦାନ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଦକ୍ଷିଣ ବିଶ୍ୱର ରାଷ୍ଟ୍ରଗୁଡ଼ିକୁ ସମର୍ଥନ ପ୍ରଦାନ ତଥା ପ୍ରଯୁକ୍ତିବିଦ୍ୟା କ୍ଷେତ୍ରକୁ ଅଧିକ ବିକଶିତ କରିବା ଓ ରଣନୈତିକ ସହଭାଗିତାକୁ ମଜବୁତ କରିବା ନେଇ ପ୍ରଧାନମନ୍ତ୍ରୀ ସମ୍ମିଳନୀରେ ଭାରତର ଭୂମିକା ଉପରେ ଆଲୋକପାତ କରିବେ। ଆସନ୍ତା 21 ତାରିଖରେ ପାଳନ ହେବାକୁ ଥିବା ଆନ୍ତର୍ଜାତିକ ଯୋଗ ଦିବସର ମୁଖ୍ୟ ଜାତୀୟ କାର୍ଯ୍ୟକ୍ରମ କୋଲକାତାଠାରେ ଅନୁଷ୍ଠିତ ହେବ ବୋଲି ଆୟୁଷ ମନ୍ତ୍ରୀ ପ୍ରତାପ ରାଓ ଯାଦବ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ସମ୍ବୋଧନ କରି ଶ୍ରୀ ଯାଦବ କହିଛନ୍ତି ଚଳିତ ବର୍ଷ ଯୋଗ ଦିବସର ବିଷୟବସ୍ତୁ ରହିଛି ସ୍ୱାସ୍ଥ୍ୟବାନ ବୟସ୍କଙ୍କ ପାଇଁ ଯୋଗ। ଶ୍ରୀ ଯାଦବ କହିଛନ୍ତି ବୟସ ବଢ଼ିବା ସହିତ ଲୋକଙ୍କୁ ସୁସ୍ଥ, ସକ୍ରିୟ, ସ୍ୱାବଲମ୍ବୀ ଏବଂ ମାନସିକ ଭାବରେ ସ୍ଥିର ରଖିବାରେ ଯୋଗ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟିପୂର୍ଣ୍ଣ ନେତୃତ୍ୱ ଆଧାରରେ ବିଶ୍ୱବ୍ୟାପୀ ଯୋଗ ଏକ ଜନ ଆନ୍ଦୋଳନରେ ପରିଣତ ହୋଇଛି। ବିଶ୍ୱବ୍ୟାପୀ ଭାରତୀୟ ମିଶନ ଦ୍ୱାରା ପ୍ରାୟ 2500 ସ୍ଥାନରେ ଯୋଗ ଦିବସ ଆୟୋଜନ ନେଇ ପ୍ରସ୍ତୁତି ଜାରି ରହିଛି ବୋଲି ମନ୍ତ୍ରୀ ଶ୍ରୀ ଯାଦବ କହିଛନ୍ତି। ଉତ୍ତରପ୍ରଦେଶର ଗୌତମ ବୁଦ୍ଧ ନଗରର ଜେୱାର୍ସ୍ଥିତ ନଏଡ଼ା ଆନ୍ତର୍ଜାତିକ ବିମାନ ବନ୍ଦରରେ ଆଜି ପ୍ରଥମ ବାଣିଜ୍ୟିକ ବିମାନ ଚଳାଚଳ ଆରମ୍ଭ ହୋଇଛି। ଦେଶର ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ ଏହା ଉଲ୍ଲେଖନୀୟ ସାବ୍ୟସ୍ତ ହୋଇଛି। ଉଦ୍ଘାଟନୀ ସମାରୋହରେ ଉଦ୍ବୋଧନ ଦେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କିଞ୍ଜରାପୁ ରାମମୋହନ ନାଇଡୁ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଷ୍ଟିକୋଣ ଆଧାରିତ ସୁଦୃଢ଼ ଯୋଗାଯୋଗ ବ୍ୟବସ୍ଥା ଏବଂ ଦେଶବ୍ୟାପୀ ବିଶ୍ୱସ୍ତରୀୟ ବିମାନ ଚଳାଚଳ ଭିତ୍ତିଭୂମି ବିକାଶ କ୍ଷେତ୍ରକୁ ଏହି ବିମାନ ଚଳାଚଳ ପ୍ରତିଫଳନ କରିବ। ଏହି ବିମାନ ବନ୍ଦର ପ୍ରତିଷ୍ଠା ପାଇଁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସ୍ଥାନୀୟ କୃଷକ ଏବଂ ରାଜ୍ୟବାସୀଙ୍କୁ ଜମିଦାନ ମାଧ୍ୟମରେ ସହଯୋଗ ପ୍ରଦାନ କରିଥିବାରୁ ମନ୍ତ୍ରୀ ଶ୍ରୀ ନାଇଡୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ଦେଶରେ ବିମାନ ବନ୍ଦର ସଂଖ୍ୟା ଏବେ ବୃଦ୍ଧି ପାଇ 165ରେ ପହଞ୍ଚିଛି। ଗତ ଦଶନ୍ଧି ମଧ୍ୟରେ ବିମାନ ବନ୍ଦର ଭିତ୍ତିଭୂମି କ୍ଷେତ୍ର ପାଇଁ 1,40,000 କୋଟିରୁ ଅଧିକ ନିବେଶ କରାଯାଇଥିବା ମନ୍ତ୍ରୀ ଶ୍ରୀ ନାଇଡୁ ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଦେଶର ମଧ୍ୟବିତ୍ତ ବର୍ଗ ରାଷ୍ଟ୍ର ନିର୍ମାଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି। ଏନ୍ଡିଏ ସରକାର ସେମାନଙ୍କର ଆଶା ଆକାଂକ୍ଷା ପୂରଣ କରିବା ପାଇଁ କାର୍ଯ୍ୟ କରୁଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି ଗତ ଦଶନ୍ଧି ଧରି ସରକାର ସାଧାରଣ ନାଗରିକଙ୍କ ଜୀବନଧାରଣ ମାନରେ ଉନ୍ନତି ଆଣିବା ପାଇଁ କ୍ରମାଗତ ଭାବେ ପ୍ରୟାସ ଜାରି ରଖିଛନ୍ତି। ଭିତ୍ତିଭୂମି ବିକାଶ, ସାର୍ବଜନୀନ ସେବାର ଉନ୍ନତି, ସୁଲଭ ତଥା ଗୁଣାତ୍ମକ ସ୍ୱାସ୍ଥ୍ୟସେବା, ଶିକ୍ଷା, ସ୍ୱଚ୍ଛ ପରିବେଶ ଏବଂ ଦୈନନ୍ଦିନ ଜୀବନରେ ଖର୍ଚ୍ଚ ହ୍ରାସ କରିବା ନେଇ ସରକାର ପ୍ରାଥମିକତା ଦେଇ କାର୍ଯ୍ୟ କରୁଛନ୍ତି। ବିଜେପି ରାଷ୍ଟ୍ରୀୟ ସଭାପତି ନୀତିନ ନବୀନ କହିଛନ୍ତି ସରକାର ଗତ 12 ବର୍ଷ ମଧ୍ୟରେ ମଧ୍ୟବିତ୍ତ ବର୍ଗଙ୍କ ଆର୍ଥିକ ସୁରକ୍ଷା ଏବଂ ଜୀବନଧାରଣ ମାନରେ ଉନ୍ନତି ଏବଂ ନୂତନ ସୁଯୋଗ ସୃଷ୍ଟି କରିବା ଲକ୍ଷ୍ୟ ନେଇ ବିଭିନ୍ନ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ନବୀନ କହିଛନ୍ତି ଆୟକର ଏବଂ GST ସଂସ୍କାର, ଉଜ୍ଜଳା ଯୋଜନା, ଜଳଜୀବନ ମିଶନ, ସ୍ୱଚ୍ଛ ଭାରତ, ଆୟୁଷ୍ମାନ ଭାରତ ଆଦି ବିଭିନ୍ନ ପଦକ୍ଷେପ ନାଗରିକଙ୍କ ଦୈନନ୍ଦିନ ଜୀବନକୁ ଅଧିକ ସହଜ ତଥା ସଶକ୍ତ କରିପାରିଛି।
ଦେଶରେ ପର୍ଯ୍ୟାପ୍ତ ପରିମାଣର ଖାଦ୍ୟଶସ୍ୟ ରହିଛି ଏବଂ ଏଲ୍ ନିନୋ ପରିସ୍ଥିତି ସତ୍ତ୍ୱେ ଖାଦ୍ୟର ଅଭାବ ରହିବ ନାହିଁ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି। ନୂଆଦିଲ୍ଲୀଠାରେ ଆଜି ମାଇଣ୍ଡ ମାଇନ୍ ସମ୍ମିଳନୀକୁ ସମ୍ବୋଧନ କରି ଅର୍ଥମନ୍ତ୍ରୀ କହିଛନ୍ତି

0: ଚଳିତ ବର୍ଷ ସ୍ୱାଭାବିକଠାରୁ କମ୍ ପରିମାଣର ମୌସୁମୀ ବର୍ଷା ହେବ ନେଇ ଆଶା କରାଯାଉଛି। ତେବେ ଖରିଫ ଋତୁ ଫସଲ ପାଇଁ ଦେଶରେ ପର୍ଯ୍ୟାପ୍ତ ପରିମାଣର ସାର ଉପଲବ୍ଧ ରହିଛି ବୋଲି ସେ କହିଛନ୍ତି। ଆଗାମୀ ରବି ଋତୁ ପାଇଁ ଆସନ୍ତା ନଭେମ୍ବର ମାସରୁ ସାର ଯୋଗାଣ ଆରମ୍ଭ ହେବ ବୋଲି ଅର୍ଥମନ୍ତ୍ରୀ ସୀତାରମଣ ସୂଚନା ଦେଇଛନ୍ତି। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ପିକ୍ରେ ଆଜି ରାତି 9:30 ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ଯୋଗର ଉପକାରିତା ଶୀର୍ଷକ ଆଲୋଚନାର ପ୍ରଚାର କରାଯିବ। ଯୋଗ ବିଶେଷଜ୍ଞ ଅନିତା କୌଶିକ ଏବଂ କମଲ କିଶୋର ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କର ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ସେମାନଙ୍କୁ 01123717117 23114444 23114481 ଏବଂ 23717106 ନମ୍ବରକୁ ଡାଏଲ୍ କରିବାକୁ ପଡ଼ିବ। ଏହା ବ୍ୟତୀତ ଶ୍ରୋତାମାନେ 9289094044 ନମ୍ବରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ ହାସ୍ଟାଗ୍ ଆସ୍କ ଏଆଇଆର୍ ମାଧ୍ୟମରେ ପ୍ରଶ୍ନ ପଚାରିପାରିବେ। ଫିଫା ଫୁଟବଲ ବିଶ୍ୱକପ୍ ପ୍ରତିଯୋଗିତାରେ ଆଜି ଖେଳାଯାଇଥିବା ଗ୍ରୁପ୍ ଏଫ୍ ପର୍ଯ୍ୟାୟ ମ୍ୟାଚ୍ରେ ସ୍ୱିଡେନ୍ ବିଜୟୀ ହୋଇଛି। ମେକ୍ସିକୋର ମୋଣ୍ଟେ ଷ୍ଟାଡିୟମ୍ଠାରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ସ୍ୱିଡେନ୍ ଟ୍ୟୁନିସିଆକୁ 5-1 ପରାସ୍ତ କରିଛି। ପୂର୍ବରୁ ଗତକାଲିର ମ୍ୟାଚ୍ରେ ଜର୍ମାନୀ କୁରାସାଓକୁ 7-1 ପରାସ୍ତ କରିଛି। ନେଦରଲ୍ୟାଣ୍ଡସ୍ ଏବଂ ଜାପାନ ମଧ୍ୟରେ ମ୍ୟାଚ୍ 2-2 ଅମୀମାଂସିତ ଭାବେ ଶେଷ ହୋଇଛି। ଆଜି ଗ୍ରୁପ୍ ଏଚ୍ ପର୍ଯ୍ୟାୟ ମ୍ୟାଚ୍ରେ ସ୍ପେନ୍ ଏବଂ କାବୋଭର୍ଦ୍ଦେ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଭାରତୀୟ ପାଣିପାଗ ବିଭାଗ କହିଛି ଓଡ଼ିଶା ସମେତ ଝାଡ଼ଖଣ୍ଡ, ବିହାର, କର୍ଣ୍ଣାଟକ, ତେଲଙ୍ଗାନା, ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗର ବିଭିନ୍ନ ଅଞ୍ଚଳ ଏବଂ ଛତିଶଗଡ଼ର ଦକ୍ଷିଣାଞ୍ଚଳ ଓ ମହାରାଷ୍ଟ୍ରର ବହୁ ଅଞ୍ଚଳରେ ଆସନ୍ତା 5 ଦିନ ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରବେଶ କରିବ। ଏଥିପାଇଁ ପାଗ ଅନୁକୂଳ ରହିଥିବା ବିଭାଗ କହିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ଆମେରିକା ଓ ଇରାନ ମଧ୍ୟରେ ଯୁଦ୍ଧ ସମାପ୍ତି ନେଇ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ବୁଝାମଣା। ଆସନ୍ତା ଶୁକ୍ରବାର ଜେନେଭାଠାରେ ସ୍ୱାକ୍ଷରିତ ହେବ। ବୁଝାମଣାକୁ ସ୍ୱାଗତ କଲେ ପ୍ରଧାନମନ୍ତ୍ରୀଙ୍କ ସମେତ ଜାତିସଂଘ ମହାସଚିବ ଏବଂ ବିଶ୍ୱ ନେତୃମଣ୍ଡଳୀ। ଫ୍ରାନ୍ସର ଆଭିଏଣ୍ଟରେ ଆଜିଠାରୁ ଆରମ୍ଭ ହେଉଛି 52ତମ G7 ଶିଖର ସମ୍ମିଳନୀ। ଆସନ୍ତାକାଲି ଯୋଗଦେବେ ପ୍ରଧାନମନ୍ତ୍ରୀ। କୋଲକାତାଠାରେ ଅନୁଷ୍ଠିତ ହେବ ଆନ୍ତର୍ଜାତିକ ଯୋଗ ଦିବସର ମୁଖ୍ୟ ଜାତୀୟ କାର୍ଯ୍ୟକ୍ରମ ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଟ୍ୟୁନିସିଆକୁ 5-1 ପରାସ୍ତ କଲା ସ୍ୱିଡେନ୍। ସମ୍ବାଦ ଶେଷ କଲା।
1: Good afternoon. This is Akashvani and I am Valsa Williams with the midday news. The headlines. Prime Minister Narendra Modi holds talks with his Slovak counterpart Robert Fico in Bratislava today. 52nd G7 summit set to begin in French city of Evian this evening. Prime Minister Modi to participate in outreach sessions tomorrow. India welcomes peace deal between Iran and the United States, says it will help restore peace and stability in the region. Sensex jumps over 1100 points as global crude oil prices tumble up to over 4% amid US-Iran peace deal. Union Finance Minister Nirmala Sitharaman assures adequate buffer stock of food grains in the country despite El Nino conditions. United Kingdom announces social media ban for children under 16. And in FIFA World Cup 2026, Spain to take on Cabo Verde in Group H clash at Atlanta Stadium in the United States this evening. Prime Minister Narendra Modi is currently holding talks with his Slovak counterpart Robert Fico in Bratislava, the capital of Slovakia. Both the leaders met at the Bratislava Castle for their bilateral engagement. Earlier, Prime Minister Modi was accorded a guard of honour in presence of his Slovak counterpart. Mr. Modi said this visit provides an opportunity to deepen India-Slovakia relations and explore new avenues of cooperation between the two countries. Details from our correspondent.
2: Prime Minister Narendra Modi will attend a lunch hosted by Slovak Prime Minister Fico in a short while. Both Prime Ministers will lay a wreath at the tomb of the unknown soldier. Sri Narendra Modi will also attend an onboard cruise meeting with selected Slovak business leaders alongside the Slovak Prime Minister. Smithy M. Palluruthi, Akashvani News from Bratislava.
1: This is the first ever visit by an Indian Prime Minister to Slovakia since its independence in 1993. The visit reaffirms India's commitment towards strengthening its bilateral relationship with Slovakia in various sectors, including trade, investment, and automobile and railway manufacturing. Upon his arrival in Bratislava,

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ମୁଖ୍ୟ ସମ୍ବାଦ, ସୋମନାଥ ସ୍ୱାଭିମାନ ପର୍ବ ପାଳନ ଅବସରରେ 1100 ଉର୍ଦ୍ଧ୍ୱ ଶ୍ରଦ୍ଧାଳୁଙ୍କ ଜ୍ୟୋତିର୍ଲିଙ୍ଗ ଦର୍ଶନର ରେଳଯାତ୍ରାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ। ବ୍ୟାସକବି ଫକୀରମୋହନ ସେନାପତିଙ୍କ 108ତମ ମହାପ୍ରୟାଣ ଦିବସରେ ରାଜ୍ୟବାସୀ ଦେଲେ ଶ୍ରଦ୍ଧାଞ୍ଜଳି। ବରିଷ୍ଠ ନାଗରିକମାନଙ୍କ ସମସ୍ୟା ଏବଂ ସମାଧାନକୁ ଗୁରୁତ୍ୱ ଦେଇ ଆଜି ପାଳନ କରାଯାଉଛି ବିଶ୍ୱ ବରିଷ୍ଠ ନାଗରିକ ନିର୍ଯାତନା ନିରୋଧ ସଚେତନତା ଦିବସ। ଏବଂ ବାଲେଶ୍ୱର, ରାୟଗଡ଼ା, କେନ୍ଦୁଝର, ମୟୂରଭଞ୍ଜ, କୋରାପୁଟ ଓ ଗଜପତି ଜିଲ୍ଲାରେ କାଳବୈଶାଖୀର ପ୍ରଭାବ ନେଇ ପାଣିପାଗ ବିଭାଗର ସୂଚନା। ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ ସୋମନାଥ ସ୍ୱାଭିମାନ ପର୍ବ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଭୁବନେଶ୍ୱରଠାରେ ପତାକା ଦେଖାଇ ରେଳଯାତ୍ରାର ଶୁଭାରମ୍ଭ କରିଛନ୍ତି। ରାଜ୍ୟରୁ 1100 ଉର୍ଦ୍ଧ୍ୱ ଶ୍ରଦ୍ଧାଳୁ ଗୁଜରାଟସ୍ଥିତ ସୋମନାଥ ଜ୍ୟୋତିର୍ଲିଙ୍ଗ ଦର୍ଶନ ପାଇଁ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ଯାତ୍ରା କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି,
1: ଆଜିର ଏହି ପବିତ୍ର ଓ ଐତିହାସିକ ମୁହୂର୍ତ୍ତରେ ଓଡ଼ିଶାର 1100ରୁ ଅଧିକ ଶିବଭକ୍ତଙ୍କୁ ନେଇ ଭଗବାନ ସୋମନାଥଙ୍କର ପବିତ୍ର ଧାମ ଅଭିମୁଖେ ଯାତ୍ରା କରିବାକୁ ଥିବା ଏହି ସ୍ୱତନ୍ତ୍ର ଟ୍ରେନ୍ର ଶୁଭାରମ୍ଭ କରିବା ମୋ ପାଇଁ ଏକ ସୌଭାଗ୍ୟର କଥା। ଏହା କେବଳ ଏକ ରେଳଯାତ୍ରା ନୁହେଁ, ଏହା ହେଉଛି ଆମ ଆସ୍ଥା, ଭକ୍ତି ଏବଂ ଆମର ସାଂସ୍କୃତିକ ସ୍ୱାଭିମାନର ଯାତ୍ରା।
0: ପବିତ୍ର ବିନ୍ଦୁସାଗରର ଜଳ କେଦାରଗୌରୀ ମନ୍ଦିର ପ୍ରାଙ୍ଗଣର ମୃତ୍ତିକାକୁ ସଂଗ୍ରହ କରାଯାଇ ପବିତ୍ର ସୋମନାଥ ଜ୍ୟୋତିର୍ଲିଙ୍ଗରେ ସମର୍ପିତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପଦକ୍ଷେପ ନିଆଯାଇଛି। କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ଏକାମ୍ର ବିଧାୟକ ବାବୁ ସିଂ ପ୍ରମୁଖ ଉପସ୍ଥିତ ଥିଲେ। ରାଜ୍ୟରେ ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ପ୍ରକ୍ରିୟାରେ ଗତକାଲି ସୁଦ୍ଧା 3,30,49,188 ଜଣ ଭୋଟରଙ୍କୁ ପରିଗଣନା ଫର୍ମ ବଣ୍ଟନ କରାଯାଇଛି। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ 1,15,36,537 ଭୋଟରଙ୍କର ତଥ୍ୟ କମ୍ପ୍ୟୁଟରୀକରଣ କରାଯାଇଛି। ସୁନ୍ଦରଗଡ଼ ଜିଲ୍ଲାରେ ପାଖାପାଖି 63% ଭୋଟରଙ୍କ ଫର୍ମର କମ୍ପ୍ୟୁଟରୀକରଣ ସଫଳତାର ସହ କରାଯିବା ସହିତ 90% ଭୋଟରଙ୍କୁ ପରିଗଣନା ଫର୍ମ ଦିଆଯାଇଛି। ଚଳିତ ମାସ 28 ସୁଦ୍ଧା ପରିଗଣନା ଫର୍ମ ବଣ୍ଟନ, ସଂଗ୍ରହ ଏବଂ କମ୍ପ୍ୟୁଟରୀକରଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖାଯାଇଛି। କମ୍ପ୍ୟୁଟରୀକରଣ ପ୍ରକ୍ରିୟା ଶେଷ ହେବା ପରେ ଭୋଟର ତାଲିକାରୁ ମୃତ, ସ୍ଥାନାନ୍ତରିତ ହୋଇଥିବା ଭୋଟରଙ୍କ ନାମ ବାଦ୍ ଦିଆଯିବ ଏବଂ ଏହାପରେ ଏକ ସମ୍ପୂର୍ଣ୍ଣ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରକାଶ ପାଇବ ବୋଲି ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି। ବ୍ୟାସକବି ଫକୀରମୋହନ ସେନାପତିଙ୍କର ଆଜି ହେଉଛି 108ତମ ମହାପ୍ରୟାଣ ଦିବସ। 1843 ମକର ସଂକ୍ରାନ୍ତିରେ ଜନ୍ମଗ୍ରହଣ କରିଥିବା ସଂକ୍ରାନ୍ତି ପୁରୁଷ ଫକୀରମୋହନ 1918 ରଜ ସଂକ୍ରାନ୍ତିରେ ଇହଲୀଳା ସମ୍ବରଣ କରିଥିଲେ। ଓଡ଼ିଆ ଭାଷାର ସୁରକ୍ଷା ପାଇଁ ସଂଗ୍ରାମ ଏବଂ ଓଡ଼ିଆ ସାହିତ୍ୟକୁ ତାଙ୍କର ଅବଦାନ ପାଇଁ ସେ ଚିରସ୍କରଣୀୟ ହୋଇ ରହିଛନ୍ତି। ଫକୀରମୋହନ ସେନାପତିଙ୍କୁ ଆଧୁନିକ ଓଡ଼ିଆ କଥା ସାହିତ୍ୟର ଜନକ କୁହାଯାଏ। ସାଧାରଣ ଲୋକଙ୍କ ଭାଷାରେ ଲେଖି ଓଡ଼ିଆକୁ ଏକ ସ୍ୱତନ୍ତ୍ର ପରିଚୟ ଫକୀରମୋହନ ଦେଇଥିଲେ। 6 ମାଣ 8 ଗୁଣ୍ଠ ତାଙ୍କର ସବୁଠାରୁ ଲୋକପ୍ରିୟ ଉପନ୍ୟାସ। ଫକୀରମୋହନ ତାଙ୍କର ଲେଖା, ସାମ୍ବାଦିକତା ଓ ସାମାଜିକ କାର୍ଯ୍ୟକଳାପ ମାଧ୍ୟମରେ ଓଡ଼ିଆ ଭାଷାର ମର୍ଯ୍ୟାଦା ଏବଂ ସ୍ୱାଧୀନତାକୁ ଦୃଢ଼ କରିଥିଲେ। ଏହି ଅବସରରେ ଆଜି ବିଭିନ୍ନ ସ୍ଥାନରେ ସ୍କୃତି ସଭାର ଆୟୋଜନ କରାଯାଉଛି। ତିନିଦିନିଆ ରଜ ମହୋତ୍ସବର ତୃତୀୟ ଦିନକୁ ଆଜି ରଜ ସଂକ୍ରାନ୍ତି ଭାବେ ପାଳନ କରାଯାଉଛି। ଏହି ଅବସରରେ ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଛି। ସାମାଜିକ ଅନୁଷ୍ଠାନଗୁଡ଼ିକ ପକ୍ଷରୁ ପିଲାମାନଙ୍କ ମଧ୍ୟରେ ପ୍ରତିଯୋଗିତା ଅନୁଷ୍ଠିତ ହେଉଛି। ଧରିତ୍ରୀ ଓ ପ୍ରକୃତିର ବନ୍ଦନାର ଏହି ମହାନ ପର୍ବ ସମସ୍ତଙ୍କ ଜୀବନକୁ ସୁଖ, ଶାନ୍ତି ଓ ପ୍ରଗତିରେ ଆଲୋକିତ କରୁ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରଜ ସଂକ୍ରାନ୍ତି ଅବସରରେ ରାଜ୍ୟବାସୀଙ୍କୁ ଶୁଭକାମନା ଜଣାଇ କହିଛନ୍ତି। ଆସନ୍ତାକାଲି ଭୂମିଦହନ ପାଳନ କରାଯିବ। ଚଳିତବର୍ଷ ପ୍ରଥମ ଥର ପାଇଁ କଟକ ମହାନଗର ନିଗମ ପକ୍ଷରୁ ତିନିଦିନିଆ ରଜ ମହୋତ୍ସବ ପାଳନ କରାଯାଉଛି। ବଦଳାଅ ନଜର, ବଦଳାଅ ପ୍ରଥା, ମହିଳା ନୁହେଁ ମହିଳା ସମ୍ମାନର କଥା ବାର୍ତ୍ତା ନେଇ ବାଲିଯାତ୍ରା ତଳପଡ଼ିଆ କଟକ ଇନ୍ କଟକରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଖୋର୍ଦ୍ଧା ଜିଲ୍ଲାର ବରୁଣେଇ ଓ ଭୂଷଣ୍ଡପୁରର ମା' ଉଗ୍ରତାରାଙ୍କ ପୀଠରେ ରଜ ଉତ୍ସବ ମହା ଆଡମ୍ବର ସହକାରେ ପାଳିତ ହେଉଛି। ତିନିଦିନ ଧରି ଚାଲିବାକୁ ଥିବା ଏହି ଉତ୍ସବରେ ରାଜ୍ୟ ତଥା ରାଜ୍ୟ ବାହାରୁ ଶ୍ରଦ୍ଧାଳୁଙ୍କର ସମାଗମ ହେଉଛି। ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ରଞ୍ଜଗୋଳ ଗ୍ରାମ ଓ ଢେଙ୍କାନାଳ ସହର ବନମାଳୀ ପ୍ରସାଦଠାରେ ରାଜ୍ୟ ମହୋତ୍ସବ ଆନନ୍ଦ ଉଲ୍ଲାସ ମଧ୍ୟରେ ପାଳିତ ହେଉଛି। ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ମଧ୍ୟ ଆଧ୍ୟାତ୍ମିକ ପ୍ରଦର୍ଶନୀର ଆୟୋଜନ କରାଯାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ବରିଷ୍ଠ ନାଗରିକଙ୍କ ବିରୋଧରେ ନିର୍ଯାତନା ଏବଂ ଅବହେଳାକୁ ପ୍ରତିହତ କରିବା ଲକ୍ଷ୍ୟ ନେଇ ଆଜି ବିଶ୍ୱ ବରିଷ୍ଠ ନାଗରିକ ନିର୍ଯାତନା ନିରୋଧ ସଚେତନତା ଦିବସ ପାଳନ କରାଯାଉଛି। ସମାଜରେ କ୍ରମବର୍ଦ୍ଧିଷ୍ଣୁ ବରିଷ୍ଠମାନେ ନିଃସଙ୍ଗ ଉପେକ୍ଷିତ ଓ ନିର୍ଯାତିତ ହେଉଥିବା ପରିପ୍ରେକ୍ଷୀରେ ଲୋକମାନଙ୍କୁ ସଚେତନ କରାଇବା ଏବଂ ସେମାନଙ୍କର ସର୍ବାଙ୍ଗୀନ ଉନ୍ନତି ପାଇଁ 2011 ଆଜିର ଦିନକୁ ଏହି ଦିବସ ଭାବେ ପାଳନ କରାଯାଇଆସୁଛି। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି ସମସ୍ୟାର ସରଳ ସ୍ୱୀକୃତିକୁ ଅତିକ୍ରମ କରିବା ଏବଂ କାର୍ଯ୍ୟକ୍ଷମ ପଦ୍ଧତିଗତ ସମାଧାନ ପାଇଁ ଗୁରୁତ୍ୱ ପ୍ରଦାନ କରିବା। ବରିଷ୍ଠମାନଙ୍କୁ ଶାରୀରିକ ମାନସିକ ଭାବନାତ୍ମକ ଓ ମନସ୍ତାତ୍ତ୍ୱିକ କ୍ଷେତ୍ରରେ ଦିଆଯାଉଥିବା ନିର୍ଯାତନାକୁ ପ୍ରତିହତ କରି ସେମାନଙ୍କର ପରିବାର ଜ୍ଞାତି କୁଟୁମ୍ବ ଓ ସାମାଜିକ ମୂଲ୍ୟବୋଧରେ ବଞ୍ଚିବା ପାଇଁ ସରକାରୀ ଏବଂ ବେସରକାରୀ ସ୍ତରରେ ପ୍ରୟାସ କରାଯାଉଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଏହି ଅବସରରେ ବିଭିନ୍ନ ସଚେତନତାମୂଳକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଗଞ୍ଜାମ ଜିଲ୍ଲା ଛତ୍ରପୁର ତାଲୁକ ଆଇନସେବା କମିଟି ପକ୍ଷରୁ ବରିଷ୍ଠ ନାଗରିକମାନଙ୍କୁ ସମ୍ମାନ ଜଣାଇବା ଏବଂ ନ୍ୟାୟ ପ୍ରଦାନ କରିବା ଉଦ୍ଦେଶ୍ୟରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଚାରପତି ବିଷ୍ଣୁପ୍ରିୟା ସାମନ୍ତରାୟ କାର୍ଯ୍ୟକ୍ରମରେ ଯୋଗଦେଇ ବୃଦ୍ଧାବସ୍ଥାରେ ବରିଷ୍ଠ ନାଗରିକଙ୍କୁ ପରିବାର ଓ ସମାଜରେ ସମ୍ମାନ ଓ ନ୍ୟାୟ ପ୍ରଦାନ ସମ୍ପର୍କରେ ଆଲୋଚନା କରିଥିଲେ। ସେମାନଙ୍କ ପ୍ରତି ହେଉଥିବା ଅବହେଳା ଶାରୀରିକ ଓ ମାନସିକ ନିର୍ଯାତନା ବିରୁଦ୍ଧରେ ସଚେତନ କରିବା ଏବଂ ବରିଷ୍ଠ ନାଗରିକଙ୍କ ସୁରକ୍ଷା ସୁନିଶ୍ଚିତ କରିବା ସମ୍ପର୍କରେ ବକ୍ତାମାନେ ଆଲୋଚନା କରିଥିଲେ। ନୂଆପଡ଼ା ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ବିଶ୍ୱ ବୟସ୍କ ନାଗରିକ ଦୁର୍ବ୍ୟବହାର ସଚେତନତା ଦିବସ କୋମନାଠାରେ ପାଳିତ ହୋଇଯାଇଛି। ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ ନବନୀତ ଦାସ ଏଥିରେ ଯୋଗଦେଇ ବରିଷ୍ଠ ନାଗରିକ ସମାଜର ଜଣେ ବିଜ୍ଞ ଏବଂ ସମ୍ମାନସ୍ପଦ ବ୍ୟକ୍ତି ବୋଲି କହିଛନ୍ତି। ସେମାନଙ୍କୁ ସ୍ୱାଭିମାନ ସହ ବଞ୍ଚିବାର ଅଧିକାର ଆଇନରେ ରହିଛି ଏବଂ ଏହାକୁ ପାଳନ କରିବା ଆମ ସମସ୍ତଙ୍କର କର୍ତ୍ତବ୍ୟ ବୋଲି କହିଛନ୍ତି। ରାଜ୍ୟ ସରକାର ଆଗାମୀ ଦିନରେ ବିଦ୍ୟୁତ୍ ଚାଳିତ ବ୍ୟାଟେରୀଯାନ କ୍ରୟ କରିବେ ବୋଲି ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା କହିଛନ୍ତି। ଇନ୍ଧନ ସଞ୍ଚୟ ଏବଂ ପରିବେଶ ଅନୁକୂଳ ପରିବହନ ବ୍ୟବସ୍ଥାକୁ ପ୍ରୋତ୍ସାହନ କରିବା ଲାଗି ସରକାର ପେଟ୍ରୋଲ ଓ ଡିଜେଲ ଚାଳିତ ନୂଆ ଗାଡ଼ି କିଣିବେ ନାହିଁ ବୋଲି ଶ୍ରୀ ଜେନା କହିଛନ୍ତି। ନବରଙ୍ଗପୁର ଜିଲ୍ଲା ଝରିଗାଁ ମଣ୍ଡଳ ଅଧୀନସ୍ଥ ବିଭିନ୍ନ ପଞ୍ଚାୟତରେ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ବିଧାୟକ ନରସିଂହ ଭତ୍ରା ଯୋଗଦେଇ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କର ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଲୋକଙ୍କୁ ସଚେତନ କରାଇଥିଲେ। ଏହି ଅବସରରେ କମ୍ୟୁନିଟି ହଲ୍, ଭୋଗ ମଣ୍ଡପ, କ୍ଲବ ଘର ଓ ଅତିରିକ୍ତ ଶ୍ରେଣୀଗୃହ ଆଦିର ଉଦ୍ଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା। ଗଜପତି ଜିଲ୍ଲା କାଶୀନଗର ବ୍ଲକ କାର୍ଯ୍ୟାଳୟଠାରେ ରାଜ୍ୟ ସରକାରଙ୍କର 2 ପୂର୍ତ୍ତି ଅବସରରେ ବିକାଶ ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ସମ୍ପର୍କିତ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଉନ୍ନୟନ ଅଧିକାରୀ ଡମ୍ବରୁଧର ମଲ୍ଲିକ ଏଥିରେ ଯୋଗଦେଇ ରାଜ୍ୟ ସରକାରଙ୍କର ଜନକଲ୍ୟାଣକାରୀ ଯୋଜନା ଓ ଗ୍ରାମୀଣ ବିକାଶ କାର୍ଯ୍ୟକ୍ରମକୁ ସାଧାରଣ ଲୋକଙ୍କ ନିକଟରେ ପହଞ୍ଚାଇବା ଏବଂ ସେ ସମ୍ପର୍କରେ ସଚେତନତା ସୃଷ୍ଟି ନେଇ ଆଲୋଚନା କରିଥିଲେ। ଆସନ୍ତା 18-24 ତାରିଖ ପର୍ଯ୍ୟନ୍ତ ବ୍ଲକ ଏବଂ ବିଭିନ୍ନ ପଞ୍ଚାୟତରେ ଏହି ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯିବ। ବଲାଙ୍ଗୀର ବନଖଣ୍ଡ ପକ୍ଷରୁ ଖୁଜେନପାଲିଠାରେ ଏକ୍ ପେଡ୍ ମା' କେ ନାମ 3.0 କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପଞ୍ଚାୟତିରାଜ ତଥା ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବିନାରାୟଣ ନାୟକ କାର୍ଯ୍ୟକ୍ରମରେ ଯୋଗଦେଇ ପରିବେଶକୁ ସନ୍ତୁଳିତ ରଖିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ରୟାସକୁ ପ୍ରଶଂସା କରିଥିଲେ। ଏନ୍ଟିଏ ଦ୍ୱାରା ପରିଚାଳିତ ନିଟ୍ ୟୁଜି ପୁନଃ ପରୀକ୍ଷାର ଆଡ୍ମିଟ୍ କାର୍ଡ ଏନ୍ଟିଏ ୱେବ୍ସାଇଟ୍ରେ ଉପଲବ୍ଧ ରହିଛି। ପରୀକ୍ଷାର୍ଥୀ ଜନ୍ମ ତାରିଖ, ଆବେଦନପତ୍ର ନମ୍ଘର କିମ୍ବା ପାସ୍ୱାର୍ଡ ବ୍ୟବହାର କରି nit.nta.nic.in ଆଡ୍ମିଟ୍ କାର୍ଡ ଡାଉନ୍ଲୋଡ୍ କରିପାରିବେ। ଆସନ୍ତା 21 ତାରିଖ ଅପରାହ୍ନ 2:00-5:15 ପର୍ଯ୍ୟନ୍ତ ପରୀକ୍ଷା ଅନୁଷ୍ଠିତ ହେବ। ପାଣିପାଗ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ବାଲେଶ୍ୱର, ମୟୂରଭଞ୍ଜ, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାକୁ ସ୍ୱର୍ଶ କରିଛି। ଆସନ୍ତା 4-5 ମଧ୍ୟରେ ଅନ୍ୟ ଜିଲ୍ଲାଗୁଡ଼ିକୁ ମୌସୁମୀ ବାୟୁ ଅଗ୍ରସର ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ଅନ୍ୟପକ୍ଷରେ ଚଳିତ ସପ୍ତାହ ଶେଷ ପର୍ଯ୍ୟନ୍ତ କାଳବୈଶାଖୀର ପ୍ରଭାବ ରହିବ। ବାଲେଶ୍ୱର, ରାୟଗଡ଼ା, କେନ୍ଦୁଝର, ମୟୂରଭଞ୍ଜ, କୋରାପୁଟ, ଗଜପତି ଜିଲ୍ଲାରେ ଆଜି ବିଜୁଳି ଘଡ଼ଘଡ଼ି ସହିତ ବର୍ଷାର ସମ୍ଭାବନା ରହିଛି। ସୋମନାଥ ସ୍ୱାଭିମାନ ପର୍ବ ପାଳନ ଅବସରରେ 1100 ଉର୍ଦ୍ଧ୍ୱ ଶ୍ରଦ୍ଧାଳୁଙ୍କ ଜ୍ୟୋତିର୍ଲିଙ୍ଗ ଦର୍ଶନ ରେଳଯାତ୍ରାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ। ବ୍ୟାସକବି ଫକୀରମୋହନ ସେନାପତିଙ୍କ 108ତମ ମହାପ୍ରୟାଣ ଦିବସରେ ରାଜ୍ୟବାସୀ ଦେଲେ ଶ୍ରଦ୍ଧାଞ୍ଜଳି। ବରିଷ୍ଠ ନାଗରିକମାନଙ୍କ ସମସ୍ୟା ଏବଂ ସମାଧାନକୁ ଗୁରୁତ୍ୱ ଦେଇ ଆଜି ପାଳନ କରାଯାଉଛି ବିଶ୍ୱ ବରିଷ୍ଠ ନାଗରିକ ନିର୍ଯାତନା ନିରୋଧ ସଚେତନତା ଦିବସ। ଏବଂ ବାଲେଶ୍ୱର ରାୟଗଡ଼ା କେନ୍ଦୁଝର ମୟୂରଭଞ୍ଜ କୋରାପୁଟ ଓ ଗଜପତି ଜିଲ୍ଲାରେ କାଳବୈଶାଖୀର ପ୍ରଭାବ ନେଇ ପାଣିପାଗ ବିଭାଗର ସୂଚନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ସମ୍ବାଦ ଆପଣମାନେ ଶୁଣିପାରିବେ ସନ୍ଧ୍ୟା 6:45 ମିନିଟ୍ରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ
1: ଆକାଶବାଣୀ କଟକ ପ୍ରଚାର କରୁଛୁ କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ। ପ୍ରଥମେ ପୂର୍ଣ୍ଣମିଳନ ଚଳଚ୍ଚିତ୍ରର ଗୀତଟିକୁ ଗାଇଛନ୍ତି ବିକେ ସୁମିତ୍ରା, ଜେ ସ୍ୱର୍ଣ୍ଣ ଏବଂ ସାଥୀମାନେ।

କଣ୍ଠଶିଳ୍ପୀ ଥିଲେ ଶରତ ଚନ୍ଦ୍ର ପଣ୍ଡା। ତାଙ୍କ କଣ୍ଠରେ ଶୁଣିଲେ ମହେଶ୍ୱର ପଣ୍ଡାଙ୍କ ରଚନା। ଏଥର ଆସନ୍ତୁ ଶୁଣିବା ଦୀପ୍ତିମୟୀ ମହାନ୍ତିଙ୍କ କଣ୍ଠରେ ବିପିନ ବିହାରୀ ମହାନ୍ତିଙ୍କ ରଚନା।

କଣ୍ଠଶିଳ୍ପୀ ଅଧିରଥ କୁମାର ଚକ୍ରବର୍ତ୍ତୀଙ୍କ କଣ୍ଠରେ ଶୁଣିଲେ ପ୍ରଭାକର ପାଣିଗ୍ରାହୀଙ୍କ ରଚନା। ଶ୍ରୋତାବନ୍ଧୁ, ଆପଣ ଶୁଣୁଛନ୍ତି ଭକ୍ତିଗୀତର କାର୍ଯ୍ୟକ୍ରମ ଆରତୀ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି FM ବ୍ୟାଣ୍ଡରେ 102.6 MHz। ଏଥର ଆସନ୍ତୁ ଶୁଣିବା କଣ୍ଠଶିଳ୍ପୀ ତୃପ୍ତି ଦାସଙ୍କ କଣ୍ଠରେ ଏକ ପୁରାତନ ରଚନା।

ଶୁଣୁଥିଲେ ଭକ୍ତି ଗୀତର କାର୍ଯ୍ୟକ୍ରମ ଆରତୀ ଆକାଶବାଣୀ ରାଉରକେଲା। ଏବେ ପ୍ରସାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ। ଏହି କ୍ରମରେ ଆଜି ଆସନ୍ତୁ ଶୁଣିବା ଏହାର 425ତମ ଭାଗ। ପ୍ରଯୋଜନା ସୁହାସ ମହାନ୍ତି, ସଙ୍ଗୀତ ପରିଚାଳନା ତାରାକାନ୍ତ ପଣ୍ଡା।

ଭୀମ ଏବଂ ଜରାସନ୍ଧଙ୍କ ଦ୍ୱନ୍ଦ୍ୱ ଯୁଦ୍ଧରେ ଦୁହିଁଙ୍କ ଗଦା ଘାତ ପ୍ରତିଘାତରେ ଚୂର୍ଣ୍ଣୀଭୂତ ହୋଇଛି। ଦୁହେଁ ଲଢ଼ିଛନ୍ତି 27 ଦିନ କାଳ, ମୀମାଂସା ଅନୁପସ୍ଥିତ। ଭୀମ ଅସହାୟତା ପ୍ରକାଶ କରିବାରୁ କୃଷ୍ଣ ଜରାସନ୍ଧର ଜନ୍ମ ବୃତ୍ତାନ୍ତ ସ୍ମରଣ କରି ତାହାକୁ ଦୁଇ ଫାଳ କରି ଚିରିଦେବାକୁ ତାଙ୍କୁ ସଙ୍କେତ ଦେଇଛନ୍ତି। ଭୀମ ଜରାସନ୍ଧକୁ ଦୁଇ ଫାଳ କରି ଫାଡ଼ିଦେବାରୁ ସେ ନିହତ ହୋଇଛି। କୃଷ୍ଣ ବନ୍ଦୀ ରାଜାଙ୍କୁ ମୁକ୍ତ କରିଛନ୍ତି।

0: ଶୁଣୁଥିଲେ ଅତିବଳି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ। ଏହି କ୍ରମରେ ଆଜି ଶୁଣିଲେ ଏହାର 425ତମ ଭାଗ। ପ୍ରଯୋଜନା ସୁହାସ ମହାନ୍ତି, ସଙ୍ଗୀତ ପରିଚାଳନା ତାରାକାନ୍ତ ପଣ୍ଡା, ଆକାଶବାଣୀ ରାଉରକେଲା। ଶୁଣିବା କାର୍ଯ୍ୟକ୍ରମ ନାରୀ ମହଲ। ଆଜି ଏଥିରେ ରହିଛି ବିଜୟଲକ୍ଷ୍ମୀ ପଟ୍ଟନାୟକଙ୍କ ସହିତ ଆଲୋଚନା, ପରିବାରରେ ବୃଦ୍ଧ ପିତାମାତାଙ୍କ ପ୍ରତି ସମ୍ମାନ ଓ ସନ୍ତାନଙ୍କୁ ସନ୍ଦେଶ। କାର୍ଯ୍ୟକ୍ରମ ପ୍ରଯୋଜନା ବସନ୍ତ କୁମାର ସ୍ୱାଇଁ, ଉପସ୍ଥାପନାରେ ପୁଷ୍ପଲତା ସାହୁ। କିନ୍ତୁ ତା ପୂର୍ବରୁ ଆସନ୍ତୁ ଶୁଣି ନେବା ଏହି ସୂଚନା ଓ ବିଜ୍ଞାପନ। ଦେଖ ଏ ନବଘନର ଘର, ସମୟର ଚିତ୍ରିତ ପୃଷ୍ଠାରେ ଜୀବନର ସବୁଜ ସ୍ୱାକ୍ଷର। ଦେଖ ଏ ନବଘନର ଘର। ହଁ ଆଜ୍ଞା, ନବଘନର ଘର ଓଡ଼ିଶାର ଜଣାଶୁଣା କବୟିତ୍ରୀ ପ୍ରଣତୀ ବେହେରାଙ୍କ ପ୍ରଥମ କବିତା ସଂକଳନ। ପୁସ୍ତକ ପାଇବା ପାଇଁ ଯୋଗାଯୋଗ କରନ୍ତୁ 9438607396।
1: ସୁଭଦ୍ରା ଶକ୍ତି ବଜାରରେ ଏସ୍ଏଚ୍ଜି ମାମାନଙ୍କ ହାତ ତିଆରି ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ସହିତ ମିଲେଟ୍ରୁ ପ୍ରସ୍ତୁତ ବିଭିନ୍ନ ଜୈବିକ ସାମଗ୍ରୀର ସମ୍ଭାର। ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ବେଶ ଆକର୍ଷଣୀୟ ଏବଂ ପ୍ରତିଟି ମିଲେଟ୍ ସାମଗ୍ରୀ ଶୁଦ୍ଧ ଓ ସ୍ୱାସ୍ଥ୍ୟପ୍ରଦ। ଜୁନ୍ 12ରୁ 16 ତାରିଖ ପର୍ଯ୍ୟନ୍ତ ଏଥରର ରଜ ମଉଜକୁ ଆହୁରି ଉଲ୍ଲାସରେ ଭରିବାକୁ ଯାଉଛି ସୁଭଦ୍ରା ଶକ୍ତି ବଜାରର ସ୍ୱତନ୍ତ୍ର ରିହାତି। ଏଥର ରଜରେ ସ୍ୱତନ୍ତ୍ର ମଜା। ସୁଭଦ୍ରା ଶକ୍ତି ବଜାର, ଷ୍ଟାର୍ ସ୍କୁଲ ପାଖ, ୟୁନିଟ୍ 8, SIRD ପରିସର, ଭୁବନେଶ୍ୱର।

ନମସ୍କାର ଶ୍ରୋତା ଭଉଣୀ, ସ୍ୱାଗତ କରୁଛୁ ଆପଣମାନଙ୍କୁ ନାରୀମହଲ କାର୍ଯ୍ୟକ୍ରମର ଏକ ନୂତନ ଅଧ୍ୟାୟକୁ। ଏହି କାର୍ଯ୍ୟକ୍ରମର ପ୍ରଯୋଜକ ବସନ୍ତ କୁମାର ସ୍ୱାଇଁ ଏବଂ ଉପସ୍ଥାପିକା ମୁଁ ପୁଷ୍ପଲତା ସାହୁ। ଶ୍ରୋତା ଭଉଣୀ, ଆପଣମାନେ ଜାଣନ୍ତି କି ବିଶ୍ୱ ବୟସ୍କ ନିର୍ଯାତନା ସଚେତନା ଦିବସ ପ୍ରତିବର୍ଷ ଜୁନ୍ 15 ତାରିଖରେ ସାରା ବିଶ୍ୱରେ ପାଳନ କରାଯାଏ। ଏହା ବୟସ୍କ ନିର୍ଯାତନା ଏବଂ ଅବହେଳାକୁ ଉଜାଗର କରିବା ଓ ଏହା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଏକ ବିଶ୍ୱସ୍ତରୀୟ ସ୍ୱୀକୃତିପ୍ରାପ୍ତ ଦିନ। ଶ୍ରୋତା ଭଉଣୀ, ବୃଦ୍ଧ ବ୍ୟକ୍ତିମାନଙ୍କୁ ସମ୍ମାନ କରିବା ହେଉଛି ଏକ ମହାନ ମାନବିକ ଗୁଣ। ସେମାନଙ୍କ ଅଭିଜ୍ଞତା, ତ୍ୟାଗ ଏବଂ ଜ୍ଞାନ ଆମ ସମାଜର ମୂଳଦୁଆ। ସେମାନଙ୍କୁ ଉଚିତ ସମ୍ମାନ ଦେବା ଆମର ସାମାଜିକ ଏବଂ ନୈତିକ ଦାୟିତ୍ୱ। ହଁ ଭଉଣୀ, ବୃଦ୍ଧ ବ୍ୟକ୍ତିଙ୍କୁ ସମ୍ମାନ ପ୍ରଦର୍ଶନ କରିବାର କିଛି ମୁଖ୍ୟ ଉପାୟ ଆସନ୍ତୁ ଆଲୋଚନା କରିବା। ପ୍ରଥମେ ସେମାନଙ୍କ କଥାକୁ ଧ୍ୟାନର ସହ ଶୁଣିବା। ବୟସ୍କ ବ୍ୟକ୍ତିମାନେ ନିଜର ଅତୀତର ଅନୁଭୂତି ବାଣ୍ଟିବାକୁ ବହୁତ ପସନ୍ଦ କରନ୍ତି। ସେମାନଙ୍କ କଥାକୁ ଧୈର୍ଯ୍ୟର ସହ ଶୁଣିଲେ ସେମାନେ ନିଜକୁ ଆପଣାର ମନେ କରନ୍ତି। ସେମାନଙ୍କ ସହ କଥାବାର୍ତ୍ତା କରିବା ସମୟରେ ନମ୍ରତା ଓ ସ୍ନେହର ସ୍ପର୍ଶ ରଖିବା ଉଚିତ। କୌଣସି ପରିସ୍ଥିତିରେ ବି ସେମାନଙ୍କୁ ଅଣଦେଖା କରିବା ଉଚିତ ନୁହେଁ। ସେମାନଙ୍କର ଦୈନନ୍ଦିନ କାର୍ଯ୍ୟ ଯେପରିକି ଚାଲିବା, ଔଷଧ ଖାଇବା କିମ୍ବା ବ୍ୟାଙ୍କ ସମ୍ବନ୍ଧୀୟ କାମରେ ସହଯୋଗ କରିବା ଉଚିତ। ପରିବାରର କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ସମୟରେ ସେମାନଙ୍କ ମତାମତ ଏବଂ ଆଶୀର୍ବାଦ ନେବା ସେମାନଙ୍କୁ ସମ୍ମାନ ଦେବାର ଏକ ବଡ଼ ମାଧ୍ୟମ। ତେବେ ଶ୍ରୋତା ଭଉଣୀ, ଏହି ବିଶ୍ୱ ବୟସ୍କ ନିର୍ଯାତନା ସଚେତନତା ଦିବସ ଅବସରରେ ଆଜି ଆମେ ଆପଣଙ୍କ ପାଇଁ ଆଲୋଚନାର ବିଷୟବସ୍ତୁଟି ରଖିଛୁ, ପରିବାରରେ ବୃଦ୍ଧ ପିତାମାତାଙ୍କ ପ୍ରତି ସମ୍ମାନ ଓ ସନ୍ତାନଙ୍କ ସନ୍ଦେଶ। ତେବେ ଶ୍ରୋତା ଭଉଣୀ, ଏ ବିଷୟରେ ତ ଆମେ ଆଜି ନିଶ୍ଚୟ ଆମ ଅତିଥିଙ୍କ ମୁହଁରୁ ଶୁଣିବା, କିନ୍ତୁ ତା ପୂର୍ବରୁ ଆସନ୍ତୁ ଶୁଣିନେବା ଏହି ସୁନ୍ଦର ଗୀତଟିକୁ।

0: ମ୍ୟାଡ଼ାମ ନମସ୍କାର।
1: ନମସ୍କାର,
0: ଆପଣଙ୍କୁ ସ୍ୱାଗତ କରୁଛୁ ଆମ ଆକାଶବାଣୀ ରାଉରକେଲାର ନାରୀ ମହଲ କାର୍ଯ୍ୟକ୍ରମକୁ।
1: ଧନ୍ୟବାଦ ମ୍ୟାଡ଼ାମ।
0: ମ୍ୟାଡ଼ାମ ଆପଣଙ୍କର ସମ୍ପୂର୍ଣ୍ଣ ପରିଚୟଟି ଆମ ଶ୍ରୋତା ଭଉଣୀମାନଙ୍କୁ ଦେବେ।
1: ମୁଁ ଶ୍ରୀମତୀ ବିଜୟଲକ୍ଷ୍ମୀ ପଟ୍ଟନାୟକ, ଜଣେ ସାହିତ୍ୟିକା ଲେଖିକା, ରାଉରକେଲା। ଆପଣମାନଙ୍କୁ ସମସ୍ତଙ୍କୁ ମୁଁ ଅଭିନନ୍ଦନ, ଶୁଭେଚ୍ଛା ଓ ମୋର ପ୍ରଣାମ ଜଣାଉଛି।
0: ଆଜ୍ଞା ମ୍ୟାଡ଼ାମ, ଆଜି ଆମେ ଆମ ଶ୍ରୋତା ଭଉଣୀମାନଙ୍କ ପାଇଁ ଆଲୋଚନାର ବିଷୟବସ୍ତୁଟି ରଖିଛୁ, ପରିବାରରେ ବୃଦ୍ଧ ପିତାମାତାଙ୍କ ପ୍ରତି ସମ୍ମାନ ଓ ସନ୍ତାନଙ୍କୁ ସନ୍ଦେଶ। ମ୍ୟାଡ଼ାମ ପ୍ରଥମେ ଆପଣ ଆମ ଶ୍ରୋତା ଭଉଣୀମାନଙ୍କୁ ବୁଝାଇ କୁହନ୍ତୁ, ପରିବାର କାହାକୁ କୁହାଯାଏ?
1: ଶୁଣନ୍ତୁ, ପରିବାର କହିଲେ ଆମେ ଯେଉଁଠି ବାପା ମା, ଦାଦା, ଖୁଡ଼ି, ଭାଇ, ଭଉଣୀ, ପରିବାରର ଯେତେ ସବୁ ମୁଖ୍ୟ ସବୁ ରହିଥାନ୍ତି ସମସ୍ତଙ୍କୁ ନେଇକି ଗୋଟେ ପରିବାର ବୋଲି କୁହାଯାଏ।
0: ମ୍ୟାଡ଼ାମ ଆପଣଙ୍କ ପରିବାରରେ ଆଉ କିଏ ସବୁ ଅଛନ୍ତି?
1: ଆମର ପରିବାରରେ ମୁଁ, ମୋ ସ୍ୱାମୀ, ପୁଅ, ବୋହୂ, ନାତୁଣୀ ଏବଂ ଝିଅ ଅଛି।
0: ଆଜ୍ଞା, ତାହେଲେ ଆପଣ ଜେଜେମା ହୋଇସାରିଲେଣି?
1: ହଁ ମ୍ୟାଡ଼ାମ।
0: ଆଚ୍ଛା ମ୍ୟାଡ଼ାମ, ଆପଣ ତ ପରିବାର କାହାକୁ କୁହାଯାଏ ଏବଂ ଆପଣଙ୍କର ନିଜର ମଧ୍ୟ ଗୋଟେ ସୁନ୍ଦର ପରିବାର ଅଛି, ତ ମ୍ୟାଡ଼ାମ ପରିବାରରେ ବୃଦ୍ଧ ପିତାମାତାଙ୍କ ପ୍ରତି ଆମର ବ୍ୟବହାର କିପରି ହେବା ଉଚିତ ଆପଣଙ୍କ ମତରେ?
1: ମୋର ମତରେ ପରିବାରରେ ବୃଦ୍ଧ ପିତାମାତାଙ୍କୁ ଆମେ ନିଶ୍ଚିତ ଭାବରେ ସମ୍ମାନ ଦେବା ଦରକାର। ସେମାନଙ୍କର ସେଇ ଯେଉଁ ଅନୁଭବ, ଅନୁଭୂତିକୁ ମଧ୍ୟ ଆମେ ଗ୍ରହଣ କରିବା ଦରକାର, କାରଣ ବୃଦ୍ଧ ପିତାମାତାଙ୍କର ଉପଦେଶ ବହୁତ କାମ ଦେଇଥାଏ, ଯାହାକି ଆମର ଯେଉଁ ସଂସାର ରଥ କହୁଛନ୍ତି, ସଂସାର ରଥର ଯେଉଁ ଚକଟା ଗଢ଼ିବା ପାଇଁ ହେଲେ ପିତାମାତାଙ୍କର ସାହସର୍ଯ୍ୟ, ଉପଦେଶଟି ଆମ ପାଇଁ ନିତ୍ୟାନ୍ତ ଆବଶ୍ୟକ। ଆଜିକାଲି ପରିବାରରେ ଦେଖାଯାଉଛି ଯେ ବୃଦ୍ଧା ପିତାମାତାଙ୍କୁ ଲୋକ ଅସମ୍ମାନ କରୁଛନ୍ତି, କିନ୍ତୁ ସେୟା କରିବା

0: ଉଚିତ ନୁହଁ, କାରଣ ସବୁବେଳେ ସେମାନେ ଆମର ଜୀବନର ମାର୍ଗଦର୍ଶକ ହେଇଥାନ୍ତି। ଗାଁ ଗହଳିରେ ଆପଣଙ୍କର ଲୋକମାନେ କୁହନ୍ତି ଯେ ଯେଉଁ ଘରେ ନାହିଁ ବୁଢ଼ୀ ସେଇ ଘର ଗଲା ଉଡ଼ି, ତାର ମାନେ ତାର ଅର୍ଥ ହେଉଛି ଘରେ ଜଣେ ବୟସ୍କ ଲୋକ ନିତ୍ୟାନ୍ତ ଆବଶ୍ୟକ, ଯାହାକୁ ନେଇକି ଆମେ ସଂସାରଟା ଗଢି ଚାଲିବ, ସଂସାରଟା ସୁନ୍ଦର ହେଇକି ହସି ଉଠିବ।
1: କାରଣ ସେମାନେ
0: ଅଧିକ ଅନୁଭୂତି ଅନୁଭବ ଅଛି, କାହିଁକିନା ସେମାନଙ୍କର ଅନେକ ଅନେକ ବର୍ଷର ଅଭିଜ୍ଞତା ଅନୁଭୂତି ଅଛି, ଆମେ ନୂଆ, ତେଣୁ ତାଙ୍କଠୁ ଆମର ବହୁତ ଜିନିଷ ଶିଖିବାର ଅଛି।
1: ଆଜ୍ଞା, ଯଦି ଆମେ ସେମାନଙ୍କୁ ସମ୍ମାନ ନ ଦେବା ତାହେଲେ କ'ଣ ଅସୁବିଧା ହେବ?
0: ଆମେ ଯଦି ସେମାନଙ୍କୁ ଯଦି ସମ୍ମାନ ନ ଦେବା, ସେମାନଙ୍କ ମନରେ ଦୁଃଖ ଆସିବ, କଷ୍ଟ ଆସିବ। ସେମାନେ ଗୋଟେ ପିଲାକୁ ଯେତେବେଳେ ଜନ୍ମ ଦେଇଛନ୍ତି, ଏ ସୃଷ୍ଟିକୁ ଆଣିଛନ୍ତି, ସେମାନେ କେତେ ଗୋଟେ ମାଆଟିଏ 10 ମାସ 10 ଦିନ ଗର୍ଭରେ ଧରିକି କେତେ କଷ୍ଟ ସହିକି ସନ୍ତାନକୁ ଆଣିଛି, ସେଇ ସନ୍ତାନକୁ ସେ ଲାଳନ ପାଳନ କରି ତାର ଝାଡ଼ା ପରିସ୍ରା ସଫା କରି ତାକୁ ପାଠ ପଢ଼ି ତାକୁ ଯେତେବେଳେ ବଡ଼ ମଣିଷ କରିଛି, ସେତେବେଳେ ଗୋଟେ ମାଆର ବହୁତ କିଛି ଆଶା ଥାଏ ଯେ ମୋ ପୁଅ ଚାକିରି କଲା, ମୋତେ ଏହା କରିବ, ମୁଁ ବହୁତ ଭଲରେ ରହିବି, କେମିତି ସୁରୁଖୁରୁରେ ମୋର ଜୀବନଟା କଟିଯିବ, ସେଇଟା ବହୁତ ବାପା ମାଆ ମାନେ ଆଶା ନେଇକି ଚାଲିଥାନ୍ତି। କିନ୍ତୁ ବେଳେବେଳେ କ'ଣ ହୁଏ ନା ସେ ଆଶାଟା ତାଙ୍କର ଆଶାରେ ହିଁ ରହିଯାଏ, ଓଲଟି ସେମାନେ ସେମାନଙ୍କ ଠାରୁ ନିର୍ଯାତିତ ହୁଅନ୍ତି, ଅତ୍ୟାଚାର ସେମାନେ ସହ୍ୟ କରନ୍ତି। ବର୍ତ୍ତମାନ ତ ଆପଣ ଦେଖୁଛନ୍ତି ସୋସିଆଲ ମିଡ଼ିଆ ଏଥିରେ ସବୁ ଦେଖୁଛି ସବୁ କେମିତି ଶାଶୁ ଶ୍ୱଶୁରଙ୍କ ଘରୁ ବହିଷ୍କାର କରିଦେଉଛନ୍ତି, କେମିତି ଘରେ ରହିଲେ ବି କେମିତି ଅତ୍ୟାଚାର କରୁଛନ୍ତି। ପୁଅ କ'ଣ କରିବ, ପୁଅ ତ ନିଶ୍ଚୟ ସ୍ତ୍ରୀର କଥାରେ ସେ ରହିବ, କାରଣ ଯଦି ସ୍ତ୍ରୀକୁ ପୁଅ ସନ୍ତୁଷ୍ଟ କରି ନ ପାରୁଛି ଏପଟେ ଅସୁବିଧା, ତେଣେ ମାଆକୁ ଯଦି ସନ୍ତୁଷ୍ଟ କରିକି ସ୍ତ୍ରୀକୁ ନ କରିପାରୁଛି ତେଣେ ଅସୁବିଧା, ତେଣୁ ସେ ଖଣ୍ଡାର ଦୁଇଟା ଧାର ଭଳିଆ ସେ ମଝିରେ ପେଶୀ ହୋଇଯାଏ, ଯାହାଫଳରେ ଗୋଟେ ସ୍ତ୍ରୀର କଥା ଶୁଣିବା ପାଇଁ ବାଧ୍ୟ ହୁଏ। ଯଦି ସ୍ତ୍ରୀ କଥା ସେ ଶୁଣିଲା ତାହେଲେ ବାପା ମାଆଙ୍କୁ ସେ ଅତ୍ୟାଚାର କରିଚାଲିଲା, ପରିବାରକୁ ସେ ଭଲକି ଦେଖିବନି। ଯଦି ସ୍ତ୍ରୀ କଥା ନ ଶୁଣିଲା ତାହେଲେ ସ୍ତ୍ରୀ କହିବ ମୁଁ ତମ ପାଖରେ ରହିବିନି, ତମକୁ ଛାଡ଼ିକି ଯିବି, ତୁମେ ତୁମର ବାପା ମାଆଙ୍କୁ ନେଇକିରି ରଖ। ଆଉ ବର୍ତ୍ତମାନ ଏଇ ସମସ୍ୟାଟା ବହୁତ ପରିମାଣରେ ଦେଖାଯାଉଛି ପ୍ରାୟ ଅଧିକାଂଶ ପରିବାରରେ, ଯେଉଁଠିକି ମାନେ କହି ହୁଏନି କି ସହି ହୁଏନି, କଥାରେ କୁହନ୍ତି ଆମର ବଡ଼ ଘର ବଡ଼ ଗୁମର କଥା, ଚୁପଚାପ ବି ନିରବରେ ବି ସହି ଯାଇପାରନ୍ତି, କିନ୍ତୁ ଆଉ କେଉଁଠି କେଉଁଠି ବି ସେଇଟା ବାହାରକୁ ଗୋଟେ ଉତ୍ତପ୍ତ ଅଗ୍ନି ଲାର୍ଭା ଭଳିଆ ବି ବାହାରକୁ ବାହାରେ।
1: ମ୍ୟାଡ଼ାମ, ମଣିଷ ହେଉଛି ସବୁଠାରୁ ଶ୍ରେଷ୍ଠ ପ୍ରାଣୀ, କାହିଁକି ନା ତାର ବୁଦ୍ଧି ବିବେକ ଅଛି। ହଁ, ମଣିଷ ସବୁ ଜାଣିଶୁଣି ମଧ୍ୟ ଏମିତି କଳୁଷିତ କାମ କାହିଁକି କରେ?
0: ଦେଖନ୍ତୁ, ଗୋଟେ ମାଆଟିଏ ସନ୍ତାନକୁ ଶିଖେଇଥାଏ ତାର ସ୍ୱଦେଶ ଧର୍ମ, ସ୍ୱଦେଶ ପ୍ରେମ ଏବଂ ସ୍ୱଜାତିକୁ ସମ୍ମାନ ଦେବା। ଆମର ପାରିବାରିକ ଧର୍ମରେ ଝିଅଟି ବୋହୂ ହୁଏ, ପୁଣି ବୋହୂରୁ ଶାଶୁ ହୁଏ, ସେତେବେଳେ ସେ କ'ଣ କରିବ ନା ଯେତେବେଳେ ସେ ଶାଶୁ ହୁଏ ସେତେବେଳେ ସେ ନିଜ ଝିଅ ଭଳି ବୋହୂଟିକୁ ସେ ବ୍ୟବହାର କରିବା ଉଚିତ। ଯଦି ଗୋଟେ ବୋହୂକୁ ଗୋଟେ ଶାଶୁ ଝିଅ ଭଳି ଯତ୍ନ କରେ ତାହେଲେ ସେ ବୋହୂର ଯେଉଁ କୁସ୍ୱଭାବ କିଛି ଥିବ ନିଶ୍ଚିତ ଭାବରେ ମୁଁ ଭାବୁଛି ତାହା ଧୀରେ ଧୀରେ ପରିବର୍ତ୍ତନ ହେବ। ଆଉ ଯଦି ପରିବର୍ତ୍ତନ ନହେଲା, ଯଦି କିଛି ବ୍ୟତିକ୍ରମ ରହିଲା ତାହେଲେ ସେ କିଭଳି ଘରୁ ଦୂରରେ ରହିବ ଏବଂ ନିଜର ସ୍ୱାମୀ ଝିଅ ପୁଅକୁ ନେଇକି ନିଜେ ନିଜର ବାହାରେ ରହିବାକୁ ଚାହିଁବ, ସେତେବେଳେ ବାପା ମା ମଧ୍ୟ ତା ସହିତ ଏକମତ ହେଇଯିବା ଉଚିତ। ସେତେବେଳେ ବାପା ମା ଅଡ଼ି ବସିବେନି ଯେ ନାଇଁ ପୁଅ ବୋହୂ ନ ରହିଲେ ଚଳିବନି, ନାଇଁ ହଉ ତୁମେ ଯିବ, ଯଦି ତୁମେ ବାହାରକୁ ଯାଅ, ତୁମେ ଖୁସିରେ ରୁହ, ତୁମ ପାଇଁ ଆମେମାନେ କିଛି ପ୍ରତିବନ୍ଧକ ହେବୁନି। ବେଳେବେଳେ ବୋଉଟିଏ ଭାବେ ଯେ ଶାଶୁ ଶ୍ୱଶୁର ହେଉଛନ୍ତି ତା ପାଇଁ ବୋଝ, ଶାଶୁ ଶ୍ୱଶୁର ରହିଲେ ସେ କୁଆଡ଼େ ବାହାରକୁ ଯାଇପାରିବ ନାହିଁ, କିଛି ଗୋଟେ ସ୍ୱାଧୀନ ଭାବରେ ସେ ବିଚରଣ କରିପାରିବ ନାହିଁ, କିନ୍ତୁ ଏଇ ଜିନିଷଟା ଭୁଲ, କାରଣ ବେଳେବେଳେ ସେ ଯେଉଁ ଶିକ୍ଷା ପାଇଛି ସେ ଶିକ୍ଷାର ପ୍ରଭାବଟା ସେମାନଙ୍କ ଉପରେ ପଡ଼ିନଥାଏ। କାରଣ ଶିକ୍ଷା କେବେ କହିନି ଯେ ତମେ ଏହା କରିବନି ସେୟା କରିବନି ତାକୁ ପଚାରିବନି, ବରଂ ଜଣେ ଶିକ୍ଷିତ ସ୍ତ୍ରୀ ଲୋକ ଅନେକ କିଛି କରିପାରିବ, ତାର ଗୋଟେ ଭାବନା ନିଶ୍ଚିତ ଭାବରେ ଭଲ ଭାବନା ରହିବ, କୌଣସି ଗୋଟେ କାର୍ଯ୍ୟ କଲାବେଳକୁ ତା ବିବେକ ତାକୁ ବାଧା ଦେବ। ତେଣୁ ଆମର ଗୋଟେ କହିଛନ୍ତି ଯେ ଆକାରେ ପଦରାଗାଣ ଜନ୍ମ ନାଜାତ ମତେ କୁତ, ଯଦି ଗୋଟେ ଭଲ ଖଣି ଅଛି ସେଥିରେ ପଦରାଗ ବଣି ହିଁ ଉତ୍ପନ୍ନ ହେବ, ସେଠିକୁ କାଚ କେଉଁଠୁ ଆସିବ? ତେଣୁ ଗୋଟେ ଭାରତୀୟ ନାରୀର ଯେଉଁ ଆଦର୍ଶ, କର୍ତ୍ତବ୍ୟ, ନିଷ୍ଠା, ସ୍ନେହସୁଲଭ ବ୍ୟବହାରଟା ହେଉଛି ନିଶ୍ଚିତ ଭାବରେ ଗୋଟେ ସ୍ୱାଗତ ଯୋଗ୍ୟ। ତେଣୁ ପ୍ରତ୍ୟେକ ଝିଅ ହଉ ବା ବୋହୁ ହଉ ଏଇ ଜିନିଷଟିକୁ ସେମାନେ ଶିଖିବା ଦରକାର, ଏହାଫଳରେ ବୃଦ୍ଧ ପିତାମାତା ଆଦୌ ଅସନ୍ତୋଷ ହେବେ ନାହିଁ ଏବଂ ସେମାନେ ବି ସେମାନଙ୍କୁ ଝିଅ ଭଳିଆ ସ୍ନେହ କରିବେ, ଆଉ ଏମାନେ ମଧ୍ୟ ଶାଶୁ ଶ୍ୱଶୁରଙ୍କୁ ନିଜ ମା ଭଳି ଭାବିବେ। ଯେତେବେଳେ ଗୋଟେ ଝିଅଟେ ବାହା ହେଇକି ଆସୁଛି, ସେ ଜଣଙ୍କର ଝିଅ ଆଉ ଜଣଙ୍କରକୁ ବୋହୁ ଆସୁଛି, ସେତେବେଳେ ସେ ବୋହୁଟି ଭାବିବା କଥା ଯେ ଇଏ ମୋ ବାପା ମା, ଆଉ ଶାଶୁ

0: ଶ୍ୱଶୁର ବି ସେଇଠି ଭାବିବା କଥା ଯେ ଆମେ ବି ଗୋଟେ ଝିଅ ପାଇଲୁ, ତେଣୁ ଉଭୟଙ୍କ ଭିତରେ ଯଦି ଠିକ୍ ରହିଲା ବୁଝାମଣା ତାହେଲେ ନିଶ୍ଚିତ ଭାବରେ କୌଣସି ଗଣ୍ଡଗୋଳ ପରିସ୍ଥିତି ଉପୁଜିବ ନାହିଁ। ବର୍ତ୍ତମାନ ସମାଜରେ ଆଉ ଗୋଟିଏ କଥା ହେଉଛି ଯେ ଉଭୟ ଚାକିରି କରୁଛନ୍ତି, ଉଭୟ ଚାକିରି କରିବା ଦ୍ୱାରା କିଏ କାହାକୁ ସମୟ ଦେଇପାରୁନାହାନ୍ତି, ଯାହାଫଳରେ ବି ଅସୁବିଧା ଉପୁଜୁଛି। ତେଣୁ ସେଇଠି ବି ବୃଦ୍ଧ ପିତାମାତାଙ୍କର କର୍ତ୍ତବ୍ୟ ହେଲା ଟିକେ ସେଠି ନିଜକୁ ଖାପ ଖୁଆଇକି ଚଳିବା। ଧର ବୋହୂ ଯାଇଛି ତାର କର୍ମକ୍ଷେତ୍ରକୁ, ଟିକେ ଡେରି ହେଇଗଲା, ସେଠି ଶାଶୁ ବିରକ୍ତି ଭାବ ପ୍ରକାଶ ନ କରି ଟିକେ ବୋହୂକୁ ସମବେଦନା ଜଣାଇବା କଥା। ହଁ ଆଜି ଡେରି ହେଲା, ତାହେଲେ ହୁଏତ ବୋହୂର ମନରେ ବି ଯାହା କିଛି ଥିବ ସେଟା ବି ପରିବର୍ତ୍ତନ ହେଇଯାଇ ପାରିବ। ତେଣୁ ଉଭୟଙ୍କର ବୁଝାମଣାଟା ନିତ୍ୟାନ୍ତ ଆବଶ୍ୟକ।
1: ଆଜ୍ଞା, ଠିକ କଥା କହିଲେ ମ୍ୟାଡ଼ାମ। ମ୍ୟାଡ଼ାମ ଆପଣ ବର୍ତ୍ତମାନ ଜେଜିମା ଷ୍ଟେଜକୁ ଆସିଲେଣି, କିନ୍ତୁ ସମୟ ଥିଲା ଆପଣ ବି ଦିନେ ବୋହୂ ଥିଲେ। ସେ ସମୟର ବୃଦ୍ଧ ପିତାମାତାଙ୍କ ପ୍ରତି ସମ୍ମାନ ଆଉ ବର୍ତ୍ତମାନ ସ୍ଥିତି ମଧ୍ୟରେ ଆପଣ କ'ଣ ପାର୍ଥକ୍ୟ ଦେଖୁଛନ୍ତି?
0: ବର୍ତ୍ତମାନ ତ ଅନେକ ପ୍ରକାରର ସମାଜରେ ପରିବର୍ତ୍ତନ ଆସିଛି। ଆମେ ଯେତେବେଳେ ବୋହୂ ଥିଲୁ ସେତେବେଳେ ସମାଜର ଅଲଗା ପ୍ରକାର ଥିଲା, ବହୁତ ନିୟମ କାନୁନ କଟକଣା ଭିତରେ ଚଳିବାକୁ ବି ପଡ଼ୁଥିଲା। ଆମର ଶାଶୁମାନେ ବି ସେତିକି ଶିକ୍ଷିତ ନଥିଲେ, ଯାହାଫଳରେ ଆମକୁ ବିଭିନ୍ନ ପ୍ରକାର କଷ୍ଟ ବି ସ୍ୱୀକାର କରିବାକୁ ପଡ଼ୁଥିଲା। ଯେଉଁମାନେ ଭଲ, ଧରନ୍ତୁ ଆମେ ଟିକେ ଶିକ୍ଷିତ, ତେଣୁ ଆମେ ପରିବାରର ମର୍ଯ୍ୟାଦାଟା କାଳେ ବାହାରେ ପଡ଼ିଯିବ, ପରିବାରର ବିଶୃଙ୍ଖଳାଟା କାଳେ କିଏ ଜାଣିବ, ସେଥିପାଇଁ ଆମେ ନିଜକୁ ନିଜେ ଚାପି ହେଇକି ରହିଯାଉଥିଲୁ। କିନ୍ତୁ ବର୍ତ୍ତମାନ ସମାଜରେ ଆଉ ସେସବୁ ନାହିଁ। କୌଣସି ଗୋଟିଏ ଜିନିଷ ଯଦି କିଛି ଗୋଟିଏ ଅସୁବିଧା ହେଲା, ସାଙ୍ଗେ ସାଙ୍ଗେ ସେ ଖବର ସବୁଆଡ଼େ ପହଞ୍ଚିଗଲା। ତାର ମାଧ୍ୟମ କ'ଣ ନା, ଆମ ବେଳେ ଏଇ ଟେଲିଫୋନ୍ ନଥିଲା। ବର୍ତ୍ତମାନ ଏଇ ଯେଉଁ ଟେଲିଫୋନ୍ ମୋବାଇଲ୍ ଫୋନ୍ ସବୁ ହେଇକି ଆହୁରି ପରିସ୍ଥିତିଟା ଗୋଟେ ଉଗ୍ର ରୂପ ଧାରଣ କରୁଛି। କାରଣ ଏଠି ଯଦି କିଛି ସୋରିଷ ଫୁଟିଲା, ସେପଟେ ପୁରା ତାର ବାସ୍ନା
1: ଗୋଟେ ସେକେଣ୍ଡରେ ସବୁଆଡ଼େ ପାଉଛି। ମାନେ ଅତୀତରେ ଯେଉଁ ବୋହୂମାନେ ଥିଲେ ସେମାନଙ୍କର ସହିବା ଶକ୍ତିଟା ଟିକେ
0: ଅଧିକା ଥିଲା। ହଁ, କିନ୍ତୁ ବର୍ତ୍ତମାନ ଆପଣ ସେଇ ଜିନିଷଟା ଆଉ ପାଇବେନି, ବହୁତ କମ୍।
1: ମ୍ୟାଡ଼ାମ ଆଜିକାଲି ବୃଦ୍ଧ ପିତାମାତାଙ୍କୁ ନେଇ ବୃଦ୍ଧାଶ୍ରମ ଛାଡ଼ି ଦେଉଛନ୍ତି, ଏହା ଉପରେ ଆପଣଙ୍କର କ'ଣ ମତ ରହିବ?
0: ଦେଖନ୍ତୁ, ଏଇ ଜିନିଷଟି ତ ଆଦୌ ଉଚିତ ନୁହଁ। କାରଣ ଜଣେ ବାପା, ଏଇଟା ଅତି ଦୁଃଖର ବିଷୟ, ବର୍ତ୍ତମାନ ଏଇଟା ସବୁଆଡ଼େ ଚାଲୁଛି, ଆମେ ବି ଦେଖୁଛୁ। ଜଣେ ବାପା ମା ଏତେ କଷ୍ଟ କରି ତମକୁ ଏ ସଂସାରକୁ ଆଣିଛନ୍ତି, ଯାହାର ମାଧ୍ୟମରେ ତମେ ଏ ସଂସାରର ସ୍ୱାଦ ଚାଖିଲ, ସଂସାରର ପ୍ରତ୍ୟେକ ଜିନିଷ ଦେଖିଲ, ତାଙ୍କୁ ଯଦି ତମେ ତାଙ୍କ ଶେଷ ସମୟରେ ଟିକେ ଶାନ୍ତି ସୁଖ ଆନନ୍ଦ ନ ଦେଇକି ତାଙ୍କୁ ଯଦି ଜରା ନିବାସରେ ଛାଡ଼ିଦେଲ, ତାଠୁ ଭଳି ଦୁଃଖ ଆଉ କ'ଣ ଅଛି? ମୁଁ ହୁଏତ କହୁଛି, ଏଠି ଭାବୁଛି ଯେ ତାଙ୍କୁ ଭଗବାନ କେବେ ବି କ୍ଷମା ଦେବେ ନାହିଁ। ସେଇ ବାପା ମା ଯେଉଁ ଲୁହ ଲହୁ ଢାଳିକି ଆପଣଙ୍କର ସେଇ ଜରାଶ୍ରମକୁ ଯାଇଥିବେ, ସେଇଟା ନିଶ୍ଚିତ ଭାବରେ ତାଙ୍କର ଅଭିଶାପରେ ତାଙ୍କ ଉପରେ ପରିଣତ ହେଇଯିବ। ଆଉ ଘରେ ଯେତେବେଳେ ନାତି ନାତୁଣୀ ଥିବେ, ସେମାନେ ମଧ୍ୟ ସେଇ ଜିନିଷଟାକୁ ଦେଖିବେ ଯେ ମୋ ବାପା ମା ଏଇଆ କରିଛନ୍ତି, ତେଣୁ ସେମାନେ ବି ନିଶ୍ଚିତ ଭାବରେ କହିବେ ଯେ ହଁ, ମୋ ବାପା ମା ଯଦି ଏଇଆ କରିଛନ୍ତି, ମୁଁ ବି ଏଇଆ କରିବି। କାରଣ ନା, ଆମର କହନ୍ତି ଯେ ଆପଣ ଯଦି ଖପରା ଖଣ୍ଡିଏରେ ଖାଇବାକୁ ଦେଇଥିବେ, ଆପଣଙ୍କ ପାଇଁ ଖପରା ଖଣ୍ଡିଏ ଥୁଆ ହେଇଛି। ଏଇଟା ନିଶ୍ଚିତ ଧ୍ରୁବ ସତ୍ୟ, ଯେମିତି କରିବ ସେମିତି ଫଳ ପାଇବ। ଯେମିତି ଆମର କହନ୍ତି ଯେ ସେ କରେନି ସେ ଭରେନି।
1: ମ୍ୟାଡ଼ାମ ବୃଦ୍ଧ ପିତାମାତା ଯଦି ଘରେ ଥାନ୍ତି, ପିଲାମାନେ ସେମାନଙ୍କଠାରୁ କି ଶିକ୍ଷା ପାଇଥାନ୍ତି?
0: ବୃଦ୍ଧ ପିତାମାତାଙ୍କ ପାଖରୁ ବହୁତ କିଛି ଶିକ୍ଷା ପାଇଥାନ୍ତି ପିଲାମାନେ। ଧରନ୍ତୁ ଛୋଟ ଛୋଟ ନାତି ନାତୁଣୀମାନେ ସନ୍ଧ୍ୟା ହେଲେ ଜେଜେମା ଜେଜେବାପାଙ୍କ ପାଖରେ ବସିଲେ, ଗପ ଶୁଣିଲେ, ବିଭିନ୍ନ ପ୍ରକାର ରାମାୟଣ ମହାଭାରତ କାହାଣୀ। ମୁଁ କହୁଛି ଆମ ସମୟରେ ଯେତେବେଳେ ଆମ ପିଲାମାନେ ତାଙ୍କ ଜେଜେମାଙ୍କ ପାଖରେ ବସିଥିଲେ, ଗପ ଶୁଣୁଥିଲେ, କିନ୍ତୁ ବର୍ତ୍ତମାନ ଏଇ ଯୁଗର ପିଲାମାନେ ସବୁ ଆଉ ସେସବୁ ଶୁଣିବା ପାଇଁ ପ୍ରସ୍ତୁତ ନୁହଁ। କାହିଁକି ପ୍ରସ୍ତୁତ ନୁହଁ ନା, ବର୍ତ୍ତମାନ ଶିକ୍ଷାଟା ଅଲଗା ଦିଗରେ ଯାଇଛି। ଏବେ ଜନ୍ମ ହେବା ଛୁଆଟିଏ ମଧ୍ୟ ସିଏ ତାର ମୋବାଇଲ ଖେଳୁଛି, ଟିଭି ଦେଖୁଛି, କିନ୍ତୁ ସେତେବେଳେ ତ ଏସବୁ ନଥିଲା। ଆଉ ପିଲାମାନଙ୍କୁ ସେମାନେ ଉଚିତ ଶିକ୍ଷା ଦେଉଥିଲେ, ସତ କଥା ସବୁବେଳେ କହିବ, ଅନ୍ୟାୟରେ ଯିବନି, ଏଇ ଜାଗାକୁ ଯିବନି, ଏଇ ଜାଗାକୁ ଯିବ, ପରିବାରରେ ସମସ୍ତଙ୍କୁ ସମ୍ମାନ ଦେଖେଇବ, ଘରକୁ ଗୁରୁ ଗୁରୁଜନ ଆସିଲେ ମୁଣ୍ଡିଆ ମାରିବ, ଆଉ ଭଲ ପାଠ ପଢ଼ିକି କେମିତି ଭଲ ମଣିଷ ହେବ, କୌଣସି ଖରାପ ସ୍ଥାନକୁ ତୁମେ ଯିବ ନାହିଁ। ଏଗୁଡ଼ାକ ସବୁ ବହୁତ ପ୍ରଭାବ ବୃଦ୍ଧ ପିତାମାତାଙ୍କଠୁ ପଡ଼ୁଥିଲା ନାତି ନାତୁଣୀ ଉପରେ।
1: ପ୍ରକୃତରେ ପିଲାମାନେ ବୃଦ୍ଧ ପିତାମାତାଙ୍କଠାରୁ ବହୁତ ସୁଶିକ୍ଷା ପାଇଥାନ୍ତି, କିନ୍ତୁ ଆଜିକାଲି ଯେଉଁ ସମୟରେ ଦେଖାଯାଉଛି ଯୌଥ ପରିବାର କମିଗଲାଣି, ଏକକ ପରିବାର ଗଠନ କରୁଛନ୍ତି, ଏହାଫଳରେ ପିଲାମାନେ ଏସବୁ କ୍ଷେତ୍ରରୁ ବଞ୍ଚିତ ହେଉଛନ୍ତି, ଫଳରେ ଆମର ପରିବେଶ ଦିନ ଦିନ କଳୁଷିତ
0: ହେଇଯାଉଛି, ପରିବାର ନଷ୍ଟ ହେଇଯାଉଛି।
1: ଆଜ୍ଞା ମ୍ୟାଡ଼ାମ, ଆପଣ ତ ଜଣେ ଜେଜି ମା ବୟସର, ତ ଆପଣଙ୍କ ଅନୁଭୂତିରୁ ଆଗାମୀ ପିଢ଼ିର ସନ୍ତାନମାନଙ୍କୁ ଏ ବିଷୟରେ ଆମ କାର୍ଯ୍ୟକ୍ରମ ମାଧ୍ୟମରେ କ'ଣ ବାର୍ତ୍ତା ଦେବାକୁ ଚାହିଁବେ?
0: ମୁଁ ଏଇ ଉପରେ ପରିବାରକୁ ନେଇକି ଗୋଟେ ଗୀତ ଲେଖିଥିଲି, କବିତାଟେ ଲେଖିଥିଲି, ଯେ ପରିବାରଟାକୁ ଆମେ କେମିତି ସୁନ୍ଦର କରିବା, କେମିତି ମଧୁମୟ କରିବା, ବାପା ମାଆଙ୍କୁ ଆମେ କେମିତି ସମ୍ମାନ ଦେବା, କେମିତି ସେମାନଙ୍କୁ ଆମେ ଭଲରେ ରଖିବା, ବୃଦ୍ଧ କାଳରେ କେମିତି ଆମେ ତାଙ୍କର ସାହାରା ହେବା, ତା ଉପରେ ମୁଁ ଲେଖିଥିଲି ଗୋଟେ। ସ୍ୱର୍ଗଠାରୁ ଅତି ସୁନ୍ଦର ଆମ ଏଠିକି ଘର, ବହୁଥାଏ ସ୍ନେହ ମମତା ଗଙ୍ଗା ଯମୁନା ଧାର, ପିତାମାତା ଆମ ଅଟନ୍ତି ଚଳନ୍ତିର ଠାକୁର, ସମସ୍ତ କାମନା ପୂରଣ କରିଥାନ୍ତି ଆମର, ସଳିତା ଭଳିକି ଜଳି ସେ ରଖିଲେ ଆମକୁ ସୁଖେ, ଲୁହ ଲହୁ ବୁକୁ କୋହକୁ ଚାପି ନିଜର ବକ୍ଷେ, କରିଲେ ଆମକୁ ଶାସନ ହେବା ଭଲ ମଣିଷ, ସମାଜେ ପାଇବା ଆଦର ଲଭିବେ ସେ ସନ୍ତୋଷ, ତାଙ୍କ ଆଶୀର୍ବାଦ ପାଇଲେ ବଡ଼ ହୋଇବା ଆମେ, ନ ଆସିବ ବାଧା ବିପଦ କେବେ ଆମରି କାମେ, ବୃଦ୍ଧ କାଳେ ଆମେ ଭରସା ହେବା ନିଶ୍ଚେ ତାଙ୍କର, ଟିକି ଘରଟିକୁ ଗଢ଼ିବା କରି ଏକ ମନ୍ଦିର।
1: ବା ବେଶ ବଢ଼ିଆ ହେଇଛି ଆପଣଙ୍କ କବିତାଟି, ଆପଣଙ୍କର ଅନୁଭୂତିର କବିତା। ଧନ୍ୟବାଦ ମ୍ୟାଡ଼ାମ, ଆପଣ ଆମ କାର୍ଯ୍ୟକ୍ରମରେ ଆଜି ଅଂଶଗ୍ରହଣ କଲେ। କାର୍ଯ୍ୟକ୍ରମ ମାଧ୍ୟମରେ ବୃଦ୍ଧ ପିତାମାତାଙ୍କ ପ୍ରତି କେମିତି ସମ୍ମାନ ହେବା ଉଚିତ ଏବଂ ଏହାଦ୍ୱାରା ଆମ ପିଲାଙ୍କ ଉପରେ କ'ଣ ସୁପ୍ରଭାବ ପଡ଼ିଥାଏ ସେ ବିଷୟରେ ବହୁତ ସୁନ୍ଦର ସୁନ୍ଦର ବାର୍ତ୍ତା ଗୁଡ଼ିକ ପ୍ରଦାନ କଲେ ଏବଂ କବିତା ମାଧ୍ୟମରେ ମଧ୍ୟ ବାର୍ତ୍ତା ଦେଲେ। ତ ମ୍ୟାଡ଼ାମ, ଆଜି ଆପଣଙ୍କର ଦୈନନ୍ଦିନ ଜୀବନରୁ ବହୁମୂଲ୍ୟ ସମୟ ଆମ ନାରୀମହଲ କାର୍ଯ୍ୟକ୍ରମକୁ ଦେଇଥିବାରୁ, ଆପଣଙ୍କୁ ଆମ ନାରୀମହଲ କାର୍ଯ୍ୟକ୍ରମ ତରଫରୁ ଏବଂ ଆକାଶବାଣୀ ରାଉରକେଲା କେନ୍ଦ୍ର ତରଫରୁ ଅଶେଷ ଅଶେଷ ଧନ୍ୟବାଦ ଦେଉଛୁ।
0: ଆପଣଙ୍କୁ ମଧ୍ୟ ବହୁତ ବହୁତ ଧନ୍ୟବାଦ। ଶ୍ରୋତା ବନ୍ଧୁମାନଙ୍କୁ ପୁଣି ଥରେ ମୋର ନମସ୍କାର।
1: ଶ୍ରୋତା ଭଉଣୀ, ସମାଜରେ ବୃଦ୍ଧାଶ୍ରମ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଆମର କର୍ତ୍ତବ୍ୟ ହେଉଛି ଆମ ପରିବାରର ବୟସ୍କଙ୍କୁ ଘରେ ସୁରକ୍ଷିତ ଏବଂ ସମ୍ମାନଜନକ ପରିବେଶ ଯୋଗାଇ ଦେବା।

ଶ୍ରୋତା ଭଉଣୀ, ଏହି ତିନି ଦିନିଆ ରଜ ଉତ୍ସବର ଶେଷ ଦିନକୁ ଶେଷ ରଜ କୁହାଯାଏ। ଗାଁଠୁ ସହର ପର୍ଯ୍ୟନ୍ତ ହୋଇଉଠିଛି ଚଳଚଞ୍ଚଳ। ମିଠା ପିଠା ଓ ପାନର ମହକରେ ମହକୁଛି ସାରା ପରିବେଶ। ପ୍ରତିବର୍ଷ ପରି ଦୋଳି ବାଗୁଡ଼ି ଖେଳ ସାଙ୍ଗକୁ ଘରେ ଘରେ ପଡ଼ିଛି ଲୁଡ଼ୁ ଓ ତାସ୍ର ବାଜି। ଏହି ରଜ ପର୍ବ ବିଶେଷ କରି ଝିଅ ବୋହୂମାନଙ୍କର ପର୍ବ କୁହାଯାଉଥିଲେ ମଧ୍ୟ ପିଲାଠୁ ବୃଦ୍ଧ ପର୍ଯ୍ୟନ୍ତ ସଭିଏ ମସଗୁଲ ହୋଇ ପାଳୁଛନ୍ତି ଏହି ରଜ ଉତ୍ସବ। ଆଜି ରଜର ଦ୍ୱିତୀୟ ଦିନ, ଆସନ୍ତାକାଲି ଶେଷ ରଜ। ଆସନ୍ତାକାଲି ପାଇଁ ଏବେଠାରୁ

ତେବେ ଶ୍ରୋତା ଭଉଣୀ, ଆସନ୍ତାକାଲି ଶେଷ ରଜକୁ ଖୁବ୍ ଧୁମଧାମରେ ପାଳନ କରନ୍ତୁ ଏବଂ ଆପଣଙ୍କର ଶେଷ ରଜଟି ଅତି ଆନନ୍ଦରେ କଟିଯାଉ ଏହା ପ୍ରାର୍ଥନା କରି ଶେଷ କରୁଛୁ ଆଜିର ନାରୀ ମହଲ କାର୍ଯ୍ୟକ୍ରମ। ତେବେ ଆଜି ପାଇଁ ବିଦାୟ ଦିଅନ୍ତୁ ଆପଣଙ୍କ ରେଡ଼ିଓ ଭଉଣୀ ପୁଷ୍ପଲତାକୁ। ରହୁଛି, ନମସ୍କାର।

ଶୁଣୁଥିଲେ ନାରୀ ମହଲା କାର୍ଯ୍ୟକ୍ରମ। ଆଜି ଏଥିରେ ବିଜୟଲକ୍ଷ୍ମୀ ପଟ୍ଟନାୟକଙ୍କ ସହିତ ଶୁଣିଲେ ଆଲୋଚନା। ବିଷୟ ଥିଲା ପରିବାରରେ ବୃଦ୍ଧ ପିତାମାତାଙ୍କ ପ୍ରତି ସମ୍ମାନ ଓ ସନ୍ତାନକୁ ସନ୍ଦେଶ। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଥିଲେ ବସନ୍ତ କୁମାର ସ୍ୱାଇଁ। ଉପସ୍ଥାପନାରେ ଥିଲେ ପୁଷ୍ପଲତା ସାହୁ। ଆକାଶବାଣୀ ରାଉରକେଲା।

ଆକାଶବାଣୀ ରାଉରକେଲା ଷ୍ଟୁଡ଼ିଓ ହୁଡ଼ିରେ ସମୟ ବର୍ତ୍ତମାନ ସନ୍ଧ୍ୟା 6:00 ହେବାକୁ ଯାଉଛି। ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରସାର କରୁଛୁ ଆକାଶବାଣୀ ଦିଲ୍ଲୀରୁ, ଶୁଣିପାରିବେ ଅଳ୍ପ ସମୟ ମଧ୍ୟରେ।

କାର୍ଯ୍ୟକ୍ରମ କ୍ଷେତ ଖମାର ରାତି 7:30 ଏଥିରେ ଆଜି ରହିଛି ଅଗ୍ରଣୀ ଚାଷୀ ଶ୍ରଦ୍ଧାଚରଣ ନାଥଙ୍କ ସହିତ ଆଲୋଚନା ବିଷୟ ରହିଛି ପୋଟଳ ଓ ଜହ୍ନି ଚାଷ ସିନେ ସଙ୍ଗୀତ ରାତି 8:00। କାର୍ଯ୍ୟକ୍ରମ ଝୁମ୍ ତାନାନା ଶୁଣିପାରିବେ ରାତି 10:00। ରାତି 10:30 ପ୍ରସାର କରିବୁ ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ପଣ୍ଡିତ ଶିବ କୁମାର ଶର୍ମାଙ୍କ ଦ୍ୱାରା ପରିବେଷିତ ସନ୍ତୁର ବାଦନ। ଏଥିଲା ଶ୍ରୋତାବନ୍ଧୁ ଚଳିତ ଅଧିବେଶନରେ ପ୍ରସାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କେତୋଟି ସୂଚନା। ଏଥର ଆସନ୍ତାକାଲିର ଅଧିବେଶନ ସମ୍ପର୍କରେ ଆସନ୍ତାକାଲି 6:05 ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ଶ୍ରୀରାମଚରିତ ମାନସ 6:35। ଆମର ସ୍ୱାସ୍ଥ୍ୟ 7:10 ଓଡ଼ିଆ ଆଲବମ୍ ଗୀତ ଶୁଣିବେ 7:25। 8:30 ସୁଗମ ସଙ୍ଗୀତ କ୍ରମରେ ରହିଛି କାର୍ଯ୍ୟକ୍ରମ କଣ୍ଠଶିଳ୍ପୀ ଅର୍ଜୁନ ଚରଣ ସାମଲ ଏବଂ ଇତିଶ୍ରୀ ଦାସ ବଣପାହାଡ଼ର ଗୀତ 8:45। ଏହି କ୍ରମରେ ରହିଛି ସାନ୍ତାଳୀ ଗୀତ ପରିବେଷଣ କରିବେ ଗଜେନ୍ଦ୍ର ନାଥ ମୁର୍ମୁ ଏବଂ ସାଥୀ। ସିନେ ସଙ୍ଗୀତ ପୂର୍ବାହ୍ନ 10:00 NCERT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ଶୁଣିପାରିବେ ମଧ୍ୟାହ୍ନ 12:00। ଭକ୍ତିଗୀତର କାର୍ଯ୍ୟକ୍ରମ ଆରତୀ ଅପରାହ୍ନ 5:00। ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ ଅପରାହ୍ନ 5:20। ଓଡ଼ିଆ ଭକ୍ତିଗୀତ କ୍ରମରେ ଆଲବମ୍ ଗୀତ ଶୁଣିବେ ଅପରାହ୍ନ 5:30। ଓଡ଼ିଶୀ 6:10। 6:30 କାର୍ଯ୍ୟକ୍ରମ ଉଦୟ ଭାରତ। ଆଜିର ପ୍ରସଙ୍ଗ 6:55। 7:25 ଜିଲ୍ଲା ହାଲଚାଲ କ୍ରମରେ ରହିଛି ସମ୍ବଲପୁର ଜିଲ୍ଲାର ହାଲଚାଲ କିଷାନବାଣୀ 7:30। ଏଥିରେ ଅଗ୍ରଣୀ ଚାଷୀ ବିର୍ସା କିଣ୍ଡୋଙ୍କ ସହିତ ରହିଛି ଆଲୋଚନା ବିଷୟ ରହିଛି ଧାନ ଓ ମାଣ୍ଡିଆ ଚାଷ। କାର୍ଯ୍ୟକ୍ରମ ହେଲୋ ରାଉରକେଲା 8:00। ସିନେ ସଙ୍ଗୀତ 8:30। ଲୋକଗୀତର କାର୍ଯ୍ୟକ୍ରମ 10:00। ଏଥିରେ ରହିଛି ଖଞ୍ଜଡ଼ି ଭଜନ ପରିବେଷଣ କରିଛନ୍ତି ବିଶେଶ୍ୱର ସାହା ଏବଂ ସାଥୀ। ରୂପକ ଯୁଗେ ଯୁଗେ ବଂଶୀ ଶୁଣିପାରିବେ ଆସନ୍ତାକାଲି 10:30। ରଚନା ବର୍ଣ୍ଣନା ଏବଂ ପ୍ରଯୋଜନା ରଘୁନନ୍ଦନ ଲାକ୍ରା। ଏ ଥିଲା ଶ୍ରୋତାବନ୍ଧୁ ଆସନ୍ତାକାଲି ପ୍ରସାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କେତୋଟି ସୂଚନା। ଆପଣ ଶୁଣୁଥିଲେ ଚଳିତ ଅଧିବେଶନରେ ଏବଂ ଆସନ୍ତାକାଲି ପ୍ରସାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କେତୋଟି ସୂଚନା।

ଆକାଶବାଣୀ ରାଉରକେଲା ଏବେ ପ୍ରସାର କରୁଛୁ ହିନ୍ଦୀ ଭକ୍ତି ଗୀତ। କଣ୍ଠଶିଳ୍ପୀ ଅନୁପ ଜୋଲୋଟା, ତାଙ୍କ କଣ୍ଠରେ ଶୁଣିବା ପଣ୍ଡିତ କିରଣ ମିଶ୍ରଙ୍କ ରଚନା।

700-824-8758। ଟେଲିଫୋନ୍ ନମ୍ବର ଆଉ ଥରେ କହି ରଖୁଛୁ, 700-824-8758। ଏଥର ଆସନ୍ତୁ ଶୁଣିବା କଣ୍ଠଶିଳ୍ପୀ ଅନୁପ ଜଲୋଟାଙ୍କ କଣ୍ଠରେ ପଣ୍ଡିତ କିରଣ ମିଶ୍ରଙ୍କ ଆଉ ଏକ ରଚନା।

0: ଶୁଣିଲେ ହିନ୍ଦୀ ଭକ୍ତି ଗୀତ। କଣ୍ଠଶିଳ୍ପୀ ଥିଲେ ଅନୁପ ଚଲୋଟା। ଆକାଶବାଣୀ ରାଉରକେଲା ପରବର୍ତ୍ତୀ କାର୍ଯ୍ୟକ୍ରମ ସଂସ୍କୃତରେ ସମ୍ବାଦ ରିଲେ କରି ପ୍ରସାର କରୁଛୁ ଆକାଶବାଣୀ ଦିଲ୍ଲୀରୁ, ଏବଂ ତାପରେ ପରେ ରହିଛି ଆକାଶବାଣୀ କଟକ କେନ୍ଦ୍ରରୁ କାର୍ଯ୍ୟକ୍ରମ।
1: ପ୍ରବାଚକଃ ପୁରୁଷୋତ୍ତମ ଶର୍ମା। ଆଦୌ

0: 38 ବର୍ଷ ହାରାହାରି ବୟସ ହେଇଥିଲା ବେଳେ ଭାରତୀୟ ମାନଙ୍କର ହାରାହାରି ବୟସ ହେଉଛି 28-29 ବର୍ଷ। ତାର ମାନେ ହେଉଛି ଆମେ ଯୁବକ, ଭାରତ ଏକ ଯୁବକ ମାନଙ୍କର ରାଷ୍ଟ୍ର, ତେଣୁ ଏଇଟା ଗୋଟେ ସୁଯୋଗ ବୋଲି ଆମେ କହିବା। ତେଣୁ ଆଗାମୀ 2-3 ଦଶନ୍ଧି ପର୍ଯ୍ୟନ୍ତ, ପ୍ରାୟ 20-30 ବର୍ଷ ଯାଏ, ଭାରତ ପାଖରେ ବିଶ୍ୱର ସବୁଠାରୁ ଅଧିକ କାର୍ଯ୍ୟକ୍ଷମ ଜନସଂଖ୍ୟା ବା ୱାର୍କିଂ ଏଜ୍ ପପୁଲେସନ୍ ରହୁଛି, ଏକଥା ଆମେ ସମସ୍ତେ ଜାଣିଥାଏ। ସେଥିଲାଗି ଭାରତକୁ ବର୍ତ୍ତମାନ ସମଗ୍ର ବିଶ୍ୱ ସମ୍ମାନ ଦେବାକୁ ଆରମ୍ଭ କରିଛି। ଯୁବକମାନଙ୍କର ଦେଶ ହିସାବରେ ଯୁବପିଢ଼ିଙ୍କ ପାଇଁ କି ନୂତନ ସୁଯୋଗ ଆମେ ସୃଷ୍ଟି କରିଛେ। ଡିଜିଟାଲ, ଯେମିତି ମୁଁ କହୁଥିଲି, ଡିଜିଟାଲ ଇଣ୍ଡିଆ ଏବଂ ଗିଗ୍ ଇକୋନୋମିକୁ ଆମେ ବ୍ୟବହାର କରୁଛେ। ଫ୍ରିଲାନ୍ସିଂ, କଣ୍ଟେଣ୍ଟ କ୍ରିଏସନ୍, ଇ କମର୍ସ, ଏମିତିକି ବହୁତ ପ୍ରକାରର ଆମେ ତାକୁ ରୋଜଗାର, ତତ୍କାଳ ରୋଜଗାର ଆମେ ତାକୁ ମିଳୁଛି। ଷ୍ଟାର୍ଟଅପ୍ ଇକୋସିଷ୍ଟମ୍ ପାଇଁ ମୁଁ କହୁଥିଲି ବୋଧେ ଟିକେ ଆଗରୁ, ଭାରତ ବର୍ତ୍ତମାନ ବିଶ୍ୱର ତୃତୀୟ ବୃହତ୍ତମ ଷ୍ଟାର୍ଟଅପ୍ ହବ। ଜଣେ ଚାହିଁଲେ ବା କିଛି ଯୁବକ ସାଙ୍ଗ ହେଇକିରି ମିଶିକିରି ଗୋଟେ ଷ୍ଟାର୍ଟଅପ୍ ଆରମ୍ଭ କରିଦେଇପାରନ୍ତି, ଯେଉଁଥିରେ ଯୁବକମାନେ କେବଳ ଚାକିରି ଖୋଜୁନାହାନ୍ତି, ସେମାନେ ଅନ୍ୟମାନଙ୍କୁ ମଧ୍ୟ ଚାକିରି ଦବା ପାଇଁ ସାମର୍ଥ୍ୟ ଅର୍ଜନ କରିସାରିଲେଣି। ଆଇଟି ଏବଂ ଏଆଇ, ମନେଥିବ କିଛି ବର୍ଷ ତଳେ ସମସ୍ତେ ଇନଫର୍ମେସନ୍ ଟେକ୍ନୋଲୋଜି କଥା କହୁଥିଲେ, ଆଜିକାଲି ତା ସାଙ୍ଗରେ କହିଲେଣି ଏଆଇ କଥା, ମାନେ ଏଆଇ ମାନେ କୃତ୍ରିମ ବୁଦ୍ଧିମତା, ସେଥିରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କଥା ମୁଁ କହୁଛି, ସେଥିରେ କ୍ଲାଉଡ୍ କମ୍ପ୍ୟୁଟିଂ, ଡାଟା ଆନାଲିଟିକ୍ସ କ୍ଷେତ୍ରରେ ନୂଆ ଚାକିରି ସୃଷ୍ଟି ହେଉଛି। ସେକୁ ସାହାଯ୍ୟ କରିବା ପାଇଁ ଆମେ ବର୍ତ୍ତମାନ ମାଇକ୍ରୋଚିପ୍ସ ମଧ୍ୟ ଓଡ଼ିଶା ଭଳି ରାଜ୍ୟରେ 3-3 କାରଖାନା ଆମର ଆରମ୍ଭ ହେଲାଣି। କେବଳ ଆମେ ଯୁବକମାନଙ୍କୁ ଶିକ୍ଷିତ କରୁନାହେଁ, ତା ସାଙ୍ଗେ ସାଙ୍ଗେ ସେମାନଙ୍କ ପାଇଁ ସାଧନ ମଧ୍ୟ ଯୋଗାଇ ଦେଉଛେ। ଆମ ପାଇଁ କିନ୍ତୁ ଗୋଟେ ଚ୍ୟାଲେଞ୍ଜ ଅଛି, ସେ ଚ୍ୟାଲେଞ୍ଜ ହେଉଛି ଏଇଆ ଯେ ଆମର ଯୁବକମାନେ ପାଠ ପଢ଼ିଛନ୍ତି ଭଲ, ସମସ୍ତେ ଶିକ୍ଷା ଗ୍ରହଣ କରିବା ପାଇଁ ସୁବିଧା ସୁଯୋଗ ସୃଷ୍ଟି ହେଇଗଲାଣି, କିନ୍ତୁ ସେମାନଙ୍କ ପାଖରେ ସ୍କିଲର ଗ୍ୟାପ୍ ଅଛି ବା ଆପଣ ଦକ୍ଷତାର ଅଭାବ ରହିଛି। ତାଙ୍କ ପାଖରେ ଡିଗ୍ରୀ ଥିଲେ ମଧ୍ୟ ଆଧୁନିକ ଶିଳ୍ପ ସଂସ୍ଥା, ଆଜିକାଲି ଆଉ ଶିଳ୍ପରେ ବେଶୀ ନିଯୁକ୍ତି ହଉନି, ସେଠି କମ୍ପ୍ୟୁଟର ବା ଆପଣ ଏଆଇ ର ବ୍ୟବହାର କରାହଉଛି, କାମ ହଉଛି। ତେଣୁକରି ସେଥିପାଇଁ ଯୋଉ ପ୍ରଯୁକ୍ତି ବିଦ୍ୟା ବା ଟେକ୍ନୋଲୋଜି ଦରକାର, ଯୋଉ ବ୍ୟବହାରିକ ଜ୍ଞାନ ଦରକାର, ଯୋଉଟା ୟୁଜ୍ଫୁଲନେସ୍ ହବ, ସେଇ ଜିନିଷ ଗୁଡାକ ଆମ ପାଖରେ ଟିକେ ଅଭାବ ରହିଛି। ଆମକୁ ବର୍ତ୍ତମାନ NEP-20 ମାଧ୍ୟମରେ ଶିକ୍ଷା ଗ୍ରହଣ କରିବାକୁ ପଡିବ। ଆମ ଦେଶ ପାଇଁ ଏଇଟା ଗୋଟେ ବହୁତ ବଡ ଆହ୍ୱାନ, ଯୁବକମାନଙ୍କୁ ଆମେ ଯୁଗୋପଯୋଗୀ ଶିକ୍ଷା ଦବା ଏବଂ ସେମାନଙ୍କୁ ସମର୍ଥ କରିବା। ଆମର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି, ୟା ଭିତରେ 12 ବର୍ଷ ତାଙ୍କ ଶାସନ ହେଇସାରିଲାଣି, ସିଏ ସବୁବେଳେ ଗୋଟିଏ କଥା କହନ୍ତି, ଜ୍ଞାନ। ଜ୍ଞାନ ମାନେ କଣ? GYAN ମାନେ ଗରିବ, ଯୁବବର୍ଗ, ୟୁଥ, ଅନ୍ନଦାତା ଏବଂ ନାରୀ ଶକ୍ତି, ଏଇ ଯୋଉ ଭିତରୁ ଯୁବକମାନେ ବି ଅଛନ୍ତି। ଯୁବ କୃଷକମାନଙ୍କ ପାଇଁ ବିଭିନ୍ନ ଯୋଜନା କରାଯାଇଛି, କୃଷି ଋଣ ଦିଆଯାଉଛି, ଏକ୍ସପୋର୍ଟ କରି ବିଦେଶକୁ ରପ୍ତାନୀ କରିବା ପାଇଁ, ଆମେ ତ ଜାଣିଛେ ଓଡ଼ିଶାରୁ ଆମ୍ବ ଗଲାଣି, ଓଡ଼ିଶାରୁ ମାଣ୍ଡିଆ ଯାଉଛି, ପନିପରିବା ବି ଯାଉଛି। ଯୁବକମାନଙ୍କ ନେତୃତ୍ୱରେ ଫାର୍ମର୍ସ ପ୍ରଡ୍ୟୁସର୍ସ ଅର୍ଗାନାଇଜେସନ୍ ହେଇପାରିବ, ଟେକ୍ନୋଲୋଜି ତାଙ୍କ ପାଖରେ ହିଁ ଅଛି, କୃଷି ବିଜ୍ଞାନ କେନ୍ଦ୍ରରୁ ସେମାନେ ସମସ୍ତେ ବିଭିନ୍ନ ପ୍ରକାର ଆଣୁଛନ୍ତି, ମହୁ ଚାଷ, ଛତୁ ଚାଷ, ଫଳ ଚାଷ, ପ୍ରକ୍ରିୟାକରଣ ଶିଳ୍ପ, ଅନେକ କିଛି କରିବା ପାଇଁ ଯୁବକମାନଙ୍କ ପାଖରେ ଇଚ୍ଛା ଶକ୍ତିର ଅଭାବ ନାହିଁ। ସେମିତି ମହିଳାମାନେ, ସେମାନେ ସୁଭଦ୍ରା ଟଙ୍କା ତାଙ୍କୁ ମିଳୁଛି, ମିଶନ ଶକ୍ତିର ଋଣ ମିଳୁଛି, ମୁଦ୍ରା ଋଣ ବି ମିଳୁଛି, ସେମାନେ ମହିଳାମାନେ ଆଉ ଘର କଣରେ ବସିବା ପାଇଁ ନାହାନ୍ତି। ଯୁବତୀମାନେ ବିଶେଷ କରିକିରି, ଯେଉଁମାନେ ସମସ୍ତେ ସୁଭଦ୍ରା ଟଙ୍କା ପାଉଛନ୍ତି ବା ସେମାନେ ଚାହୁଁଛନ୍ତି କିଛି କରିବା ପାଇଁ, ଆମେ ସେମାନଙ୍କ ପାଇଁ ଅପୂର୍ବ ସୁଯୋଗର କବାଟ ଖୋଲି ଯାଇଛି। ଯୁବ ଯୁବତୀମାନଙ୍କ ପାଇଁ କ୍ରୀଡ଼ା, ସଂସ୍କୃତି, ଶିକ୍ଷା, ଏ ସବୁଥିପାଇଁ ବିରାଟ ସୁବିଧା ଅଛି। ଏବେ ତ ଅଳ୍ପ ଦିନ ତଳେ ଓଡ଼ିଶା ସରକାର କହିଲେଣି ଯେ KG-PG ଯାଏ ମାଗଣା ଶିକ୍ଷା ମିଳିବ, କି ତା ଆଗରୁ ମଧ୍ୟ ବୈଷୟିକ ଉଚ୍ଚଶିକ୍ଷାରେ ଆରକ୍ଷଣ ବି ଦେଇଛନ୍ତି ବିଭିନ୍ନ ବର୍ଗର, ଯେମିତି ଆପଣଙ୍କର ST ଏବଂ SC, ଏମିତିକି OBC ମାନଙ୍କ ପାଇଁ ମଧ୍ୟ ବ୍ୟବସ୍ଥା କରିଦିଆ ହେଇଛି। ଗରିବ ମାନଙ୍କ ପାଇଁ କି ଶିକ୍ଷା ମାଗଣା, ସ୍ୱାସ୍ଥ୍ୟ ମାଗଣା, ଗମନାଗମନ, ଗୃହ, ପାନୀୟ ଜଳ, ପାଇଖାନା, କଣ ନ କରାଯାଉଛି, ସବୁ କରାଯାଉଛି। ଇଣ୍ଟର୍ଣ୍ଣସିପ୍ ଯୋଜନା କଥା ଆପଣ ଶୁଣିଥିବେ, ଇଣ୍ଟର୍ଣ୍ଣସିପ୍ ଯୋଜନାରେ ମଧ୍ୟ ଯେଉଁମାନେ ସବୁ ଶିକ୍ଷିତ ଯୁବକ ଯୁବତୀ ଅଛନ୍ତି, ସେମାନେ ଷ୍ଟାଇପେଣ୍ଡ ପାଇକିରି ଟ୍ରେନିଂ ନେବା ପାଇଁ ମଧ୍ୟ ବ୍ୟବସ୍ଥା ଅଛନ୍ତି। ନୂତନ ଶିକ୍ଷାନୀତି କଥା କହୁଥିଲି, ଗ୍ଲୋବାଲ ସ୍କିଲ୍ ମ୍ୟାପିଂ କଥା ମୁଁ କହୁଛି, ଯେଉଁମାନେ ସବୁ ବିଦେଶକୁ ଯିବେ ପାଠ ପଢି, ସେମାନେ ଯଦି ବିଦେଶୀ ଶିକ୍ଷା ମାନେ ତାଙ୍କର ଭାଷା ଶିକ୍ଷା ନ କରିଥିବେ, ସେଠି କେମିତି କରିବେ କାମ, ତେଣୁ ସେମାନଙ୍କ ପାଇଁ ମଧ୍ୟ ଦିଆଯାଉଛି। ଆମେ ଜାଣିଛେ 1947 ଭାରତ ସ୍ୱାଧୀନତା ଲାଭ କରିଥିଲା, ଆଗାମୀ 2047 ଆମେ 100 ବର୍ଷ ପୂର୍ଣ୍ଣ କରିବା। ମୋଦିଜୀଙ୍କର ସ୍ୱପ୍ନ ଅଛି, ପ୍ରଚେଷ୍ଟା ଅଛି, ସବକା ସାଥ ସବକା ବିଶ୍ୱାସ ସହିତ ସମସ୍ତଙ୍କର କାମ କରିବା ପାଇଁ ଚାହୁଁଛନ୍ତି। ବର୍ତ୍ତମାନ ପ୍ରତ୍ୟେକ ଯୁବକ ଯୁବତୀ ମୋଦିଙ୍କର ଯୋଉ ସ୍ୱପ୍ନକୁ ସାକାର କରିବା ସହିତ ନିଜ ଜୀବନକୁ ଆଲୋକିତ କରିବା ପାଇଁ ହାତରେ ହାତ ମିଶେଇ, କାନ୍ଧରେ କାନ୍ଧ ମିଶେଇ ସବୁ ଯୋଜନାର ସୁଫଳ ହାତକୁ ନେବାକୁ ପଡିବ।
1: ଶୁଣିଲେ କାର୍ଯ୍ୟକ୍ରମ ଯୁବଶକ୍ତି, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା ବାଉରୀ ବନ୍ଧୁ ସ୍ୱାଇଁ, ଆକାଶବାଣୀ କଟକ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ କିଛି ବିଜ୍ଞାପନ ପରେ।
2: ବନ୍ୟା ହେଉ ବା ମହା

0: ବାତ୍ୟା ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ବାପା, କଲେଜର ଫିସ୍ ଅଧିକ ଅଛି।
2: ଝିଅ,
3: ମନେ ଅଛି ବୋନସର କିଛି ଟଙ୍କା ଆମେ ଅନ୍ୟ ଖାତାରେ ରଖିଥିଲେ?
2: ଦୁଇ ବର୍ଷରୁ ଖାତାରେ କୌଣସି କାରବାର ହେଇନାହିଁ, ବୋଧେ ଇନଅପରେଟିଭ ହେଇଯାଇଥିବ।
4: ତ ଏବେ ବ୍ୟାଙ୍କ ଯାଇକି କିମ୍ବା ଭିଡିଓ KYC ଦ୍ୱାରା KYC ଅପଡେଟ୍ କରାଅ। ଖାତା ହେବ ଆକ୍ଟିଭ ପୁରାପୁରି ଫ୍ରି। ଚାଲ
1: କୁଆଡେ?
4: ଆଡମିଶନ କରିବାକୁ। ଖାତା ହେଲା ଆକ୍ଟିଭ।
5: RBI କହେ
2: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
6: ଆଜିକାଲି ଭାରତର ଗାଁମାନଙ୍କର ଛାତର ରୂପ ବଦଳି ଗଲାଣି। ଯେଉଁଠି ଛାତ ଉପରେ ଖାଲି ପାମ୍ପଡ଼ ଆଉ ଲୁଗା ଶୁଖୁଥିଲା, ସେଠି ଏବେ ବିଜୁଳି ବିଲ୍ ଜିରୋ ହେଉଛି। ଗାଁ ଗାଁରେ ଲୋକେ ସୋଲାର ପ୍ୟାନେଲ ଲଗେଇଲେଣି। ହଁ, ଆପଣ ବି ଲଗେଇ ନିଅନ୍ତୁ। 78,000 ସବସିଡି ଦେଉଛନ୍ତି ଭାରତ ସରକାର। 30 ଲକ୍ଷରୁ ଅଧିକ ପରିବାର ଏହାର ଲାଭ ଉଠାଇ ସାରିଲେଣି। PM ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା ସହ ଯୋଡ଼ି ହେବା ପାଇଁ ଭିଜିଟ୍ କରନ୍ତୁ PM।
7: ସୁଭଦ୍ରା ଶକ୍ତି ବଜାରରେ SHG ମା ମାନଙ୍କ ହାତ ତିଆରି ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ସହିତ ମିଲେଟ୍ର ପ୍ରସ୍ତୁତ ବିଭିନ୍ନ ଜୈବିକ ସାମଗ୍ରୀର ସମ୍ଭାର। ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ବେଶ ଆକର୍ଷଣୀୟ ଏବଂ ପ୍ରତିଟି ମିଲେଟ୍ ସାମଗ୍ରୀ ଶୁଦ୍ଧ ଓ ସ୍ୱାସ୍ଥ୍ୟପ୍ରଦ। June 12-16 ପର୍ଯ୍ୟନ୍ତ ଏଥରର ରଜ ମଉଜକୁ ଆହୁରି ଉଲ୍ଲାସରେ ଭରିବାକୁ ଯାଉଛି ସୁଭଦ୍ରା ଶକ୍ତି ବଜାରର ସ୍ୱତନ୍ତ୍ର ରିହାତି। ଏଥର ରଜରେ ସ୍ୱତନ୍ତ୍ର ମଜା। ସୁଭଦ୍ରା ଶକ୍ତି ବଜାର, ଷ୍ଟୋର ସ୍କୁଲ ପାଖ, ୟୁନିଟ୍ 8, SIRD ପରିସର, ଭୁବନେଶ୍ୱର।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ଆଶୁତୋଷ ପତି। ମୁଖ୍ୟ ସମ୍ବାଦ, ସୋମନାଥ ମନ୍ଦିର ଆକ୍ରମଣର 1000 ବର୍ଷ ଏବଂ ଏହାର ପୁନଃ ପ୍ରତିଷ୍ଠାର 75 ବର୍ଷ ଅପୂର୍ବ ସଂଯୋଗ ବୋଲି କହିଲେ ମୁଖ୍ୟମନ୍ତ୍ରୀ। 1100ରୁ ଉର୍ଦ୍ଧ୍ୱ ଶ୍ରଦ୍ଧାଳୁଙ୍କ ଜ୍ୟୋତିର୍ଲିଙ୍ଗ ଦର୍ଶନ ରେଳଯାତ୍ରାର କଲେ ଶୁଭାରମ୍ଭ। ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ପୂର୍ବରୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ଠାରେ ଆଜିଠାରୁ ଆରମ୍ଭ ହେଲା ସପ୍ତାହବ୍ୟାପୀ ଯୋଗ ମହୋତ୍ସବ। ଆସନ୍ତା ଗୁରୁବାରଠାରୁ ରାଜ୍ୟର ସମସ୍ତ ବିଦ୍ୟାଳୟ ଖୋଲିବା ନେଇ ଗଣଶିକ୍ଷା ମନ୍ତ୍ରୀଙ୍କ ସୂଚନା ଏବଂ ଆଗାମୀ ଖରିଫ ଋତୁ ଫସଲ ପାଇଁ ପ୍ରସ୍ତୁତି, ମୌସୁମୀ ବର୍ଷା ଏବଂ ଏଲ୍ନିନୋ ପ୍ରଭାବର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ। ଇତିହାସର 2 ପ୍ରମୁଖ ମାଇଲଖୁଣ୍ଟ ସୋମନାଥ ମନ୍ଦିରକୁ ଆକ୍ରମଣର 1000 ବର୍ଷ ଏବଂ ଏହାର ପୁନଃ ପ୍ରତିଷ୍ଠାର 75 ବର୍ଷର ଅପୂର୍ବ ସଂଯୋଗ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ ସୋମନାଥ ସ୍ୱାଭିମାନ ପର୍ବ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆଜି ଭୁବନେଶ୍ୱରଠାରେ ପତାକା ଦେଖାଇ 1100ରୁ ଉର୍ଦ୍ଧ୍ୱ ଶ୍ରଦ୍ଧାଳୁଙ୍କ ସୋମନାଥ ଜ୍ୟୋତିର୍ଲିଙ୍ଗ ଦର୍ଶନ ପାଇଁ ନେଉଥିବା ସ୍ୱତନ୍ତ୍ର ଟ୍ରେନ୍ର ଯାତ୍ରାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି,
1: ସୋମନାଥ ସ୍ୱାଭିମାନ ଯାତ୍ରା ଆରମ୍ଭ ହୋଇଛି ସାରା ଭାରତ ବର୍ଷରୁ, ବିଭିନ୍ନ ସାଂସ୍କୃତିକ କେନ୍ଦ୍ରରୁ, ଐତିହ୍ୟରୁ। ଆମ ପୂର୍ବ ଭାରତ ମହାପ୍ରଭୁ ଜଗନ୍ନାଥଙ୍କର ଇଏ ପୂର୍ବ କ୍ଷେତ୍ର ଏବଂ ଭୁବନେଶ୍ୱରରେ ଆମର ଏକାମ୍ର କ୍ଷେତ୍ର, ଯେଉଁଠି ମହାପ୍ରଭୁ ଲିଙ୍ଗରାଜ ସ୍ୱୟଂ ବିରାଜମାନ ଅଛନ୍ତି, ଯେଉଁଠି ସମ୍ପୂର୍ଣ୍ଣ ଭାବରେ ଭୁବନେଶ୍ୱର ମନ୍ଦିର ମାଳିନୀ ଏହାର ମାଟି ପବିତ୍ର।
0: ପବିତ୍ର ବିନ୍ଦୁସାଗରର ଜଳ କେଦାରଗୌରୀ ମନ୍ଦିର ପ୍ରାଙ୍ଗଣର ମୃତ୍ତିକାକୁ ସଂଗ୍ରହ କରାଯାଇ ପବିତ୍ର ସୋମନାଥ ଜ୍ୟୋତିର୍ଲିଙ୍ଗରେ ସମର୍ପିତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପଦକ୍ଷେପ ନିଆଯାଇଛି। ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟର ଏହିସବୁ ପବିତ୍ର ସ୍ଥଳୀର ମାଟି ଓଡ଼ିଶା ଓ ସୋମନାଥ ମଧ୍ୟରେ ଆଧ୍ୟାତ୍ମିକ ସେତୁ ପ୍ରତିଷ୍ଠା କରିପାରିଛି। କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ଏକାମର ବିଧାୟକ ବାବୁ ସିଂ ପ୍ରମୁଖ ଉପସ୍ଥିତ ଥିଲେ। ଅନ୍ତର୍ଜାତୀୟ ଯୋଗ ଦିବସ 2026କୁ ବିଶ୍ୱ ଦରବାରରେ ଏକ ସାର୍ବଜନୀନ ଆନ୍ଦୋଳନରେ ପରିଣତ କରିବାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ଏକ ଉଲ୍ଲେଖନୀୟ ଅବଦାନ ବୋଲି କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି। ଆସନ୍ତା 21 ତାରିଖରେ ଅନ୍ତର୍ଜାତୀୟ ଯୋଗ ମହୋତ୍ସବ ପାଳନ ହେବ। ମହୋତ୍ସବର ଅବ୍ୟବହିତ ପୂର୍ବରୁ ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ ଓଡ଼ିଶା ଯୋଗ ମହୋତ୍ସବ ସମିତିର ମିଳିତ ସହଯୋଗରେ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଆଜିଠାରୁ ଆସନ୍ତା 20 ତାରିଖ ପର୍ଯ୍ୟନ୍ତ ସପ୍ତାହବ୍ୟାପୀ ଯୋଗ ମହୋତ୍ସବ ସମାରୋହର ଶୁଭାରମ୍ଭ କରାଯାଇଛି। ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ସୁରଜ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ପ୍ରେରଣାଦାୟୀ ଯୋଗ ମହୋତ୍ସବର ଦୃଷ୍ଟିକୋଣକୁ ଆଗେଇ ନେବା ପାଇଁ ସପ୍ତାହବ୍ୟାପୀ ଯୋଗର ଆୟୋଜନ କରାଯାଇଛି। କେନ୍ଦ୍ର ଆୟୁଷ ମନ୍ତ୍ରଣାଳୟ ଚଳିତ ବର୍ଷ ଅନ୍ତର୍ଜାତୀୟ ଯୋଗ ଦିବସ ଓ ଓଡ଼ିଶା ଯୋଗ ମହୋତ୍ସବ ମାଧ୍ୟମରେ ଗ୍ରାମାଞ୍ଚଳ ଓ ସୀମାନ୍ତ ଅଞ୍ଚଳର ଲୋକମାନଙ୍କ ନିକଟରେ ଯୋଗ ପ୍ରଶିକ୍ଷଣ ପହଞ୍ଚାଇବା ନେଇ ଏକ ନିର୍ଦ୍ଦିଷ୍ଟ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରିଛି। ଆଧୁନିକ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ଅନ୍ଲାଇନ୍ ଜରିଆରେ ଏକ ସମୟରେ ଲକ୍ଷ ଲକ୍ଷ ଲୋକଙ୍କୁ ସିଧାସଳଖ ଯୋଡ଼ି ଚଳିତ 2ଦ୍ୱାଦଶ ଆନ୍ତର୍ଜାତିକ ଯୋଗ ମହୋତ୍ସବକୁ ଗିନିସ୍ ବିଶ୍ୱ ରେକର୍ଡ ବୁକ୍ରେ ସ୍ଥାନିତ କରିବା ପାଇଁ ମନ୍ତ୍ରଣାଳୟ ପକ୍ଷରୁ ଲକ୍ଷ୍ୟ ରଖାଯାଇଛି। ରାଜ୍ୟରେ ଗ୍ରୀଷ୍ମ ଛୁଟି ପରେ ଆସନ୍ତା 18 ତାରିଖ ଦିନ ସ୍କୁଲ ଖୋଲିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି। ସେ କହିଛନ୍ତି, ରାଜ୍ୟରେ ମୌସୁମୀ ପ୍ରଭାବ ଆରମ୍ଭ ହୋଇଥିବାରୁ ପାଗ ଅପେକ୍ଷାକୃତ ଭାବେ ଥଣ୍ଡା ରହିଛି। ଆସନ୍ତା ଗୁରୁବାର ବେଳକୁ ଯଦି ଗ୍ରୀଷ୍ମ ପ୍ରଭାବ ହ୍ରାସ ପାଇନଥିବ, ପରିସ୍ଥିତିକୁ ଦୃଷ୍ଟିରେ ରଖି ସରକାର ପରବର୍ତ୍ତୀ ପଦକ୍ଷେପ ନେବେ ବୋଲି ମନ୍ତ୍ରୀ ଶ୍ରୀ ଗଣ୍ଡ କହିଛନ୍ତି।
2: ତ ପିଲାମାନଙ୍କର ସୁରକ୍ଷା ଦୃଷ୍ଟିରୁ ସେତେବେଳେ ଚିନ୍ତା କରାହବ, ବର୍ତ୍ତମାନ ସୁଦ୍ଧା କୌଣସି ହେଇନାହିଁ। ଆମେ ବର୍ତ୍ତମାନ ସୁଦ୍ଧା ଆମେ ସମସ୍ତେ ପ୍ରସ୍ତୁତ ଅଛୁ କି ଆସନ୍ତା 18 ତାରିଖ ବିଦ୍ୟାଳୟ ଗୁଡ଼ାକ ଖୋଲିବ, ଯେହେତୁ ପିଲାମାନଙ୍କର।
0: ରାଜ୍ୟ ସରକାର ସଫେଇ କର୍ମଚାରୀଙ୍କର ସୁରକ୍ଷା, ମର୍ଯ୍ୟାଦା ଏବଂ ସାମଗ୍ରିକ କଲ୍ୟାଣ ନିଶ୍ଚିତ କରିବା ପାଇଁ ବିଭିନ୍ନ ପଦକ୍ଷେପ ନେଉଛନ୍ତି ବୋଲି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ କୁହାଯାଇଛି। ଗରିମା ଯୋଜନାରେ ସଫେଇ କର୍ମଚାରୀଙ୍କ ସୁରକ୍ଷା ଏବଂ ସାମାଜିକ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାର ସଂକଳ୍ପବଦ୍ଧ ବୋଲି ବିଭାଗୀୟ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। ଏ ଶ୍ରେଣୀର କର୍ମଚାରୀମାନଙ୍କ ପାଇଁ କଲ୍ୟାଣକାରୀ ସେବା, ଅଭିଯୋଗ ନିରାକରଣ ଏବଂ ସୂଚନା ସହାୟତା ସହଜରେ ଉପଲବ୍ଧ କରିବା ନେଇ ଗରିମା ହେଲ୍ପଲାଇନ୍ ନମ୍ବର 1440 କାର୍ଯ୍ୟକ୍ଷମ ରହିଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଖରିଫ ଫସଲ ଋତୁ 2026 ପ୍ରସ୍ତୁତି ସମେତ ଦକ୍ଷିଣ ପଶ୍ଚିମ ମୌସୁମୀ ବର୍ଷାର ସ୍ଥିତି, ଆକଳନ ଏବଂ ଏଲ୍ନିନୋ ଜନିତ ସମ୍ଭାବ୍ୟ ପ୍ରଭାବର ମୁକାବିଲା ନେଇ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଆଜି ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଲ୍ନିନୋର ସମ୍ଭାବ୍ୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରାଥମିକ ପର୍ଯ୍ୟାୟରୁ ପ୍ରସ୍ତୁତି ଏବଂ ସମନ୍ୱିତ କାର୍ଯ୍ୟାନୁଷ୍ଠାନ ଉପରେ ଶ୍ରୀମତୀ ଗର୍ଗ ଗୁରୁତ୍ୱାରୋପ କରିଛନ୍ତି। ଏଲ୍ନିନୋ ହେଉଛି ମହାସାଗରୀୟ ଜଳର ତାପମାତ୍ରା ବୃଦ୍ଧି ଯୋଗୁଁ ସୃଷ୍ଟ ଏକ ଜଳବାୟୁ

ଘଟଣା ଯାହା ବିଶ୍ୱସ୍ତରରେ ପାଣିପାଗ ଓ ବର୍ଷାର ପରିମାଣକୁ ପ୍ରଭାବିତ କରିଥାଏ ଏବଂ ଦେଶରେ ମୌସୁମୀ ବର୍ଷା ଉପରେ ମଧ୍ୟ ପ୍ରଭାବ ପକାଇଥାଏ। ପାଣିପାଗ ବିଭାଗର ପ୍ରାକ୍ ଆକଳନ ଅନୁସାରେ ଚଳିତ ବର୍ଷ ଏଲ୍ନିନୋ ପ୍ରଭାବରେ ଦେଶରେ ସ୍ୱାଭାବିକଠାରୁ କିଛି ପରିମାଣର କମ୍ ବର୍ଷା ହେବ। ଏଲ୍ନିନୋ ପ୍ରଭାବରେ ରାଜ୍ୟରେ ସ୍ୱଳ୍ପ ବର୍ଷାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିବାକୁ ମୁଖ୍ୟ ଶାସନ ସଚିବ ବିଭିନ୍ନ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ରର ତଥ୍ୟ ଅନୁସାରେ 1994 ଏଲ୍ନିନୋ ବର୍ଷରେ ରାଜ୍ୟରେ ସ୍ୱାଭାବିକଠାରୁ 32% ଅଧିକ ବର୍ଷା ହୋଇଥିଲା। ଓଡ଼ିଶାରେ ବର୍ଷା ଋତୁରେ ସ୍ୱାଭାବିକ ବର୍ଷାର ପରିମାଣ 1150 ମିଲିମିଟର ରହିଥାଏ। ବରିଷ୍ଠ ନାଗରିକଙ୍କ ବିରୋଧରେ ନିର୍ଯାତନା ଏବଂ ଅବହେଳାକୁ ପ୍ରତିହତ କରିବା ଲକ୍ଷ୍ୟ ନେଇ ଆଜି ବିଶ୍ୱ ବରିଷ୍ଠ ନାଗରିକ ନିର୍ଯାତନା ନିରୋଧ ସଚେତନତା ଦିବସ ପାଳନ କରାଯାଉଛି। ସମାଜରେ କ୍ରମବର୍ଦ୍ଧିଷ୍ଣୁ ବରିଷ୍ଠମାନେ ନିଃସଙ୍ଗ ଉପେକ୍ଷିତ ଓ ନିର୍ଯାତିତ ହେଉଥିବା ପରିପ୍ରେକ୍ଷୀରେ ଲୋକମାନଙ୍କୁ ସଚେତନ କରାଇବା ଏହି ଦିବସ ପାଳନର ଲକ୍ଷ୍ୟ। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି ସମସ୍ୟାର ସରଳ ସ୍ୱୀକୃତିକୁ ଅତିକ୍ରମ କରିବା ଏବଂ କାର୍ଯ୍ୟକ୍ଷମ ପଦ୍ଧତିଗତ ସମାଧାନ ପାଇଁ ଗୁରୁତ୍ୱ ପ୍ରଦାନ କରିବା। ବରିଷ୍ଠମାନଙ୍କୁ ଶାରୀରିକ ମାନସିକ ଭାବନାତ୍ମକ ଓ ମନସ୍ତାତ୍ତ୍ୱିକ କ୍ଷେତ୍ରରେ ଦିଆଯାଉଥିବା ନିର୍ଯାତନାକୁ ପ୍ରତିହତ କରି ସେମାନଙ୍କର ପରିବାର ଜ୍ଞାତି କୁଟୁମ୍ବ ଓ ସାମାଜିକ ମୂଲ୍ୟବୋଧରେ ବଞ୍ଚିବା ପାଇଁ ସରକାରୀ ଏବଂ ବେସରକାରୀ ସ୍ତରରେ ପ୍ରୟାସ କରାଯାଉଛି। ମାଲକାନଗିରି ଜିଲ୍ଲାର ପଡ଼ିଆ ଥାନା ଅନ୍ତର୍ଗତ ସିଲାକୋଟା ପେରୁଆଇ ଓ କେସ୍କାଗୁଡ଼ା ଗ୍ରାମ ଜଙ୍ଗଲରୁ ମାଓବାଦୀଙ୍କ ବିପୁଳ ଅସ୍ତ୍ର ଓ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି। ସ୍ଥାନୀୟ ପୁଲିସ୍ ପକ୍ଷରୁ ମାଟିରେ ପୋତା ଯାଇଥିବା 3 ଷ୍ଟେନ୍ କାର୍ବାଇନ୍, ଗୋଟିଏ ପିସ୍ତଲ, 3 ଟିଫିନ୍ ବୋମା, 53 ଗୁଳି ସମେତ ମୋଟ 29 ପ୍ରକାରର ବିଭିନ୍ନ ସାମଗ୍ରୀ ଉଦ୍ଧାର କରାଯାଇଛି। ମାଲକାନଗିରି ଆରକ୍ଷୀ ଅଧୀକ୍ଷକ ବିନୋଦ ପାଟିଲ ଏହାକୁ ପୁଲିସ୍ର ଏକ ବଡ଼ ସଫଳତା ବୋଲି କହିଛନ୍ତି। ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ଅତ୍ୟାବଶ୍ୟକ ସେବାଗୁଡ଼ିକୁ ନିରବଚ୍ଛିନ୍ନ ଭାବେ ଯୋଗାଇ ଦେବା ନେଇ ଗୁରୁତ୍ୱ ଦିଆଯାଇଛି। ସୂଚନା ଅନୁସାରେ ସ୍ୱାସ୍ଥ୍ୟସେବା, ଆମ୍ବୁଲାନ୍ସ, ଅଗ୍ନିଶମ, ପେଟ୍ରୋଲ, ଡିଜେଲ ଅଭାବରୁ ଯେପରି କୌଣସି ଅସୁବିଧା ନ ହୁଏ ସେଥିପ୍ରତି ଦୃଷ୍ଟି ଦେବା ପାଇଁ ବିଭିନ୍ନ ସେବା ବିଭାଗର ଅଧିକାରୀମାନଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ସିଦ୍ଧି ଓ ସାଧନାର ପୀଠ ମାଳିସାହିଠାରେ ରାଜ୍ୟସ୍ତରୀୟ ଭଞ୍ଜ ଜୟନ୍ତୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଉତ୍ସବରେ ବିଭିନ୍ନ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯିବା ସହ ଓଡ଼ିଶୀ ନୃତ୍ୟ ଓ ସଙ୍ଗୀତ ପରିବେଷଣ କରାଯାଇଥିଲା। ବୌଦ୍ଧ ଜିଲ୍ଲା ପାଇଁ ଆବଶ୍ୟକ ବାର୍ଷିକ 6000 ୟୁନିଟ୍ ରକ୍ତ ସଂଗ୍ରହ ଲାଗି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଯୋଜନା ପ୍ରସ୍ତୁତ କରାଯାଇଛି। ବିଶ୍ୱ ରକ୍ତଦାତା ଦିବସ ପାଳନ ଅବସରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ତାଲିମ କେନ୍ଦ୍ରରେ ଅନୁଷ୍ଠିତ ଆଲୋଚନାଚକ୍ରରେ ଜିଲ୍ଲାରେ 100 ରକ୍ତଦାନ ଶିବିର ଆୟୋଜନ କରାଯିବାକୁ ପ୍ରସ୍ତାବ ଗ୍ରହଣ କରାଯାଇଛି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ବାଲେଶ୍ୱର, ମୟୂରଭଞ୍ଜ, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାକୁ ସ୍ପର୍ଶ କରିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ପାଗ ଅନୁକୂଳ ରହିଥିବାରୁ ଆଜି ରାଜ୍ୟର ଆଉ କେତେକ ଅଞ୍ଚଳକୁ ମୌସୁମୀ ଛୁଇଁଛି। ଆସନ୍ତା 4-5 ଦିନ ମଧ୍ୟରେ ଅନ୍ୟ ଜିଲ୍ଲାଗୁଡ଼ିକୁ ମୌସୁମୀ ବାୟୁ ଅଗ୍ରସର ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ଅନ୍ୟପକ୍ଷରେ ଚଳିତ ସପ୍ତାହ ଶେଷ ପର୍ଯ୍ୟନ୍ତ କାଳବୈଶାଖୀର ପ୍ରଭାବ ରହିବ। ବାଲେଶ୍ୱର, ରାୟଗଡ଼ା, କେନ୍ଦୁଝର, ମୟୂରଭଞ୍ଜ, କୋରାପୁଟ, ଗଜପତି ଜିଲ୍ଲାରେ ଆଜି ବିଜୁଳି ଘଡ଼ଘଡ଼ି ସହିତ ବର୍ଷାର ସମ୍ଭାବନା ରହିଛି। ସୋମନାଥ ମନ୍ଦିର ଆକ୍ରମଣର 1000 ବର୍ଷ ଏବଂ ଏହାର ପୁନଃ ପ୍ରତିଷ୍ଠାର 75 ବର୍ଷ ଅପୂର୍ବ ସଂଯୋଗ ବୋଲି କହିଲେ ମୁଖ୍ୟମନ୍ତ୍ରୀ। 1100ରୁ ଉର୍ଦ୍ଧ୍ୱ ଶ୍ରଦ୍ଧାଳୁଙ୍କ ଜ୍ୟୋତିର୍ଲିଙ୍ଗ ଦର୍ଶନ ରେଳଯାତ୍ରାର କଲେ ଶୁଭାରମ୍ଭ। ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ପୂର୍ବରୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ଠାରେ ଆଜିଠାରୁ ଆରମ୍ଭ ହେଲା ସପ୍ତାହେ ବ୍ୟାପୀ ଯୋଗ ମହୋତ୍ସବ। ଆସନ୍ତା ଗୁରୁବାରଠାରୁ ରାଜ୍ୟର ସମସ୍ତ ବିଦ୍ୟାଳୟ ଖୋଲିବା ନେଇ ଗଣଶିକ୍ଷା ମନ୍ତ୍ରୀଙ୍କ ସୂଚନା ଏବଂ ଆଗାମୀ ଖରିଫ ଋତୁ ଫସଲ ପାଇଁ ପ୍ରସ୍ତୁତି, ମୌସୁମୀ ବର୍ଷା ଏବଂ ଏଲ୍ନିନୋ ପ୍ରଭାବର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।

0: ଦଶରେ ନୋଟରେ କାହିଁକି ଖେଳୁଛୁ?
1: ବ୍ରୁ, ଏଇଟା ଫଟା ଅଛି।
0: ଶୁଣେ, ଫଟା ଚିରା କିମ୍ବା ପୁରୁଣା ନୋଟ କୁ
2: ବ୍ୟାଙ୍କ ଶାଖାରେ ଏକ୍ସଚେଞ୍ଜ କରିପାରିବା।
1: ବାଃ, ନୂଆ ନୋଟ ମିଳିବ?
0: ହଁ, ଯେଉଁଥିରେ ତୁ ଆମକୁ ପିଜ୍ଜା ପାର୍ଟି ଦେବୁ।
3: ଆର୍‌ବିଆଇ କହେ, ସ୍ମାର୍ଟ ବନ, କୁଲ ରୁହ।
4: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେତ୍ରରୁ।

ଦିନ ତାଙ୍କର ବିଶ୍ରାମ ଆବଶ୍ୟକ ହୋଇଥାଏ। ସାଧାରଣ ନାରୀଟିଏ ତୃତୀୟ ଦିନ ପରେ ଚତୁର୍ଥ ଦିନରେ ଶୁଦ୍ଧ ସ୍ନାନ କରି ପ୍ରଜନନକ୍ଷମ ହେବା ଭଳି ପୃଥିବୀ ମାତା ଚତୁର୍ଥ ଦିନରେ ଶୁଦ୍ଧ ସ୍ନାନ କରିବା ପରେ ସୁଜଳା ସୁଫଳା ଶସ୍ୟ ଶ୍ୟାମଳା ହୋଇ ଅଧିକ ଉତ୍ପାଦନକ୍ଷମ ହୋଇଥାନ୍ତି ବୋଲି ଓଡ଼ିଆର ଜନମାନସରେ କେଉଁ ଆବାହମାନ କାଳରୁ ବିଶ୍ୱାସ ରହିଛି। ପୃଥିବୀ ମାତାଙ୍କୁ ସମ୍ମାନ ଦେଇ ପ୍ରତ୍ୟେକ ଓଡ଼ିଆ ଏହି ପର୍ବକୁ ଖୁବ୍ ନିଷ୍ଠାର ସହ ପାଳନ କରିଥାନ୍ତି। ସେଥିପାଇଁ ଏହି ତିନି ଦିନ ଧରି କୌଣସି କୃଷି କାର୍ଯ୍ୟ ମଧ୍ୟ ହୁଏ ନାହିଁ। ରଜ ପର୍ବ ତିନି ଦିନ ଧରି ପାଳନ କରାଯାଇଥାଏ। ରଜ ସଂକ୍ରାନ୍ତି ଅର୍ଥାତ୍ ସୌର ମାସର ଦ୍ୱିତୀୟ ଦିନରେ ମିଥୁନ ମାସର ଆରମ୍ଭ ଓ ଏହାପରେ ବର୍ଷା ଋତୁ ଆରମ୍ଭ ହୁଏ। ରଜ ସଂକ୍ରାନ୍ତିର ପୂର୍ବଦିନ ପହିଲି ରଜ, ଦ୍ୱିତୀୟ ଦିନ ହେଉଛି ରଜ ସଂକ୍ରାନ୍ତି, ତୃତୀୟ ଦିନ ହେଉଛି ଭୂମି ଦହନ, ଚତୁର୍ଥ ତଥା ଅନ୍ତିମ ଦିବସ ହେଉଛି ବସୁମତୀ ସ୍ନାନ। ରଜ ପର୍ବର ମୁଖ୍ୟ ଆକର୍ଷଣ ହେଉଛି ରଜଦୋଳି। ଗାଁ ଗହଳିରେ କତା ଦଉଡ଼ିର ଦୋଳି, ବାଉଁଶ ଦୋଳି, ପଟା ଦୋଳି ତିଆରି ହୋଇଥାଏ। ରଜରେ ପିଲାଠୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ଦୋଳି ଖେଳିବାକୁ ପସନ୍ଦ କରନ୍ତି। ରଜ ପର୍ବର ଆଉ ଏକ ମୁଖ୍ୟ ଆକର୍ଷଣ ହେଉଛି ପୋଡ଼ପିଠା। ଗାଁରୁ ସହର ପର୍ଯ୍ୟନ୍ତ ସମସ୍ତେ ଏହି ପୋଡ଼ପିଠାକୁ ଖୁବ୍ ପସନ୍ଦ କରନ୍ତି, ଏଣୁ ଏହା ଘରେ ତିଆରି ହୋଇଥାଏ। ରଜ ପର୍ବର ତୃତୀୟ ଆକର୍ଷଣ ହେଉଛି ରଜପାନ। ଏହି ସମୟରେ ବିଭିନ୍ନ ପ୍ରକାରର ମିଠା ମସଲା ଯୁକ୍ତ ବିଭିନ୍ନ ଆକୃତିର ପାନ ଖାଇବାକୁ ମିଳିଥାଏ। ରଜ ପର୍ବ ଚାଷ ବା କୃଷି କାର୍ଯ୍ୟର ଅୟମ ଆରମ୍ଭକୁ ସୂଚାଇଥାଏ। ପୁରୁଣା ସମୟରେ ଗାଁ ଗହଳିରେ ଏହି ରଜ ଉତ୍ସବ ଖୁବ୍ ସୁନ୍ଦର ଭାବରେ ପାଳିତ ହେଉଥିଲା। ରଜ ସଂକ୍ରାନ୍ତିର ଚାରିଦିନ ପୂର୍ବରୁ ବିରି ଚାଉଳ ଢିଙ୍କିରେ କୁଟା ହୋଇ ରହୁଥିଲା, ଶିଳରେ ହଳଦୀ ବଟା ହୋଇ ରହୁଥିଲା, କୁଆଁରୀ ଝିଅ ନୂଆ ବୋହୂମାନଙ୍କ ପାଇଁ ସ୍ୱତନ୍ତ୍ର କୋଠଘର ସଜା ହେଉଥିଲା। ପ୍ରଥମ ରଜର ପୂର୍ବଦିନକୁ ସଜବାଜ କୁହାଯାଏ। ଗାଁ ଗାଁରେ କୋଠଘର ସଜା ହୋଇଥାଏ। ରଜ ତିନି ଦିନ ଯାକ କୁଆଁରୀମାନେ ଏହି କୋଠଘରେ ଏକତ୍ରିତ ହୁଅନ୍ତି। ବଡ଼ି ଭୋରରୁ ନଦୀ ପୋଖରୀରେ ତେଲ ହଳଦୀ ଲଗାଇ ଗାଧୁଆ ପାଧୁଆ ସାରି କୋଠଘରେ ବସି ସଜବାଜ ହୁଅନ୍ତି। ବଡ଼ମାନେ ନିଜ ନିଜ ଭିତରେ ସଜ ହେବାବେଳେ ସାନମାନଙ୍କୁ ଚନ୍ଦନ ଟିପା, ଅଳତା, ନକ୍ପାଲିସ୍ ଲଗାଇ ସଜବାଜ କରିଦେଇଥାନ୍ତି। ପ୍ରତି ଘରୁ ପୋଡ଼ପିଠା, ମିଠା, ଫଳମୂଳ ଆସି ଏକତ୍ରିତ ହୋଇଥାଏ ସେଇ କୋଠଘରେ। ଅଭିଆଡ଼ି ଝିଅମାନେ ପିଠାପଣା ଖାଇ ନୂଆ ପୋଷାକ ପିନ୍ଧି ରଜଦୋଳି ଖେଳନ୍ତି। ରଜ ତିନି ଦିନ ଝିଅମାନଙ୍କୁ ଖାଲି ପାଦରେ ଚାଲିବା ମନା। ସେମାନେ ଗୁଆ ଖୋଳପା, କଦଳୀ ପାଟୁଙ୍ଗା କିମ୍ବା ଚପଲ ପିନ୍ଧି ଚଳପ୍ରଚଳ ହୁଅନ୍ତି। ରଜପର୍ବ ସହିତ ରଜଦୋଳି ଗୀତ ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ଦୋଳି ଖେଳିବା ବେଳେ ଏହି ଗୀତ ସବୁ ମନକୁ ମନ ତିଆରି କରିଥାନ୍ତି କୁମାରୀମାନେ। ଏହା ଯେତିକି ଶ୍ରୁତିମଧୁର ସେତିକି ସାରଗର୍ଭକ ମଧ୍ୟ। ଦୈନନ୍ଦିନ ଜୀବନର କଥା ଥାଏ ଏହି ଗୀତରେ। ରଜରେ ପାନଖିଆ ଏକ ପୁରୁଣା ଓଡ଼ିଆ ପରମ୍ପରା। ଭୋଜନ ଶେଷରେ ତାମ୍ବୁଳ ସେବନ ଏକ ପ୍ରାଣମୟ ବ୍ୟବସ୍ଥା। ଓଡ଼ିଆଙ୍କ ଠାକୁର ବଡ଼ ଠାକୁର ଶ୍ରୀ ଜଗନ୍ନାଥ ମହାପ୍ରଭୁ ପ୍ରତିଦିନ ଭୋଜନ ପରେ ପାନ ଖାଇ ନିଦ୍ରା ଯାଆନ୍ତି। ଆୟୁର୍ବେଦ ଶାସ୍ତ୍ର ଅନୁସାରେ ପାନ ଜୀର୍ଣ୍ଣକାରକ ଏବଂ କୃମିନାଶକ। ପାନରେ ଦିଆଯାଉଥିବା ଚୂର୍ଣ୍ଣ ଲୌହଶକ୍ତିପୂର୍ଣ୍ଣ ଏବଂ ଖଇର ଦାନ୍ତକୁ ବେଶ ମଜବୁତ କରିଥାଏ। ସାଧାରଣ ଦିନ ପାନଠାରୁ ରଜପାନର ସ୍ୱାଦ ସ୍ୱତନ୍ତ୍ର। ବସୁମତୀ ସ୍ନାନ ହେଉଛି ରଜର ଅନ୍ତିମ ଦିବସ। ମାସିକ ଧର୍ମର ବିଧି ଅନୁଯାୟୀ ଧରଣୀ ମାତା ତିନି ଦିନ ବିଶ୍ରାମ ପରେ ସ୍ନାନ କରି ଶୁଦ୍ଧ ପବିତ୍ର ହୋଇ ସୃଜନ କ୍ଷମତାଶୀଳା ଅର୍ଥାତ୍ ଶସ୍ୟବୀଜ ଧାରଣକାରିଣୀ ହୋଇଥାନ୍ତି। ସେଥିପାଇଁ ବସୁମତୀ ସ୍ନାନ ଦିନ ନିଶ୍ଚୟ ଟିକିଏ ବର୍ଷା ହୋଇଥାଏ ବୋଲି ସାଧାରଣରେ ବିଶ୍ୱାସ ରହିଛି।

0: ଆଜିର ପ୍ରସଙ୍ଗରେ ଶୁଣିଲେ ଓଡ଼ିଶାର ରଜ ଆଲି ନାରାୟଣ ଦାସ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ, ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଶୁଣନ୍ତୁ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ। ଏହି ସୂଚନା ପରେ

0: ଆକାଶବାଣୀର ବିକଳ୍ପ ନାହିଁ, ଆକାଶବାଣୀ ହିଁ ଶ୍ରେଷ୍ଠ ମାଧ୍ୟମ ସମସ୍ତଙ୍କ ସହ ସମ୍ପର୍କ ଯୋଡ଼ିବା ପାଇଁ।
1: ଯୁଗ ସହ ତାଳ ଦେଇ

આકાશવાણી. ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, ଭାରତ ୟୁରୋପୀୟ ସଂଘ ମୁକ୍ତ ବାଣିଜ୍ୟ ଚୁକ୍ତି ନାମର ଶୀଘ୍ର କାର୍ଯ୍ୟାନ୍ୱୟନ ନେଇ ଉଭୟ ଭାରତ ସ୍ଲୋଭାକିଆ ମିଳିତ ଭାବେ କାର୍ଯ୍ୟ କରିବା ନେଇ ଆଶା ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ. ଦୁଇ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ 11 ଚୁକ୍ତି ସ୍ୱାକ୍ଷରିତ. ଦେଶରେ ପ୍ରଥମ ଥର ପାଇଁ କାର୍ଯ୍ୟକାରୀ ହେଲା ପବନ ଟର୍ବାଇନ୍ ଯୋଗାଣ ଶୃଙ୍ଖଳ ପରିଚାଳନା ପୋର୍ଟାଲ୍. ଆନନ୍ଦ ଉଲ୍ଲାସର ସହ ଆଜି ପାଳନ କରାଯାଉଛି ରଜ ସଂକ୍ରାନ୍ତି, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ. ରୁଷର ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ମାଡ଼ରେ ୟୁକ୍ରେନ୍ରେ 11 ଜଣଙ୍କର ମୃତ୍ୟୁ. ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଆଜି ସ୍ପେନ୍ ଓ କାବୋଭର୍ଦ୍ଦେ ମଧ୍ୟରେ ହେବ ମୁକାବିଲା.

0: ଭାରତ ୟୁରୋପୀୟ ସଂଘ ମୁକ୍ତ ବାଣିଜ୍ୟ ଚୁକ୍ତିନାମାର ଅଗ୍ରଗତି ସମ୍ପର୍କରେ ସ୍ଲୋଭାକିଆର ସମର୍ଥନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ସ୍ଲୋଭାକିଆ ପ୍ରତିପକ୍ଷ ରବର୍ଟ ଫିକୋଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିଛନ୍ତି। ଶ୍ରୀ ମୋଦି କହିଛନ୍ତି ଏହି ଚୁକ୍ତିର ଶୀଘ୍ର କାର୍ଯ୍ୟାନ୍ୱୟନ ପାଇଁ ଉଭୟ ଦେଶ ମିଳିତ ଭାବେ କାର୍ଯ୍ୟ କରିବେ। ବ୍ରାଟିସ୍ଲାଭାଠାରେ ଆଜି ଏକ ମିଳିତ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରି ଶ୍ରୀ ମୋଦି କହିଛନ୍ତି ୟୁରୋପୀୟ ସଂଘ ସହ ଏହି ଚୁକ୍ତିନାମା ଭାରତ ଏବଂ ସ୍ଲୋଭାକିଆ ମଧ୍ୟରେ ଦ୍ୱିପାକ୍ଷିକ ଅର୍ଥନୈତିକ ସମ୍ପର୍କର ନୂତନ ମାର୍ଗ ଉନ୍ମୋଚନ କରିବ। ପ୍ରଯୁକ୍ତି ବିଦ୍ୟାର ବ୍ୟାପକତା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଦୁଇ ଦେଶ ମଧ୍ୟରେ ଭବିଷ୍ୟତର ସହଭାଗିତାର ଏହା ଏକ ପ୍ରମୁଖ ମାଧ୍ୟମ ପାଲଟିବ। ଉଭୟ ଦେଶ ମଧ୍ୟରେ ହୋଇଥିବା ଡିଜିଟାଲ୍ ପ୍ରଯୁକ୍ତି ବିଦ୍ୟା ଆଧାରିତ ବୁଝାମଣାପତ୍ର ଏ କ୍ଷେତ୍ରରେ ସାର୍ବଜନୀନ ଭିତ୍ତିଭୂମି ଏବଂ ନବସୃଜନ ନେତୃତ୍ୱାଧୀନ ସହଯୋଗକୁ ଅଧିକ ଗତିଶୀଳ କରିବ ବୋଲି ଶ୍ରୀ ମୋଦି ଆଶାବ୍ୟକ୍ତ କରିଛନ୍ତି। ପ୍ରତିରକ୍ଷା ସହଯୋଗ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଉଭୟ ଦେଶ ମଧ୍ୟରେ ବୃଦ୍ଧି ପାଉଥିବା ପାରସ୍ପରିକ ବିଶ୍ୱାସ ଏବଂ ରଣନୈତିକ ସହଭାଗିତାକୁ ଏହା ପ୍ରତିଫଳିତ କରୁଛି।
1: रक्षा सहयोग हमारे गहरे आपसी विश्वास और स्ट्रेटेजिक कन्वर्जेंस का प्रमाण है। मुझे खुशी है कि इस महत्वपूर्ण क्षेत्र में आज हमने लेटर ऑफ इंटेंट साइन किया। इससे ज्वाइंट डेवलपमेंट, ज्वाइंट प्रोडक्शन और डिफेंस इंडस्ट्रीज के बीच सहयोग को नई गति मिलेगी।
0: ଶ୍ରୀ ମୋଦି କହିଛନ୍ତି ଉଭୟ ଦେଶ ଆନ୍ତର୍ଜାତିକ ସ୍ତରରେ ଘନିଷ୍ଠ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରୁଛନ୍ତି। ସମସ୍ତ ପ୍ରକାର ବିବାଦ ଏବଂ ସଂଘର୍ଷକୁ ଶାନ୍ତିପୂର୍ଣ୍ଣ ଭାବେ ସମାଧାନ କରିବା ଉପରେ ଶ୍ରୀ ମୋଦି ଗୁରୁତ୍ୱ ପ୍ରଦାନ କରିଛନ୍ତି। ସ୍ଲୋଭାକିଆ ବିଶ୍ୱବିଦ୍ୟାଳୟରେ କୃତ୍ରିମ ବୁଦ୍ଧିମତା ଆଧାରିତ ଏକ ଭାରତ ଚେୟାର ପ୍ରତିଷ୍ଠା ସମ୍ପର୍କରେ ଉଲ୍ଲେଖ କରି ଶ୍ରୀ ମୋଦି କହିଛନ୍ତି ନବସୃଜନ ସହିତ ବିଶ୍ୱାସ, ଦାୟିତ୍ୱ ଏବଂ ମାନବିକ ମର୍ଯ୍ୟାଦା ଉପରେ ଏଆଇର ଭବିଷ୍ୟତ ନିର୍ଭର କରିବ। ପ୍ରବାସୀ ଭାରତୀୟ ସ୍ଲୋଭାକିଆର ଅର୍ଥନୀତି ଏବଂ ସାମାଜିକ କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ କରୁଛନ୍ତି ବୋଲି ଶ୍ରୀ ମୋଦି କହିଛନ୍ତି। ଏହି ଗସ୍ତକୁ ଐତିହାସିକ ଭାବେ ବର୍ଣ୍ଣନା କରି ଶ୍ରୀ ମୋଦି କହିଛନ୍ତି ସ୍ଲୋଭାକିଆକୁ ଏହା କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଗସ୍ତ। ଦ୍ୱିପାକ୍ଷିକ ସମ୍ପର୍କ ଏବଂ ବ୍ୟାପକ ସହଭାଗିତାକୁ ଉନ୍ନତ କରିବା ପାଇଁ ଉଭୟ ଦେଶ ସହମତ ହୋଇଥିବା ଶ୍ରୀ ମୋଦି ସୂଚନା ଦେଇଛନ୍ତି। ଭାରତ ଓ ସ୍ଲୋଭାକିଆ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗକୁ ବୃଦ୍ଧି କରିବା ଲକ୍ଷ୍ୟ ନେଇ 11ଟି ଚୁକ୍ତି ସ୍ୱାକ୍ଷରିତ ହୋଇଛି। ଡିଜିଟାଲ୍ ପ୍ରଯୁକ୍ତିବିଦ୍ୟା, ପ୍ରତିରକ୍ଷା, ଲୋକସମ୍ପର୍କ, ଉଚ୍ଚଶିକ୍ଷା, କ୍ୱାଣ୍ଟମ୍ ଯୋଗାଯୋଗ, ପ୍ରବାସୀ ଶ୍ରମ କ୍ଷେତ୍ର ଆଦି ଏଥିରେ ଅନ୍ତର୍ଭୁକ୍ତ। ଦେଶର ନବୀକରଣୀୟ ଶକ୍ତି କ୍ଷେତ୍ରକୁ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ଆଜି ପ୍ରଥମ ପବନ ଟର୍ବାଇନ୍ ଯୋଗାଣ ଶୃଙ୍ଖଳ ପରିଚାଳନା ପୋର୍ଟାଲ୍ କାର୍ଯ୍ୟକାରୀ ହୋଇଛି। ଗୋଆରେ ଆୟୋଜିତ ବିଶ୍ୱ ପବନ ଦିବସ 2026 ଜାତୀୟ ସମ୍ମିଳନୀରେ ଯୋଗଦେଇ ନୂତନ ନବୀକରଣୀୟ ଶକ୍ତି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଏହାର ଶୁଭାରମ୍ଭ କରିଛନ୍ତି। ନୂତନ ନବୀକରଣୀୟ ଶକ୍ତି ମନ୍ତ୍ରଣାଳୟ ଏବଂ ଭାରତୀୟ ପବନ ଟର୍ବାଇନ୍ ନିର୍ମାତା ସଂଘ ମିଳିତ ଭାବେ ଏହି ପୋର୍ଟାଲ୍କୁ ବିକଶିତ କରିଛନ୍ତି। ପବନ ଶକ୍ତି ଯୋଗାଣ ଶୃଙ୍ଖଳକୁ ଏହା ଅଧିକ ସୁଗମ ତଥା ସୁବ୍ୟବସ୍ଥିତ କରିବ ବୋଲି ଆଶା କରାଯାଉଛି। ଏ କ୍ଷେତ୍ରରେ ଘରୋଇ ଅଂଶୀଦାରଙ୍କ ସାମିଲ ହେବା ଅଧିକ ସହଜ ହେବା ସହ ଡାଟା ସୁରକ୍ଷା କ୍ଷେତ୍ର ବୃଦ୍ଧି ପାଇବ। ପବନ ଶକ୍ତି କ୍ଷେତ୍ରରେ ଦେଶର ଅଭିବୃଦ୍ଧି ଉପରେ ଆଲୋକପାତ କରି ମନ୍ତ୍ରୀ ଶ୍ରୀ ଯୋଶୀ କହିଛନ୍ତି ଗତ ଆର୍ଥିକ ବର୍ଷରେ ଦେଶର ପବନ ଶକ୍ତି କ୍ଷମତା ରେକର୍ଡ ପରିମାଣ 6.1 GW ବୃଦ୍ଧି ପାଇଛି। ବର୍ଷକ ମଧ୍ୟରେ ଏହି କ୍ଷେତ୍ରରେ 46% ଅଭିବୃଦ୍ଧି ଘଟି ମୋଟ 56.1 GW ଅତିକ୍ରମ କରିଛି। ଏହି ସଫଳତା ସହିତ ଭାରତ ବିଶ୍ୱର ଚତୁର୍ଥ ବୃହତ୍ତମ ପବନ ଶକ୍ତି କ୍ଷେତ୍ର ଭାବେ ନିଜର ସ୍ଥିତିକୁ ସୁଦୃଢ଼ କରିପାରିଛି। ଏହି ଆର୍ଥିକ ବର୍ଷ ମଧ୍ୟରେ ଦେଶର ପବନ ଟର୍ବାଇନ୍ ଏବଂ ଏହା ସହିତ ଜଡ଼ିତ ସାମଗ୍ରୀଗୁଡ଼ିକର ରପ୍ତାନୀ 12,000 କୋଟି ଟଙ୍କା ଅତିକ୍ରମ କରିଛି। ବିଶ୍ୱ ନବୀକରଣୀୟ ଶକ୍ତି କ୍ଷେତ୍ରରେ ଭାରତର ବର୍ଦ୍ଧିତ ଚାହିଦାକୁ ଏହା ପ୍ରତିଫଳିତ କରୁଛି। ସମାରୋହରେ ଯୋଗଦେଇ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ଶ୍ରୀପଦ ନାୟକ ସ୍ୱଚ୍ଛ ଶକ୍ତି ପ୍ରଯୁକ୍ତିବିଦ୍ୟାର ଗ୍ରହଣୀୟତା ମାଧ୍ୟମରେ ଶୂନ୍ୟ ଅଙ୍ଗାରକାମ୍ଳ ନିର୍ଗମନ ଲକ୍ଷ୍ୟ ହାସଲ କରିବା ନେଇ ଭାରତର ଅଙ୍ଗୀକାରବଦ୍ଧତା ଉପରେ ଆଲୋକପାତ କରିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ତିନିଦିନିଆ ରଜ ମହୋତ୍ସବର ଦ୍ୱିତୀୟ ଦିନକୁ ଆଜି ରଜ ସଂକ୍ରାନ୍ତି ଭାବେ ପାଳନ କରାଯାଉଛି। ଏହି ଅବସରରେ ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଛି। ସାମାଜିକ ଅନୁଷ୍ଠାନଗୁଡ଼ିକ ପକ୍ଷରୁ ପିଲାମାନଙ୍କ ମଧ୍ୟରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରଜ ପର୍ବ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି ଏହି ପର୍ବ ଆନନ୍ଦ ଏବଂ ସୌହାର୍ଦ୍ଦର ବନ୍ଧନକୁ ଅଧିକ ସୁଦୃଢ଼ କରିଥାଏ। ଶ୍ରୀ ମୋଦି ସମସ୍ତଙ୍କ ଉତ୍ତମ ସ୍ୱାସ୍ଥ୍ୟ ଏବଂ ମଙ୍ଗଳ କାମନା କରିଛନ୍ତି। ଧରିତ୍ରୀ ଓ ପ୍ରକୃତିର ବନ୍ଦନାର ଏହି ମହାନ ପର୍ବ ସମସ୍ତଙ୍କ ଜୀବନକୁ ସୁଖ, ଶାନ୍ତି ଏବଂ ପ୍ରଗତିରେ ଆଲୋକିତ କରୁ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍ତି। ଆସନ୍ତାକାଲି ଭୂମିଦହନ ପାଳନ କରାଯିବ। ରୁଷ ଗତକାଲି ରାତିରେ କିଭ୍ ଏବଂ ଖାର୍ଖିଭ୍ ସହର ଉପରେ ଡ୍ରୋନ୍ ଓ କ୍ଷେପଣାସ୍ତ୍ର ମାଡ଼ କରିଛି ବୋଲି

0: ୟୁକ୍ରେନ୍ ରାଷ୍ଟ୍ରପତି ଭୋଲଦିମିର ଜେଲେନିସ୍କି କହିଛନ୍ତି ବହୁ ପରିମାଣରେ ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ମାଡ଼ ଯୋଗୁଁ 11 ଜଣଙ୍କର ମୃତ୍ୟୁ ହେବା ସହ ଏକ ଧାର୍ମିକ ସ୍ଥଳୀରେ ନିଆଁ ଲାଗିଯାଇଥିବା ସେ କହିଛନ୍ତି। ଶ୍ରୀ ଜେଲେନିସ୍କି ଏବଂ ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ ପୃଥକ୍ ପୃଥକ୍ ଭାବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଟେଲିଫୋନ୍ ଯୋଗେ ଆଲୋଚନା କରିଥିବା ସୂଚନା ମିଳିଛି। ତେବେ ଏହି ଆଲୋଚନା ପରେ ରୁଷ ୟୁକ୍ରେନ୍ର ଏହି ଦୁଇଟି ସହର ଉପରେ ଆକ୍ରମଣ କରିଛି। ଫ୍ରାନ୍ସରେ ଆୟୋଜିତ ହେଉଥିବା G7 ଶିଖର ସମ୍ମିଳନୀରେ ୟୁକ୍ରେନ୍ ଯୁଦ୍ଧ ପ୍ରସଙ୍ଗ ସ୍ଥାନ ପାଇବାର ସମ୍ଭାବନା ରହିଛି। ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ନୂଆଦିଲ୍ଲୀଠାରେ ବିକଶିତ ଭାରତ ଯୁବ ସଂସଦ 2026 ଆୟୋଜନ କରାଯାଇଛି। ଲୋକସଭା ବାଚସ୍ପତି ଓମ୍ ବିର୍ଲା ଆସନ୍ତାକାଲି ଏହାର ଉଦ୍ଘାଟନ କରିବେ। ମନ୍ତ୍ରଣାଳୟ କହିଛି ଗଣତାନ୍ତ୍ରିକ ପ୍ରକ୍ରିୟା ସହିତ ଯୁବବର୍ଗଙ୍କୁ ସାମିଲ କରିବା ଏବଂ ସୁଶାସନ ନୀତି ନିୟମ ତଥା ସଂସଦୀୟ କାର୍ଯ୍ୟକାରିତା ବିଷୟରେ ସେମାନଙ୍କୁ ବ୍ୟବହାରିକ ସୂଚନା ପ୍ରଦାନ କରିବାରେ ଏହି ସମ୍ମିଳନୀ ଏକ ମଞ୍ଚ ପ୍ରଦାନ କରିବ। ଦେଶର ଯୁବବର୍ଗଙ୍କ ଦକ୍ଷତା ଚିନ୍ତାଧାରା ଏବଂ ଆକାଂକ୍ଷାକୁ ଏକ ଜାତୀୟ ଆଲୋଚନାରେ ପ୍ରତିଫଳନ କରିବା ଲକ୍ଷ୍ୟ ନେଇ ଏହି ସମ୍ମିଳନୀର ଆୟୋଜନ କରାଯାଇଛି ବୋଲି ମନ୍ତ୍ରଣାଳୟ କହିଛି। ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ କହିଛନ୍ତି ଗତ 12 ବର୍ଷ ମଧ୍ୟରେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ର ଦେଶର ବିକାଶ ଯାତ୍ରାର ଏକ ପ୍ରମୁଖ ସ୍ତମ୍ଭ ପାଲଟିଛି। ସ୍ୱଚ୍ଛ ଶାସନ, ନବସୃଜନ ଏବଂ ଜନକଲ୍ୟାଣର ଏହା ପ୍ରମୁଖ କ୍ଷେତ୍ର ହୋଇଛି। ନୂଆଦିଲ୍ଲୀରେ ଦେଶର ସେବାରେ 12 ବର୍ଷର ବିଜ୍ଞାନ ପ୍ରସଙ୍ଗ ଆଧାରିତ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରି ଡକ୍ଟର ସିଂହ କହିଛନ୍ତି ବିଜ୍ଞାନ ନେତୃତ୍ୱାଧୀନ ବିକାଶ ଉପରେ ସରକାର ଧ୍ୟାନ କେନ୍ଦ୍ରୀଭୂତ କରିଛନ୍ତି, ଫଳରେ ପ୍ରଯୁକ୍ତିବିଦ୍ୟାକୁ ପ୍ରମୁଖ ଜାତୀୟ ମିଶନ ଏବଂ କାର୍ଯ୍ୟକ୍ରମର ଏକ ଅବିଚ୍ଛେଦ୍ୟ ଅଂଶ ଭାବେ ଗ୍ରହଣ କରାଯାଇପାରିଛି। ଜୈବ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରର ଅଭିବୃଦ୍ଧି ଉପରେ ଆଲୋକପାତ କରି ମନ୍ତ୍ରୀ ଡକ୍ଟର ସିଂହ କହିଛନ୍ତି ଗତ 10 ଦଶନ୍ଧି ମଧ୍ୟରେ ଦେଶରେ ଜୈବ ଅର୍ଥନୀତିରେ ଉଲ୍ଲେଖନୀୟ ପ୍ରସାର ଘଟିଛି। ବିଜ୍ଞାନ ପ୍ରତିଷ୍ଠାନଗୁଡ଼ିକ ଇତିମଧ୍ୟରେ ଅନେକ ବିଶ୍ୱସ୍ତରୀୟ ସ୍ୱୀକୃତିପ୍ରାପ୍ତ ହୋଇଛନ୍ତି। ମହାକାଶ, ଭିତ୍ତିଭୂମି ଏବଂ ପରମାଣୁ କ୍ଷେତ୍ରରେ ସଂସ୍କାର ଘରୋଇ କ୍ଷେତ୍ରର ଅଂଶଗ୍ରହଣକୁ ଅଧିକ ବ୍ୟାପକ କରିବା ସହ ଦେଶର ବୈଜ୍ଞାନିକ ଇକୋସିଷ୍ଟମକୁ ମଜବୁତ କରିଛି ବୋଲି ଡକ୍ଟର ସିଂହ କହିଛନ୍ତି। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ପିକ୍ରେ ଆଜି ରାତି 9:30 ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ଯୋଗର ଉପକାରିତା ଶୀର୍ଷକ ଆଲୋଚନାର ପ୍ରଚାର କରାଯିବ। ଯୋଗ ବିଶେଷଜ୍ଞ ଅନିତା କୌଶିକ ଏବଂ କମଲ କିଶୋର ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କର ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ସେମାନଙ୍କୁ 01 2371 7117 1 1 7 2331 4 4 4 2331 0481 1 2371 7106 ନମ୍ବରକୁ ଡାଏଲ କରିବାକୁ ପଡ଼ିବ। ଏହା ବ୍ୟତୀତ ଶ୍ରୋତାମାନେ 9289094044 ନମ୍ବରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ ହାସ୍ଟାଗ୍ ଆସ୍କ ଏଆଇଆର୍ ମାଧ୍ୟମରେ ପ୍ରଶ୍ନ ପଚାରିପାରିବେ। ଆନ୍ଧ୍ରପ୍ରଦେଶ ଏବଂ ଝାଡ଼ଖଣ୍ଡ ରାଜ୍ୟ ପାଇଁ ନୂତନ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ଏନ୍ସିସି ରାଜ୍ୟ ନିର୍ଦ୍ଦେଶାଳୟ ସୃଷ୍ଟି ଲାଗି ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁମୋଦନ ପ୍ରଦାନ କରିଛି। ଏଥିସହ ଦେଶରେ ଏନ୍ସିସି ରାଜ୍ୟ ନିର୍ଦ୍ଦେଶାଳୟ ସଂଖ୍ୟା 19 ବୃଦ୍ଧି ପାଇଛି। ପ୍ରତିରକ୍ଷା ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ନୂତନ ନିର୍ଦ୍ଦେଶାଳୟଗୁଡ଼ିକ ଅଧିକ ଏନ୍ସିସି କ୍ୟାଡେଟ୍କୁ ଗଣତନ୍ତ୍ର ଦିବସ ପରେଡ୍ ଶିବିର ଏବଂ ଅଲ୍ ଇଣ୍ଡିଆ ଥଲ୍ ସୈନିକ ଶିବିର ଭଳି କେନ୍ଦ୍ରୀୟ ସଂଗଠିତ ଶିବିରଗୁଡ଼ିକରେ ଅଂଶଗ୍ରହଣ କରିବାକୁ ସୁଯୋଗ ପ୍ରଦାନ କରିବ। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଆଜି ଗ୍ରୁପ୍ ଏଚ୍ ପର୍ଯ୍ୟାୟ ମ୍ୟାଚ୍ରେ ସ୍ପେନ୍ ଓ କାବୋଭର୍ଦ୍ଦେ ମଧ୍ୟରେ ମୁକାବିଲା ହେବ। ଆଜି ଖେଳାଯାଇଥିବା ଗ୍ରୁପ୍ ଏଫ୍ ପର୍ଯ୍ୟାୟ ମ୍ୟାଚ୍ରେ ସ୍ୱିଡେନ୍ ଟ୍ୟୁନିସିଆକୁ 5-1 ଗୋଲ୍ରେ ପରାସ୍ତ କରିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଭାରତ ୟୁରୋପୀୟ ସଂଘ ମୁକ୍ତ ବାଣିଜ୍ୟ ଚୁକ୍ତିନାମାର ଶୀଘ୍ର କାର୍ଯ୍ୟାନ୍ୱୟନ ନେଇ ଉଭୟ ଭାରତ ଓ ସ୍ଲୋଭାକିଆ ମିଳିତ ଭାବେ କାର୍ଯ୍ୟ କରିବେ ବୋଲି ଆଶା ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ। ଦୁଇ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ 11 ଚୁକ୍ତି ସ୍ୱାକ୍ଷରିତ। ଦେଶରେ ପ୍ରଥମ ଥର ପାଇଁ କାର୍ଯ୍ୟକାରୀ ହେଲା ପବନ ଟର୍ବାଇନ୍ ଯୋଗାଣ ଶୃଙ୍ଖଳ ପରିଚାଳନା ପୋର୍ଟାଲ। ଆନନ୍ଦ ଉଲ୍ଲାସର ସହ ଆଜି ପାଳନ କରାଯାଉଛି ରଜ ସଂକ୍ରାନ୍ତି, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ। ରୁଷର ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ମାଡ଼ରେ ୟୁକ୍ରେନ୍ରେ 11 ଜଣଙ୍କର ମୃତ୍ୟୁ ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଆଜି ସ୍ପେନ୍ ଓ କାବୋଭର୍ଦ୍ଦେ ମଧ୍ୟରେ ହେବ ମୁକାବିଲା। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ରାୟଗଡ଼ା ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ରାୟଗଡ଼ା ସମ୍ବାଦଦାତା ସୀମାଞ୍ଚଳ ପଣ୍ଡା ଓ ଉପସ୍ଥାପନାରେ ମୁଁ ଲହରିକା ପଟ୍ଟନାୟକ। ରାୟଗଡ଼ା ରେଳ ଡିଭିଜନ ପୂର୍ବତଟ ରେଳପଥର ତୃତୀୟ ଡିଭିଜନ ଭାବେ ପୂର୍ଣ୍ଣାଙ୍ଗ ଭାବେ କାର୍ଯ୍ୟ ଆରମ୍ଭ କରିଛି। ପ୍ରାୟ

0: 996 କିଲୋମିଟର ରେଳପଥ ବିଶିଷ୍ଟ ଏହି ଡିଭିଜନ ଅଧୀନରେ କୋରାପୁଟ ସିଙ୍ଗାପୁର ରୋଡ୍, କୋତୱାଲସା କିରୋଣ୍ଡୋଲ, କୁନେରୁ ଥେରୁବାଲି ଓ ଗୁଣୁପୁର ପାରଳାଖେମୁଣ୍ଡି ରେଳପଥ ରହିଛି। ରାୟଗଡ଼ା ଡିଭିଜନ କାର୍ଯ୍ୟକ୍ଷମ ହେବା ଦ୍ୱାରା ଦକ୍ଷିଣ ଓଡ଼ିଶାର ରେଳ ଭିତ୍ତିଭୂମି ଏବଂ ବାଣିଜ୍ୟିକ କାର୍ଯ୍ୟକଳାପ ଅଧିକ ସୁଦୃଢ଼ ହେବ ବୋଲି ଡିଆର୍ଏମ୍ ଅମିତାଭ ସିଂହଲ କହିଛନ୍ତି।
1: कोटा वलसा से कोरापुट एक्सक्लूडिंग कोटा वलसा 442 किलोमीटर, फिर आपका कोरापुट से किरंडुल जिसम केकेटू लाइन जानते हैं तो करीब 256 किलोमीटर, तो टोटल आके 442 किलोमीटर KK1 KK2, फिर आपका रायगढ़ सिंगापुर करीब 164 किलोमीटर, फिर हमारा कुनेरू से थेरुवली एक्सक्लूडिंग कुनेरू एंड एक्सक्लूडिंग थेरुवली करीब 32 किलोमीटर, फिर हमारा परलखा मंडी से गुनपुर अबाउट 54 किलोमीटर, इसमें लागे हमारा 696 किलोमीटर इसका रूट लेंथ आता है।
0: रायगढ़ जिलापा सम्मिलनी कक्ष में कोरापुट लोकसभा सांसद तथा दिशा कमिटी सभापति सप्तगिरी शंकर उल्लाका अध्यक्षत जिला विकास समन्वय और निरीक्षण कमिटी बैठक अनुषित बैठक में विभिन्न रेल प्रकल्प जातीय राजपथ 326 पीएसएनएल 4G टावर एवं पीएम जनमन और पीएम जीएसवाई 4 प्रकल्पर अग्रगति समीक्षा कर ଭୋଟର ତାଲିକାର ସ୍ୱତନ୍ତ୍ର ସଂଘର ସଂଶୋଧନ କାର୍ଯ୍ୟକ୍ରମରେ ସାମିଲ ହେବାକୁ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀ ଭୋଟରମାନଙ୍କୁ ଆହ୍ୱାନ ଦେଇଛନ୍ତି। ଜିଲ୍ଲାର 7,14,700 ଭୋଟରଙ୍କ ମଧ୍ୟରୁ ପ୍ରାୟ 70% ନିକଟରେ ପରିଗଣନା ଫର୍ମ ବଣ୍ଟନ କରାଯାଇଥିବା ସେ ସୂଚନା ଦେଇଛନ୍ତି। ବିଶ୍ୱ ପରିବେଶ ଦିବସ ଅବସରରେ ରାୟଗଡ଼ା ମୁନିଗୁଡ଼ା ସମେତ ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ ଓ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀ ବୃକ୍ଷରୋପଣ କରିଥିବା ବେଳେ ମୁନିଗୁଡ଼ାରେ ବନ ବିଭାଗ ପକ୍ଷରୁ ପରିବେଶ ସଚେତନତା ରାଲି ଅନୁଷ୍ଠିତ ହୋଇଛି। ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଏବଂ ଶ୍ରମ ବିଭାଗର ମିଳିତ ସହଯୋଗରେ ରାୟଗଡ଼ାରେ ଶିଶୁ ଶ୍ରମ ନିରାକରଣ ସମ୍ପର୍କିତ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ ଓ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଛି। ଆୟୋଗର ଅଧ୍ୟକ୍ଷା ବବିତା ପାତ୍ର, ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀ ଓ ଏସ୍ପି ରାଜ ପ୍ରସାଦ ଯୋଗଦେଇ ଶିଶୁଙ୍କ ସୁରକ୍ଷା ଓ ଶିକ୍ଷା ଉପରେ ଗୁରୁତ୍ୱାରୋପ କରିଛନ୍ତି। ରାୟଗଡ଼ା ଜିଲ୍ଲା ମଙ୍ଗଳ ବିଭାଗ ଅଧୀନ ବିଦ୍ୟାଳୟଗୁଡ଼ିକ ପାଇଁ ନବନିଯୁକ୍ତ ଟିଜିଟି ଓ ପିଇଟି ଶିକ୍ଷକମାନଙ୍କ ପଦସ୍ଥାପନ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀ ନିଯୁକ୍ତିପତ୍ର ବଣ୍ଟନ କରି ନିଷ୍ଠାର ସହ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି। ଅଣ କ୍ୟାଡର ସରକାରୀ ଅଭିଯୋଜକମାନଙ୍କ ପାଇଁ ଦୁଇଦିନିଆ ପ୍ରଶିକ୍ଷଣ ଶିବିର ରାୟଗଡ଼ାରେ ଆରମ୍ଭ ହୋଇଛି। ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀ ନୂତନ ଅଭିଯୋଜକମାନଙ୍କୁ ପରିଚୟପତ୍ର ପ୍ରଦାନ କରି ସେମାନଙ୍କ କର୍ତ୍ତବ୍ୟନିଷ୍ଠା ଉପରେ ଆଲୋକପାତ କରିଛନ୍ତି। ରାୟଗଡ଼ା ଜିଲ୍ଲା ବିଜେପିର ଦୁଇଦିନିଆ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାସଭା ଉଦ୍ଯାପିତ ହୋଇଛି। ଜିଲ୍ଲା ସଭାପତି ଗୋପୀ ଆନନ୍ଦଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଓ ରାଜ୍ୟ ବିଜେପି ଉପସଭାପତି ରମେଶ ଚନ୍ଦ୍ର ସାହୁ ଯୋଗଦେଇ ସାଂଗଠନିକ ସୁଦୃଢ଼ତା ଉପରେ ଗୁରୁତ୍ୱ ଦେଇଛନ୍ତି। ରାୟଗଡ଼ା ଇଣ୍ଡୋର ଷ୍ଟାଡିୟମରେ ଅନୁଷ୍ଠିତ ସପ୍ତମ ରାଜ୍ୟ ଯୋଗାସନ ଚମ୍ପିୟନସିପ୍ର ଉଦ୍ଯାପନୀ ଉତ୍ସବରେ ଅତିରିକ୍ତ ଜିଲ୍ଲାପାଳ ନବୀନ ଚନ୍ଦ୍ର ନାୟକ ଯୋଗଦେଇ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଛନ୍ତି। ରାୟଗଡ଼ା ଜିଲ୍ଲାରେ ଓର୍ମାସ ଏବଂ କୃଷକ ଉତ୍ପାଦକ ସଂଗଠନମାନଙ୍କ ସହଯୋଗରେ 2.5 ମେଟ୍ରିକ୍ ଟନ୍ ଆମ୍ରପାଲି କିସମର ଆମ୍ବ ନୂଆଦିଲ୍ଲୀସ୍ଥିତ ମଦର ଡେରୀକୁ ସଫଳତାର ସହ ରପ୍ତାନୀ କରାଯାଇଛି। ସିଏମ୍ ଟ୍ରଫି 2026 ଓଡ଼ିଶା କ୍ରୀଡ଼ା ମହାକୁମ୍ଭ ଅନ୍ତର୍ଗତ ଅନ୍ତଃଜିଲ୍ଲା କ୍ରୀଡ଼ା ପ୍ରତିଯୋଗିତା ରାୟଗଡ଼ାରେ ଉଦ୍ଯାପିତ ହୋଇଛି। ଅତିରିକ୍ତ ଜିଲ୍ଲାପାଳ ନବୀନ ଚନ୍ଦ୍ର ନାୟକ ଯୋଗଦେଇ କ୍ରୀଡ଼ାବିତ୍ମାନଙ୍କୁ ଉତ୍ସାହିତ କରିଥିଲେ। ଫୁଟବଲ ବାଳିକା ବିଭାଗରେ ମା ମାଝି ଗୌରୀ ଫୁଟବଲ କ୍ଲବ ଏବଂ ବାଳକ ବିଭାଗରେ ଏମ୍ଏମ୍ଜି ଫୁଟବଲ କ୍ଲବ ଚମ୍ପିୟାନ ହୋଇଛନ୍ତି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ସମ୍ବଲପୁର ଜିଲ୍ଲା ସମ୍ପର୍କରେ।
2: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
3: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
4: ଆରେ ଏଇଟା ଏକଦମ ସିମ୍ପଲ।
5: ଆକାଶବାଣୀ ରାଉରକେଲା ଏବେ ପ୍ରସାର କରୁଛୁ କାର୍ଯ୍ୟକ୍ରମ କ୍ଷେତ ଖମାର। ଆଜି ଏଥିରେ ରହିଛି ଅଗ୍ରଣୀ ଚାଷୀ ଶ୍ରଦ୍ଧାଚରଣ ନାଥଙ୍କ ସହିତ ଆଲୋଚନା। ବିଷୟ ରହିଛି ପୋଟଳ ଓ ଜହ୍ନି ଚାଷ। କାର୍ଯ୍ୟକ୍ରମ ପ୍ରଯୋଜନା ବସନ୍ତ କୁମାର ସ୍ୱାଇଁ, ଉପସ୍ଥାପନାରେ ସୌଭାଗ୍ୟ ହରିପାଲ, ସହଯୋଗିତା ବୀରେନ୍ଦ୍ର ପ୍ରତାପ ସିଂ। କିନ୍ତୁ ତା ପୂର୍ବରୁ ଆସନ୍ତୁ ଶୁଣି ନେବା ଏହି ସୂଚନା ଓ ବିଜ୍ଞାପନ। ଉପଭୋକ୍ତାଙ୍କ ପାଖରେ ପହଞ୍ଚିବା ପାଇଁ ସବୁଠୁ ସୁଲଭ ଏବଂ ସହଜ ମାଧ୍ୟମ ହେଉଛି ଆକାଶବାଣୀ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଡାଏଲ୍ କରନ୍ତୁ ଏହି ଟେଲିଫୋନ୍ ନମ୍ବରକୁ 9809672। ଟେଲିଫୋନ୍ ନମ୍ବର ଆଉ ଥରେ କହି ରଖୁଛୁ 8249809672।

0: ଚାଷୀ ଭାଇ ଭଉଣୀ ମାନେ ଆପଣମାନଙ୍କୁ ଆଜିର ରଜ ପର୍ବ ଉପଲକ୍ଷେ ବହୁତ ବହୁତ ଶୁଭକାମନା ଆରୁ
1: ଜୁହାର।
0: ତାର ସାଙ୍ଗେ ସାଙ୍ଗେ କ୍ଷେତ ଖମର କାର୍ଯ୍ୟକ୍ରମ ନ ବି ସ୍ୱାଗତ
2: ହୋଇ ଦାଦା ଆରୁ ଦାଦା ତମକେ ବି ଜୁହାର।
0: ହଁ ବିରସୁ ଜୁହାର ଜୁହାର।
2: ତ ରଜ ପର୍ବ ଆଜିକା
0: ହଏ ଗା ଦୁଲି ଦୁଲନା ଆରୁ
2: ପାନ ବି ଖାଇଲା
0: ଖାଲି ପାନ ଖାଇଲା କେ ପିଠା ପଣା ବି ତ ହେଲା ଗା।
2: ତ ଇଏ ମୋ ଯେନ୍ ମୁଖିଆ କଥା ରଜ ପର୍ବ ର
0: ହଏ
2: ମାଇଟ ମା କେ ପୂଜା କରସୁ।
0: ବିଲକୁଲ ବିଲକୁଲ।
2: ଆରୁ ଇ ମାଇଟ ମା ଆମର ଲାଗି କେତେ ମହତ୍ତ୍ୱ ହେ ସୁଜେଇ ଦେସି ଇ ରଜ ପର୍ବଟା।
0: ହଏ ଗା ଆରୁ ରଜ ପର୍ବ ଦିନେ ଆମର ମାଇଟ ମା କେ ଆମେ କୌଣସି ଆଘାତ ବି ନେଇ କରୁ ନେଇ କେ
2: ହଇ ହଇ
0: ଏ ଦିନ ତ ତାହାକୁ ପୂଜା କରାଯାଏସି।
2: ଆମ ଚାଷ କାମ ପୁରା ବନ୍ଦ କରା ହେସି ଆଜିର ଦିନ ନ
0: ହଏ ହଏ
2: ତାକେ କୁଡା କୁଡି ନେଇ କରିଥିସୁ କି ଇ ମାଇଟ ଉପରେ କିଛି ଆମେ କାମ ନେଇ କରିଥିସୁ।
0: ବିଲକୁଲ ବିଲକୁଲ। ଆରୁ ରଜରେ ଗା ଆମର ଛୁଆ ମାନେ ଝିଅ ଛୁଆ ମାନେ ତାଙ୍କର ଦୁଲି ଦୁଲା ଖେଲି ଦିସନ
2: ହଇ
0: ନେଇ କେ ସେମାନେ ନୂଆ ପୋଷାକ ବି ପିନ୍ଧିଥିବେ ଛୁଆ ମାନେ ହଉ କି ଆମର ଯେନ୍ ନାନୀ ବହେନ ମାନେ ଆନନ୍ଦ ଉଲ୍ଲାସରେ ତାଙ୍କର ଦୁଲି ଝୁଲି କରି ମଜା କରୁଥିସନ ନେଇ କେ
2: ହଇ ଆରୁ ପର୍ବଟା କେ ଏନ୍ତା ନ ମନେଇଥିସନ
0: ହଏ ହଏ ହଏ। ଆର୍ ଖାଇବାର ଭିତରେ ତ ଯେନ୍ ପିଠାପଣା ହେଇଥିସି କେତେ ପ୍ରକାର ପିଠାପଣା ହେସି ଆର୍ ଶୁକ୍ର ଦଦା ହେତିର୍ ଲାଗି ତ ସବକୁର ଘରକେ ଆମର ଆଏସନ
2: ହଇ। ଆରୁ ଆମେ ଏଇ ବୈଠକିକି ଆସିଛୁ ବୋଇଲେ ପହଞ୍ଚି ଯାଇଥିବେ ନ
0: କହିଛନ୍ ଯେ ବୈଠକି ସରୁ ସରୁ ମୁଇଁ ପହଞ୍ଚି ଯିମି ବୋଲିକରି
2: କିଏ ଜାନ୍ଗା ଆକ୍ଚୁଆଲି ପହଞ୍ଚିକିରି ପୁରା ମାଡ଼ି ଚାଲିଥିମେ।
0: ସତେ ଗା ଠିକ କହିଲ ମତେ ମନେ ପଡ଼ିଗଲା ଟିକେ ଆଗରୁ ମୁଇଁ ଫୋନ କରିଥିଲି ଯେ ମୁଇଁ ସେ ଶଶୀ ଘରେ ଅଛେ ବୋଲିକରି କହୁଥିଲି।
2: ଆହାଦେ ତ ଆମର ଘରକେ ପହଞ୍ଚିବାଟା କେତେ ଡେରି ଲାଗ୍ବା ତାକେ
0: ହଏ ତ ଆରୁ କାଁ କରୁଛନ୍ ନେ ଆବାର ତାଲ ବୋଇଲି ଯେ ଇନେ ପିଠାପଣା ଟିକେ ଖାଉଛେ ବୋଇଲି
2: ହଇ ଗା ଗୁଟେ ଯୁଡ଼େ କାଣା ଖାଇବେ ପୁରା ବେଲେଟେ ଠୁକି ଦେବେ ତାର ନ ଯାଇକିରି ଗହେନୁ ବାହାରମେ
0: ହେତିର୍ ଲାଗି ତ ଡେରି ହଉଛେ ଗା
2: ହଇ
0: ହେଲେ ଯାହା ବି ହଉ ଦଦା ତ ଖାଇସନ୍ ଖାଇବେ ବୋଇଲେ ଆଜି ତ ପରବ ତିହାର ଦିନେ ମଜା ମଜଲି ସେନ୍ତା ସବୁ ବର୍ଷ ବି ହେସି ଇ ବର୍ଷ ବି ହଉଛେ ନେଇ କେ
2: ହଇ ଦାଦା। ତ କଥା ପଡିଥିଲା ଆମର ଇ ମାଇଟ ମାକେ ଆମେ ପୂଜା କରସୁ ଆଜିର ଦିନ
0: ହଇ
2: ହେଲେ ଇ ଜିନିଷଟା ତ ଆମର କେନ୍ ଯୁଗୁ ଚାଲି ଆସୁଛେ
0: ହଏ ତ
2: ହେଲେ ଫେର ଆମର ଯେନ୍ ଚାଷବାସର ପଦ୍ଧତିଟା ଯେନ୍ ବଦଲି ଯାଇଛେ ତାର ଲାଗି ଆମର ଇ ମାଇଟ ମାର ସ୍ୱାସ୍ଥ୍ୟ ଧୀରେ ଧୀରେ ଖରାପ ହେଇ ବସଲାନ
0: ହଏ ହଏ।
2: ତ ତାକେ ସୁଧରାବାର ଲାଗି କାଣା ଯୋଜନା କରା ହେଇଛେ କ୍ଷେତ ବଚାଓ ଅଭିଯାନ କହିକିରି।
0: ଆରୁ କ୍ଷେତ ବଚାଓ ଅଭିଯାନରେ ଆମେ କ୍ଷେତର ସୁରକ୍ଷା କରବାର ଯେନ୍ ସବୁ ପ୍ରୋଗ୍ରାମ ମାନେ ରଖିଛୁ ଯେନ୍ତା କି ଜୈବିକ ପଦ୍ଧତିରେ ଚାଷବାସ କର୍ମା
2: ହଇ ହଇ
0: ରାସାୟନିକର ଯାହା ବି ବ୍ୟବହାର କରୁଥିଲା କୀଟନାଶକ ହଉ କି ଯେନ୍ ସାର ଖତ ହଉ
2: ହଇ ହଇ ହଇ
0: ସେଟାକେ ବନ୍ଦ କର୍ମା ନେଇ କେ
2: ହଇ
0: ଆରୁ କ୍ଷେତ କଲାକେ ସଜେଇକରି ରଖମା ନେଇ କେ
2: ହଇ ଦାଦା। ଆରୁ ଇହାଦେ କାନ ଆମେ ଚାଷବାସ କରୁଛୁ ଆରୁ ଏନ୍ତା ଯଦି ଆମେ ଚାଷବାସ କରି କରିକିରି ମାଟିଟାକେ ପୁରା ଖରାପ କରିଦେମା ବୋଇଲେ ଆଗାମୀ ଦିନେ ଚାଷ ବାଟ ମୁସ୍କିଲ ହେ
0: ସୁଖା ଭଟା ହେଇଯିବା
2: ହଇ ଆରୁ ଫସଲ ଯଦି ନାଇଁ ମିଲେ ବୋଇଲେ କାଣା ହେବା ଖାଇବାର କେ ଆମକେ ନେଇ ମିଲେ
0: ବହୁତ ଅସୁବିଧା ହେବା ନେଇ କେ
2: ହଇ। ତ ତାର ଲାଗି ଏହା ଛିନ୍ନୁ ଆମକେ ସଚେତନ ହେଇକିରି

0: ଇ ଆମର୍ କ୍ଷେତ୍ ବଚାଓ ଅଭିଯାନ ଯେନ୍ କାମମାନ କରାହଉଛେ ସେ କାମମାନକେ କରିବସମା ବୋଇଲେ ଆମର୍ କ୍ଷେତ୍ ବାହାର ଭଲ ରହିବା, ଆମର୍ ମାଟମା ସୁରକ୍ଷିତ ହେଇକି ରହିପାରବା।
1: ହଏଗା ଆର ବିର୍ଷୁ।
0: ହଁ ଦାଦା,
1: ଖାଲି ଆମେ କ୍ଷେତ୍ ଖୋଲାକେ ବଞ୍ଚଉଥିଲେ ତ ନେଇ ହୁଏ।
0: ହଇ ହଇ,
1: ଘରେ ବି ଯେନ୍ ଆମର ରହିଛନ୍ ଗା ଯେନ୍ ବରିଷ୍ଠ ବାପା ମା ମାନେ ଅଜା ଆଈ ମାନେ,
0: ହଇ
1: ସେମାନଙ୍କର ବି ଶରୀର ଆମକୁ ଖ୍ୟାଲ ରଖବାର ଅଛି।
0: ହଇ, ତାଙ୍କର ଶାରୀରିକ ହଉ କି ମାନସିକ ହଉ କି ତାଙ୍କର ଉପରେ ଯାହା ବି ଦରକାରୀ ଜିନିଷ ମାନ ରହିଛେ
1: ସେଟା ମାନେ ସବୁ ଆମକୁ ହିଁ କରବାର ଅଛି ନେଇ କେ।
0: ହଇ, ଆରୁ ତାଙ୍କେ କିଛି ବି ଜିନିଷରୁ ବଞ୍ଚିତ କରବାର ଆମର ଅଧିକାର ନେଇନ।
1: ହଏ ତ, ସେମାନେ ତ ଛୋଟ ବେଲୁ ଆମକୁ କେତେ ସଜେଇ ଧଜେଇ କରି ଖୁଆଇ ପିଏଇ କରି ବଡ଼ କରିଛନ୍।
0: ହଇ ହଇ,
1: ଆର୍ ଇହାଚିନ୍ ସେମାନେ ଅପାରୁ ହେଇଗଲେ ବୋଲିକରି ଆମେ ସେ ଭଳିଆ ତ କରବାର କଥା ନେଇ ନେଇ କେ।
0: ଆରୁ ଦେଖାଯାଉଛେ ଏଖେନ୍ ଧୀରେ ଧୀରେ ଯେନ୍ ପରିବାରଟା ପୁରା ସୀମିତ ହେଇକି ରହିଯାଉଛେ।
1: ହଇ,
0: ଆଗେ କାନ ରହୁଥିଲେ ଯୌଥ ପରିବାର ହିସାବ ନ ଅଜା ଆଈ ମା ବାପା ଛୁଆ ପିଲା କେତେ କାଣା ରହୁଥିଲେ,
1: କକା ବୋବା ସବୁ ମିଶିକିରି ରହୁଥିଲେ।
0: ହେଲେ ଇହାଦେ ପୁରା ଆମେ ଦୁଇ ଆମର ଦୁଇ ଏଇ ସିଷ୍ଟମ ଥି ଚାଲିଛେ,
1: କେନ ଏକ ବି ହେଇଯାଉଛେ।
0: ହଇ ହଇ, ତ ଇନ ବେଶୀ ଅସୁବିଧା ହଉଛେ ଆମର ଯେନ୍ ଛୋଟ ଛୋଟ ଛୁଆମାନେ ରହିଛନ୍, ସେମାନେ ଇ ଯେନ୍ ଆମର
1: ଅଜା ଆଈ କଥା ଜାଣି ବି ନେଇ ପାରବା କି ତାଙ୍କର ସ୍ନେହ ମମତା ବି ସେମାନେ ପାଇ ବି ନେଇ ପାରବା।
0: ଆରୁ ଛୋଟ ବେଲେ ଯଦି ଆମେ ସ୍ନେହ ମମତା ନାଇଁ ଦେମା ଛୁଆକେ ବୋଇଲେ ସେମାନେ ବିଗିଡ଼ି ଯିବାର ଚାନ୍ସଟା ବେଶୀ ରହୁଛେ।
1: ହଏ ତ, ଆରୁ ଇ ଭଳିଆ ଚାନ୍ସ ରହୁଛେ କାଣା ଦେଖା ବି ଯାଉଛେ।
0: ତ ଇ ଅସୁବିଧାଟାକେ ଆମେ ମାନେ ସବୁ ଜାଣିଛୁ, ହେଲେ ଫେର ତାର ଉପରେ ଆମେ ମାନେ ଇସବୁ କାମ ମାନେ ନେଇ କରବାର। ଆମର ଘରେ ଯଦି ବରିଷ୍ଠ ନାଗରିକ ମାନେ ରହିଛନ୍ କି ବାପା ମା ରହିଛନ୍ ବୋଇଲେ ତାଙ୍କେ ଅଲଗା ରଖିଦେମା, ଆରୁ ଆମେ ଖାଲି ନିଜର ପରିବାରକେ ଦେଖମା। ଏ ବାକି ସବୁ ହେଇଯାଉଛେ, ତାର ଲାଗି ତାଙ୍କର ଉପରେ ଅତ୍ୟାଚାର କଲା ବାକି କଥାଟା ହେଇଯାଉଛେ।
1: ବିଲକୁଲ ଗା, ଆର ଅତ୍ୟାଚାର କହିଲ ଯେ ଗୋଟେ କଥା ମତେ ମନେ ପଡ଼ଲା, ମା ବାପା ମାନେ ଯାହା ବି ସେମାନେ ତାଙ୍କର ଇନକମ କରିଥିସନ୍ ବା ରୋଜଗାର କରିକିରି ରଖିଛନ୍, ସେଟାକେ ଯେନ୍ତା ବୁଢା ବୟସେ ବ୍ୟବହାର କରିକିରି ବଞ୍ଚବୁ ବୋଲିକିରି ସେ ଜିନିଷଟାକେ ବି କିଛି ବ୍ୟକ୍ତି ମାନେ ଏନ୍ତା ଅଛନ୍ ସେମାନେ ସେଇ ମା ବାପାର ଯେନ୍ ଅର୍ଜିତ ଧନକେ ସେମାନେ ଖର୍ଚ୍ଚା କରିନେସନ୍, ଆର ସେନ ବୁଢା ମା ବାପା ମାନେ ବହୁତ ଅସୁବିଧାରେ ପଡ଼ସନ୍।
0: ହଇ, ତାର ସାଙ୍ଗେ ତାଙ୍କର ଦେହ ପାଇଁ ଯଦି ନସିଗଲା ବୋଇଲେ ତାଙ୍କେ ଦେଖାଶୁଣା ନାଇଁ କରସନ୍, ଉଷ ପତର ନାଇଁ ଦେସନ୍। ତ ଏଇ ଯେନ୍ ତାଙ୍କର ଦେହ ପାଇଁ ନସିଗଲେ ଆମକେ ଡାକ୍ତରଖାନା ମାନକେ ନେଇକି ଯିବାର ଅଛେ, ତାଙ୍କେ ଉଷୋ ପତର ଦେବାର ଅଛେ ଠିକ୍ ଠାକ୍, ଆରୁ ଯାହା ବି ଦରକାରୀ ଜିନିଷ ମାନ ତାଙ୍କର ଦରକାର ସେ ଜିନିଷ ମାନକେ ତାଙ୍କେ ଯୋଗେଇ ଦେବାଟା ଆମର ଦାୟିତ୍ୱ ଆଏ।
1: ତାହେଲେ ଯେ ମାନେ ମନୁଷ୍ୟ ଜୀବନରେ ଜନ୍ମ ହେବାର ସାର୍ଥକ ହେବା ନାଇଁ କେ।
0: ହଇ ଦାଦା, ଆରୁ ଏନ୍ତା ତ ପଶୁମାନେ କାଣା ଜନ୍ମ ହେସନ୍, ଆରୁ ଚଲାବୁଲା କରିସାରିଲା ପରେ ମା ବୁଆର ସମ୍ପର୍କଟା ତୁଟି ଯାଇଥିସି,
1: କିଏ କେନ ରହେସନ୍ ତାଙ୍କର ଜଣା ନାଇଁ ପଡ଼େ।
0: ହଇ ହଇ,
1: କି କାଣା ହେସି ନେ ହେସି ସେମାନେ ଜାଣି ନେଇ ପାରନ୍, କାଁକର ସେମାନେ ମଣିଷ ନେଇ ସେ ନେଇ କେ।
0: ହଇ, ତାଙ୍କର ଭିତରେ ଭାବନାର ଜିନିଷଟା ନେଇନ
1: ନେଇନ। ତ ଯାହା ବି ହଉ, ଆମେ ଆମର ଯେନ୍ ବରିଷ୍ଠ ବାପା ମା ହଉ କି ଅଜା ଆଈ ହଉ ସେମାନଙ୍କର ଆମେ ଖ୍ୟାଲ ରଖବାର କଥା, ଆଉ ସମୟ ଜାଣିକରି ସେମାନଙ୍କୁ ସବୁ ସୁବିଧା କରବାର କଥା।
0: ହଇ ଦାଦା,
1: ହେଲେ ବିର୍ଷୁ।
0: ହଁ ଦାଦା,
1: ଆମର ଯେନ୍ ଭାରତ ସରକାରଙ୍କର 12 ବରଷ ଶାସନକାଳ ହେଇଗଲାନ।
0: ହଇ ହଇ,
1: ଆଉ 12 ବରଷ ଭିତରେ ଆମକୁ ବହୁତ କିଛି ସରକାର ସୁବିଧା ଦେଇଛନ୍ ଆଉ ଦଉଛନ୍ ବି।
0: ସୁବିଧା ଦଉଛନ୍ ବୋଇଲେ ନୂଆ ନୂଆ ଯୋଜନା ମାନକେ ଆନୁଛନ୍ ଆମର ଉନ୍ନତି ଲାଗି।
1: ହଏ,
0: ବିଶେଷ କରି ଆମେ ଯଦି ଦେଖମା ଆମର ଚାଷ କ୍ଷେତ୍ରରେ ବହୁତ ରକମର କାର୍ଯ୍ୟକ୍ରମ ମାନ କରାହେଇଛେ, ଯେନ୍ଥିର୍ ଦ୍ଵାରା ଆମର ଚାଷୀମାନେ ଉପକୃତ ହଉଛନ୍ ଆରୁ ଲାଭ ବି ଉଠେଇ ପାରୁଛନ୍।
1: ହଏ ତ,
0: ଯେନ୍ତାକି ଆମର ଚାଷବାସ କରବାର୍ ଲାଗି ନିହାତି ପୁଞ୍ଜି ଦରକାର, ପୁଞ୍ଜି ନେଇନ ବୋଲେ ସେମାନେ ଆମର ଋଣ ବହୁତ କମ୍ ସୁଧ ନ ଋଣ ପାଇକିରି ସେମାନେ ତାଙ୍କର ଚାଷବାସକେ ଆଗ୍କେ ନେଇ ପାରୁଛନ୍।
1: ହଏ ତ,
0: ଆରୁ ଖତ୍ ସାର କହ, ଖତ୍ ସାର କ୍ଷେତ୍ରରେ ବି ବହୁତ ରକମର ସୁବିଧା ଦିଆହଉଛେ, ସବସିଡ଼ି ଦିଆହଉଛେ, ଘିନିକିରି ସେମାନେ ତାଙ୍କର ଚାଷବାସ ଲଗେଇ ପାରମେ,
1: କମ୍ ମୂଲ୍ୟରେ ଦିଆହଉଛେ ନେଇ କେ।
0: ହଇ ହଇ, ତାରପରେ ବିହନ ବି ଭଲ ଭଲ ବିହନ ମାନ ଆମର ଲାଗି ଯୋଗେଇ ଦିଆହଉଛେ। ଆରୁ ଚାଷବାସ କରିସାରିଲା ପରେ ଆମର ଯେନ୍ ନଷ୍ଟ ହେଇଯାଇଥିସି ପ୍ରାକୃତିକ ଦୁର୍ବିପାକ ହଉ କି ଆମର ଜଙ୍ଗଲୀ ଜୀବଜନ୍ତୁମାନଙ୍କର ଦ୍ଵାରା ଉପଦ୍ରବ ହେଇକିରି ଆମର ଯେନ୍ ନଷ୍ଟ ହେଇଯାଇଥିସି ଫସଲଟା, ତାର ଉପରେ କେନ୍ତା କରି ଆମେ ଭରପାଇ ପାଇପାରମା
1: ସେଥିରେ ବି ସୁବିଧା କରିଦେସନ୍।
0: କରିଦେସନ୍ ବୋଇଲେ PM କିଷାନ ବୀମା ଯୋଜନା ଯେନ୍ ରହିଛେ ଇନ ସେ ଜିନିଷ ମାନ
1: ସୁବିଧା ହଉଛି,
0: ସୁବିଧା ହେଇପାରୁଛେ।
1: ଆରୁ ବିର୍ଷୁ, ଚାଷୀ ଭାଇ ବହିନ ମାନଙ୍କର ଚାଷବାସର ଜିନିଷର ଅମଲ ହେଇସାରିଲା ପରେ ସେଟାକେ ବିକ୍ରି ବଟା କରବାର୍ ଲାଗି ବି ସରକାର ସୁବିଧା କରିଦେଇଛନ୍, ଯେନ୍ତା ସେମାନେ ଠିକ ଦାମରେ ସେ ଜିନିଷକେ ବିକ୍ରି କରିପାରବେ ନେଇ
0: କହି,
1: ଯେନ୍ତାକି MSP ବୋଲିକି ସେଟା କୁହାହଉଛି।
0: ଆରୁ ଯେନ୍ ନୂଆ ନୂଆ ଟେକ୍ନୋଲୋଜି ମାନ ଆଇଲାନ, ସୂଚନା ଯେନ୍ ଆଦାନ ପ୍ରଦାନ ଜିନିଷଟା
1: ଜଣା ହେଉଛି।
0: ହଇ, ଯେନ୍ତାକି ଆମର ପାନ୍ ପାଗର ସୂଚନା କି ଆମର ବଜାର ହାଟର ଖବର।

0: ସବୁ ଜିନିଷ୍ ମାନକେ ଆମର ଚାଷୀ ଭାଇ ଭଉଣୀ ମାନେ ପାଇକିରି ତାଙ୍କର ଯେନ୍ ଫସଲକେ ସୁରକ୍ଷିତ ରଖିପାରୁଛନ୍ ଆରୁ ବିକ୍ରି ଓଟା କରବା ଲାଗି ଉଚିତ ବଜାର ବି ସେମାନେ ପାଇପାରୁଛନ୍।
1: ବିଲକୁଲ ବିଲକୁଲ, ଆରୁ କ୍ଷୀର ଉତ୍ପାଦନରେ ଆମର ଭାରତ ବି ନମ୍ବର ୱାନ୍ ହେଇ ବସଲାନ।
0: ହଇ ହଇ ହଇ,
1: ହେଲେ ବିର୍ଷୁ,
0: ହଁ ଦାଦା,
1: ଏନ୍ତା ତ ଯଦି ଆମେ ସରକାରଙ୍କର ଗୁଣ ଗାଇମା ବୋଇଲେ ଗୁଣ ସରେନି
0: ହୋଇ ତ
1: ବୋଇଲେ ଯେଉଁଗା ବୈଠକି ଆଡ଼କେ ବି ନଜର କରୁଁ
0: ହୋଇ,
1: ଯେ ଆଜିକା ଆମେ ଆମର ବୈଠକିନ ଜଣେ ଅଗ୍ରଣୀ ଚାଷୀ ଭାଇଙ୍କର ସାଙ୍ଗେ ମୁଇଁ କଥା ହେଇଛେ, ଯିଏକି ବିଭିନ୍ନ ପ୍ରକାର ଚାଷବାସ କରିଛନ୍। ତାର ଭିତରେ ଯେନ୍ତାକି ପଟଲ ଆର ଜହ୍ନି ଚାଷ ବିଷୟରେ ଆଜିକା ଜାନମା।
0: ହୋଇ ବୋଲେ କାଣା କାଣା ସବୁ କଥା ମାନ ହେଇଛ, ଚାଲ ସେ କଥା ମାନକେ ଶୁନମା।
1: ହଇ ହଇ,
2: ଚାଷୀ ଭାଇ ମାନେ ଆଜିକା ଆମର ସାଙ୍ଗେ ଜଣେ ଅଗ୍ରଣୀ ଚାଷୀ ଭାଇ ଅଛନ୍, ଯାହାଙ୍କର ନାଁ ହଉଛେ ଶ୍ରଦ୍ଧାଚରଣ ନାଥ। ଆଉ ଏ ଭାଇ ଆମର ମଧୁପୁର ଗାଁର ବୋଇଲେ ପହଲା କରି ଯେଉଁ ତାଙ୍କୁ ଆମର କାର୍ଯ୍ୟକ୍ରମ ନ ସ୍ୱାଗତ କର୍ମା, ତାପରେ ଆରମ୍ଭ କର୍ମା। ଭାଇ ଜୁହାର।
3: ଜୁହାର ଆଜ୍ଞା।
2: ବୋଇଲେ ଏଥର ତ ବନେ ଖରା ହଉଛେ ଆର ମଝିରେ ମଝିରେ ବି ବର୍ଷା ବି ହଉଛେ, ବୋଇଲେ ଚାଷବାସରେ କିଛି ଏନ୍ତା ଅସୁବିଧା ହଉଛେ କେ?
3: ହଁ, ଅସୁବିଧା ହଉଛେ ଆଜ୍ଞା। ଏ ପୋଟଲ ଚାଷଟା ଫଲ ଗୁରା ନାଇ ବଢ଼ବାର, ସାନ ସାନ ରେ ହିଁ ଶୁଖି ଯାଉଛି ଖରା ମାରିଲା ବେଲେ,
2: ଅଧିକା ଖରା ଲାଗି।
3: ହଁ,
2: ତ ଏହାଚିନ୍ କାଁ କାଁ ଚାଷ କରିଛନ୍? ଖାଲି ପୋଟଲ କରିଛନ୍ କି ଆଉ କିଛି ବି କରିଛନ୍?
3: ପୋଟଲ ଆଉ ଏ ଜହ୍ନି ଚାଷଟା କରା ହେଇଛି, ଆଉ କର୍ଲା ଟିକେ ଏବେ କୁଡା ଦେଇ ଦେଇଛୁ, ଜହ୍ନିଟା ବି ଆଉ କର୍ଲାଟା ବି।
2: ତ ଏଇ ଯେନ୍ ପୋଟଲ କଥା କହିଲେ, ପୋଟଲ ଏଟା କେତେ ଦିନ ହେଇଗଲା ନା ଚାଷବାସ କରିଛନ୍?
3: ଡିସେମ୍ବର ଆଡେ ହିଁ କୁଡା ଖେସା ହେଇଛି, ଲେକିନ୍ ଏଖିନ୍ ଜାଗାର ପାନି ଫାନି ବି ବେଶୀ ନାଇଁ ଦେବାର, ଆର୍ ଖରା ପାଇଁ ବି ଫରଟା ବେଶୀ ନି ହେଇ ପାରୁଛି। ଏ ପାଣିଟା ବର୍ଷା ଯଦି ହେଇଯିବା ହେଲେ ବଢିଆ ଫଲ ଦେବା।
2: ତ ଏ ପୋଟଲ ଯେନ୍ ଲଗାଲେ ପହଲା କରେ ତାର କନ୍ଦା କେନୁ ଆଣିଥିଲେ?
3: କନ୍ଦାଟା ଏ ଖୋଟଲାରୁ ଆଣିଥିଲି ଆଜ୍ଞା।
2: କେତେ ଖଣ୍ଡେ କନ୍ଦା ଆଣିକରି ଚାଷ କରିଥିଲେ, ଆଉ ବର୍ତ୍ତମାନ କେତେ ଅଛି କନ୍ଦା?
3: କନ୍ଦାଟା 30 କେଜି ଦେଇଥିଲେ, ଆଉ ସେଟା 500 ଟଙ୍କା ଦେଇଥିଲେ, ଆଉ ଆଣିଥିଲେ, ଆଉ ଧୀରେ ଧୀରେ ମୁଇଁ ବଢେ କରି ଅଧା ଏକର କରି ଲଗେଇ ଦେଇଛି, ଏଖିନ୍ ଆଉ ଅଧା ଏକର କରି ଲଗେଇ ଦେଇଛି, ଯେ ଏଟା ଏ ବର୍ଷ ବଢେଇଛୁ କିନ୍ତୁ ଟିକେ କନ୍ଦାଟା ଭଲ ନାଇଁ ବାହାରିଲା ଲରମ, ଥରେ କୁଡ଼ା କରିଦେଇଛୁ ଆଉ ଥରେ ଏ 2-3 ଦିନ ହେଲା କୁଡ଼ା କରିଦେଇଛୁ, ଆଉ ସେଟା ତ ଭଲ ଲାଗୁଛି ଟିକେ ଟିକେ 5 କିଲୋ ସପ୍ତାହରେ ବାହାରୁଛି, ବର୍ଷା ହେଲେ ଯାଇକରି ଫର ବଢିଆ ହେବା, ଫର ସବୁ ଶୁଖି ଯାଉଛି।
2: ତ ଏହାଚି ମଝିରେ ମଝିରେ ତ ବର୍ଷା ହଉଛି,
3: ହଉଛି ହେଲେ ବି ଖରାଟା ବହୁତ ମାରୁଛି,
2: ମାନେ ବର୍ଷା ହେଲେ ବି ଖରା ବି ଅଧିକା ହଉଛି ନାଇଁ କେ?
3: ହଁ,
2: ତ ଯେତେବେଳେ କି ଲଗେଇଥିଲେ ଏଇ ପୋଟଲ ଚାଷଟା କେନ୍ ହିସାବରେ କେନ୍ତା କରି ଲଗେଇଥିଲେ ସେ ବିଷୟରେ ଟିକେ ଆମର ଚାଷୀ ଭାଇ ଭଉଣୀ ମାନଙ୍କୁ ଜଣାବେ।
3: ସେଟା ଗଢା ବନେଇ ଦେଲୁ, ତାପରେ DAP ପଟାସ ଦେଇକରି ମାଇନ୍ଟା ଛାଣି କରି ଲଗେଇଥିଲୁ, ଚଉଡ଼ାଟା 5 ଫୁଟ କରିଦେଇଛୁ, ଆର୍ ଏନ୍ତା ଲଗେଇଛୁ ତା ଧାଡ଼ି ଧାଡ଼ି ଲାଇନ୍ ଲାଇନ୍ଟା 3 ଫୁଟ ଲଗଭଗ ଅନୁମାନ ଲଗେଇଛୁ, ଆର୍ ସେଟା ଲୋହ ବାହାରି ଗଲା ପରେ ସେଟା ଗଢାଟା DAP ମାଇନ୍ ଦେଇକରି ୟୁରିଆ ଦେଇକରି ଲୋହଟା ଛଣ୍ଟି ଦେଲୁ, ସେ ଗଢାଟା ଭଣ୍ଟି ଦେଲୁ, ତାପରେ ଆମର ତ ଏ ବାଉଁଶ ଅଛି ସେଗୁଡା ଇଏ ଦେଇଦେଇଛନ୍,
2: ବାନ୍ଧିଛନ୍, ଲରଙ୍ଗ ଦେଇଛନ୍,
3: ହଁ ଗାଡି ଦେଇଛନ୍ ଲାଇନ୍ ଲାଇନ୍ ରେ।
2: ତ ବାଉଁଶ ବୁଟା ଅଛି କେ?
3: ହଁ ଅଛି ଆଜ୍ଞା।
2: କେତେ ଖଣ୍ଡେ ଅଛନ୍?
3: ହେ 2ଟା ଇଏ ବୁଟା ଅଛି,
2: ସୁବିଧା ହେଇଯାଉଛି ନାଇଁ କେ?
3: ଅଧା ମାନେ ତ ଖାଲି ବାଉଁଶଟା ପୁରା ଝାଣ୍ଟଟା କାଟି ଦେଉଛନ୍ ପୁରା, ଆଉ ସେ ରସି ଦେଇଛନ୍, ରସିରେ ମତେ ଟିକେ ଭଲ ନାଇଁ, ସେଠି ଲରଙ୍ଗା ନାଇଁ ଚଢେ, ହେଲେ ବି ପଡିଯାଏ, ସେ ଲାଗି ରାଞ୍ଜ ପରି ହିଁ ଗଲେ ବଢିଆ।
2: ତ ଖାଲି ଯେନ୍ ଶୁଖି ଯାଉଛେ ବୋଲିକିରି କହିଲେ ଯେନ୍ ଖରା ଲାଗି ସେ ବୋଲିଆ ସମସ୍ୟା ଖାଲି ହଉଛି କି ଆଉ କିଛି ବି ସମସ୍ୟା ହଉଛି?
3: ଆର୍ କିଛି ସମସ୍ୟା ନାହିଁ, ସେଇଟା ହିଁ ସମସ୍ୟା।
2: ଆଉ କେନ୍ କେନ୍ ପ୍ରକାର ଖତ ସାର ଦେଲେ?
3: ପଟାସ ଆଉ DAP ଆଉ ଟିକେ ଭିଟାମିନ ଗୁଡା, ସେ ସମୁଦ୍ର ମାଇନ୍ଦ କି କାଇଁ କହନ୍, ସେଇଟା ଗୋଟେ ଡବା ସେଟା ଆଣିଥିଲି, ଆଉ ଟିକେ ସେ ଖାଦରେ ହିଁ ମେସେଇ ଦେଇକରି ଇଏ କରିଦେଇଥିଲୁ, ବେଶୀ ତ ଖର୍ଚ୍ଚା ନାଇଁ କରବାର, ଅନ୍ୟମାନେ ତ ଖର୍ଚ୍ଚାରେ ଭାବୁଛନ୍, ଲେକିନ୍ ମୁଇଁ ଖର୍ଚ୍ଚାରେ ସେତେ ନାଇଁ ଇଏ ଯାଏ।
2: ଆଚ୍ଛା, କନ୍ଦା ଯେ ବଢ଼ଉଛନ୍ ଯେ କେନ୍ତା କରି କାଣା ବଢ଼ଉଛନ୍?
3: ସେଟା ସେ ଲରଙ୍ଗଟା ଛାଡ଼ିଦେଲେ ଆଜ୍ଞା, ସେ ନିଜେ ସେ ଲରଙ୍ଗରେ ହିଁ କନ୍ଦା ବାହାରିଯାଏ, ଜେଡ଼ ପରି ଧରବ ଆଉ ସେଠି ହିଁ ମୋଟା ହେଇଯିବ କନ୍ଦାଟା।
2: ଥରେ କନ୍ଦା ଆଣିଲେ

0: ସେ କନ୍ଦା କେ କେତେ ବର୍ଷ ତକ ରଖି ହଉଛି?
1: 3 ବର୍ଷ ଆଜ୍ଞା, 3 ବର୍ଷ ନାଇ ପାରିଲେ 4 ବର୍ଷ ବି 5 ବର୍ଷ ବି କରି ଦଉଛୁ, କିଛି ତ ଅସୁବିଧା ନାଇ ପରେ ଲାଗେ, ଲେକିନ୍ ସେଟା ନିୟମ ଗୋଟେ ଅଛି, ବଦଲି ଦେଲେ ବଢିଆ।
0: ହଁ, ତ ଗଲା ବର୍ଷ କେନ୍ତା ଚାଷ ହେଇଥିଲା?
1: ଗଲା ବର୍ଷଟା ଲଗେଇଥିଲି ତା 2 ବର୍ଷ, ସେଟା 3 ବର୍ଷ ହେଲା, ଗଲା ବର୍ଷ ଟିକେ ଭଲ ନାଇ ହେଲା, ଏ ବର୍ଷ ଭଲ ହେବ।
0: ତ ବିଶେଷ କରି କେନ୍ କଥା ପ୍ରତି ନିହାତି କରି ଦେଖଭାଲ କରବାର କଥା ପଟଲ ଚାଷରେ?
1: ପତଳ ଚାଷରେ ସେ ପୁକ ପାଇଁ ଧ୍ୟାନ ଦେଇ ପଡୁଛି, ସେଟା ଜଣା ନାଇଁ ପଡେ ତ, ପୁରା ବାଲ କେସ ପରି ପୁରା ଛୋଟ ଛୋଟ ତେର ଗଭାରେ ହିଁ ଲାଗିଯାଏ, ସେଟା ହିଁ ଟିକେ ଧ୍ୟାନ ଦେଇ ପଡୁଛି। ଆଉ ସେଟା ଦେଖଭାଲ ନାଇଁ କଲେ ପୁରା ଲରଙ୍ଗଟା ଏ ଆର ଆଗକୁ ନାଇଁ ବଢ଼ବ, ତାର ଲାଗି ଧ୍ୟାନ ଟିକେ ଦେଇ ପଡେ, ଆର ନହେଲେ କିଛି ବେଶି ତ ଇଏ ନାଇଁ।
0: ସେଟା କଣ ପତର କେ ଖାଉଛି କି ଫଲ କେ?
1: ସେ ପଲୁହା ଯେନ୍ ବାହାରି ଥିବା ସେଟାକେ ହିଁ ଖାଇଦିଏ, ତାପରେ ଲରଙ୍ଗଟା ସେଟା ବଢି ନାଇଁ ପାରବ, ଲରଙ୍ଗ ନାଇଁ ବଢିଲେ ସେ ତ ଯେତିକି ଲରଙ୍ଗ ବଢତେ ଯିବ ଫଲ ଲାଗତେ ଯିବ, ସେଟା ସବୁଟା ଇଏ ହେଇଯିବ, ବେଶୀ ଫଲ ଦେଇକି ନାଇଁ ପାରବ, ଲରଙ୍ଗ ହେଇକି ନାଇଁ ପାରବ।
0: ଖତ ସାର ମାନେ ବେଶୀ କରି ରାସାୟନିକ ଖତ ର ବ୍ୟବହାର କରୁଛନ୍ କି ଜୈବିକ ଖତ ବି ଦେସନ୍?
1: ହଁ, ଜୈବିକ ଖତ ବି
0: କେନ୍ଟା ଦେସନ୍?
1: ଏ ଜିଆ ଖତ ଆମର IPR ରୁ ଆଣୁଛୁ।
0: ବର୍ତ୍ତମାନ ଫଲ ଧରିଛେ ନାଇଁ କେ?
1: ହଁ, ଫଲ ଧରିଛି, ସପ୍ତାହରେ 5-6 କିଲୋ 7 କିଲୋ ବାହାରି ଯାଉଛି,
0: ହଁ ହଁ
1: ବର୍ଷା କଲେ ବଢିଆ ଫଲ ଦେବ,
0: ମାନେ ପାନି ହେଲେ ବନେଇ କରି ବାହାରିବା ନାଇଁ କେ?
1: ଏମିତି ତ ପାଣି ପଟଉଛୁ, ଏଲୋ ପଏଣ୍ଟ ଅଛି, କିନ୍ତୁ ଉପର ବାଲା ବର୍ଷାର ସେ ବର୍ଷା ନାଇଁ କଲେ ଥଣ୍ଡା ନାଇଁ ହବ ଜମିନ।
0: ଏଇଟା ତ ଖାଲି ମାଟିଟା ଇଏ ହଉଛେ, ତାର ବଡିରେ ପାନି ଟିକେ ପଡିଲେ ଠିକ ହେତା ନାଇଁ କେ?
1: ହଇ ହଇ,
0: ତ ପଟଲ ଚାଷ ତ ନିହାତି କରି ଆମର ବହୁତ କମ ହଉଛେ ଚାଷବାସ ସୁନ୍ଦରଗଡ଼ ଜିଲ୍ଲାରେ ନାଇଁ କେ? ଆଉ ସେ ଆଉ ଗୋଟେ ପଟଲ ବଡ଼େ ବଡ଼େ ପଟଲ ଯେନ୍ ହାବଡ଼ା ପଟଲ ନା କାଣା, ହେଟା ଟିକେ କମ ଦାମରେ ବିକ୍ରି ହେସି?
1: ହଁ ହଁ, ସେଟା ମୋଟା ଏ ପଟଲ ଭିତରେ ଏଇଟା ବାମଡ଼ା ପଟଲ ବଢିଆ ବିକ୍ରି ହୁଏ, ବେଶି ବଡ ଭି ନି କି ବେଶି ସାନ ଭି ନି, ଠିକ ହିସାବରେ।
0: ହଁ ହଁ, ଆଉ ଆପଣ ଆର ଦୁଇଟା ଚାଷ କଥା କହୁଥିଲେ, ଜହ୍ନି ଆର କରଲା, ଏଇଟା ତ ସବୁ ଲତା ଜାତୀୟ ଚାଷ, ଏଇଟା ମାନେ କେତେ ଦୂର ଗଲାନ ଏଇ ଚାଷଟା?
1: ଜହ୍ନିଟା ଫଲ ଫୁଲ ଲାଗିଗଲା ନା, ଆଉ କରଲାଟା ତ ନିହା ଲାଗେ।
0: ଜହ୍ନି ଏଇଟା କେନ୍ ଭେରାଇଟିର? ଏଇଟା
1: ଏଇଟା ଗୋଟେ ବଡ ସାଇଜ ର ଆଉ ଗୋଟେ ସାନ ଚିକ୍ନି ଝିଙ୍ଗା,
0: ହଁ ହଁ ହଁ,
1: ସେଇଟା ଲଗେଇଛନ୍,
0: ମାନେ ଦୁଇ ପ୍ରକାର କରିଛନ୍?
1: ଦୁଇ ପ୍ରକାର।
0: ତ ଏଇତାର ଲାଗି କଣ ତଲେ କରିଛନ୍ କି ଲରଙ୍ଗ ଫରଙ୍ଗ କିଛି ଦେଇଛନ୍?
1: ବାଉଁଶର ରାଞ୍ଚଟା ଦେଇଛୁ।
0: ହଁ ହଁ, ତ ବର୍ତ୍ତମାନ ବାହାରୁଛି
1: ନା ସେଟା? ନିହା ବାହାରେ ଆଜ୍ଞା, ଆଉ ଲାଗବ ଏ ଜୁନ ଲାଷ୍ଟ ଲାଷ୍ଟ ବାହାରି ଯିବା।
0: ତ ବର୍ତ୍ତମାନ ତ କିଛି ସମସ୍ୟା ଦେଖା ଦେଲା ନା ଜହ୍ନିରେ?
1: ଦେବାର ଦେଖା କିଛି ଅସୁବିଧା ନାଇଁ ଦେଖାଏ।
0: ଆଚ୍ଛା, ଏଇ ଦୁହିଥିରେ କଣ କଣ ଖତ ସାର ବ୍ୟବହାର କରୁଛନ୍?
1: ଫାର୍ଷ୍ଟ ରୁପଲା ବେଳେ ତ ଗୋବର ଖାତା ହିଁ ଦେଇଥିଲୁ, ସାର ଫାର ନେଇ ଦେଇଥିଲି, ଲେକିନ୍ କୁଡ଼ା କଲା ବେଳେ ହେ DAP ସାରଟା ଖାଲି ଦେଇଛୁ, DAP ୟୁରିଆ।
0: ତ ପୁରା ଚାଷରେ କେତେ ଥର ଏନ୍ତା ସାର ଖତ ବ୍ୟବହାର କରୁଛନ୍?
1: ସେଇ ରୁପଳା ବେଳେ ଦେଇଛି, ଆର ଥରେ କୁଡ଼ା କରି ସମୟରେ, ଆର ଥରେ ଲାଷ୍ଟରେ ଟିକେ ୟୁରିଆ ପକେଇ ଦେଇ ପଡ଼ବ।
0: ପାନି ସୁବିଧା ଯେନ୍ ଅଛେ ବୋଲିକରି କହିଲେ, ଏଇଟା ପୁରା ଖରାଟିଆ ଚାଷରେ ହେଇଯାଉଛି?
1: ହଁ ହଁ, ଏ ଲେମ୍ପୁଇଟ ହିସାବରେ ଦେ, ନଦୀଟା ଆମର ତ ଏଇନେ ପାଖେ ଅଛି, ତାର ପାଇଁ ଟିକେ ସୁବିଧା ଅଛି, ଯିଏ ଖରାରେ ନାଇଁ କୁଡ଼ି ହେଲା ଚାଷବାସ କରି ଖେଲେ କରୁଛନ୍, ଆଉ 2 ପଇସା କମାଉଛୁ।
0: ଏଇଟା ଯେନ୍ କରିଛନ୍, ଆଉ କେତେ ଦିନ ଗଲେ ଫଲ ଲାଗିଯିବା?
1: ସେ ଲାଷ୍ଟ ଜୁନ ବାହାରି ଯିବା,
0: ମାସ ଶେଷ ଆଡ଼କେ?
1: ନା, ସେ ମାସ ଶେଷ ଆଡ଼େ।
0: କଲରାରେ ବି କିଛି ସମସ୍ୟା ଦେଖାଯାଏ କି? କାହିଁକି କଲରା ତ ପିତା ପିତା ହେଲେ ବି ତ ରୋଗ ପୋକ ଲାଗୁଛି?
1: ହଁ ଲାଗୁଛି, ଯେ ଏଖିନ୍ ତ ରୋଗ କହିଲେ ସେ ଟିକେ କୁକୁଡ଼ୁ ମୁକୁଡ଼ୁ ହଉଛି, ସେଠି ଔଷଧ ଦେଇକି ପଡ଼ବ ପରି ଲାଗୁଛି। ସେଟା ଖରା ପାଇଁ ହିଁ ସେମିତି ହଉଛି,
0: ମାନେ ଟିକେ ଥଣ୍ଡା ପାଗ ହେଇଗଲେ ଠିକ ହେଇଯିବ?
1: ସେ ଠିକ ହେଇଯିବ, ସେ ତଳରୁ ବି ଗରମଟା ଉଠୁଛି, ଆର ଉପର ଆଡ଼ରୁ ବି ଗରମ କାଟ ମାରୁଛି।
0: ତ ଏଇଟା ତ ଆପଣଙ୍କର ପନିପରିବା ଚାଷ କଥା କହିଲେ, ଏଥର ଧାନ ଚାଷ ଯେନ୍ କରବେ ଆଗକେ, ତ ତାର ଲାଗି ଜୁତା କୁଡ଼ା କଲେ ନକେ?
1: ନାଇଁ କରୁ ଆଜ୍ଞା, ଏତି ଖର୍ଚ୍ଚ ତ ଟିକେ ବେଶୀ ଭାଗୁଛି, ଏକା ଥରେ ସେ ପାନି ବର୍ଷା ହେବା ହେଲେ ବାନ୍ଧି କରି ଏକେ ଧର ରୁଟା ଭିତରେ

0: ସେଇଟା ମୁଁ ହେନ୍ତି ଭାବୁଛୁଁ।
1: ଏଥର କେନ୍ କେନ୍ କିସମର ବିହନ ଚାଷ କରବେ ବୋଲିକରି ଚିନ୍ତା କରିଛନ୍?
0: ଗଲା ଥର ତ ଭୀମ ଧାନଟା କରିଥିଲୁ, ଭୀମ ଆର ଭିଏନାଟା ଭଲ ଟିକେ ହେଇଥିଲା, ପରି ଲାଗଲା ଅଜାନ ଭି ଧାନଟା, ମୋଟା ଧାନଟା ଟିକେ
1: ହଁ ହଁ
0: ତ ବଢିଆ ହେଇଥିଲା। ଆର ଗଲା ଥର ତ ସାର ନାଇଁ ଦେଇଥିଲୁ, ସେ ଧନି ଚାଷ ଚାଷ ସେ ଆମର ଗରମ ସେବକ ଦେଇଥିଲା ଗୋଟେ ପକେଟ, ସେଟା ବୁଣି ଦେଇଥିଲି, ଆଉ ବଢିଆ ବିନା ଖାଦରେ ହିଁ ଧାନଟା ହେଇଗଲା, ସେ ଧାନଟା ହିଁ ଲଗେ ମୁଁ ଭାବିଛୁ ଭିନ୍ ଧାନଟା।
1: ଆଚ୍ଛା, ଆପଣଙ୍କର ବିହନ ମାନେ କେନୁ ଆନୁଛନ୍?
0: ସେ IPO ଆମର ସମ୍ରା ଦୋକାନରୁ।
1: ଲ୍ୟାମ୍ପରୁ
0: ନାଇଁ ପାଡୁ ନାଇଁ ଆନବାର ଆଜ୍ଞା,
1: କାଣା ଅସୁବିଧା ହଉଛି କି?
0: ଅସୁବିଧା ତ ନାଇଁ, କେବେ କେବେ ସିଆଡ଼ୁ ବି ଆଣି ପକଉଛୁ, ସେଠୁ ବି ଥରେ ତ ନେକ୍ସଟ ଟାଇମ ସେଥିରେ ଦେଇଥିଲେ, ବହୁତ ବଢିଆ, ସେ ହଜାରେ 10ଟା ପରି ଲାଗୁଛି, ଏତେ ବଢିଆ ହେଇଥିଲା ନା ଆଜ୍ଞା, ଫାର୍ଷ୍ଟ ନୂଆ ନୂଆ ବାହାରିଥିଲା, ବହୁତ ବଢିଆ ଧାନ। ଏଠି ତ ହାଇବ୍ରିଡ ମାନେ କିଣିଲେ ବେଶୀ ଖର୍ଚ୍ଚ, ସେଟା ଫ୍ରିରେ ଦେଇଥିଲେ, ତମେ ଲଗାଅ କହିକରି ଭଲ କାର୍ଡରୁ ଦେଇଥିଲେ, ଆମର ଜାଗାରେ ହିଁ ରୁଆ ତ କରା ହେଇଥିଲା, ସେମାନେ ସବୁ ଭାଗ ବାଣ୍ଟା ହେଇକରି ନେଲେ, ଆମେ ଟିକେ ପଛରେ ଲଗେଇଲୁ, ହେଲେ ବି ବହୁତ ବଢିଆ ହେଇଥିଲା, ସେଟା ଦେଶୀ ଧାନ। ଆଉ ଗରମ ସେବ ମାନେ ବି ବୁଝାଉଛନ୍, ତମେ କାଇଁ ଯେ ହାଇବ୍ରିଡରେ ଭାବୁଛ, ତମେ ଦେଶୀ ଧାନ କର ବଢିଆ ହଉଛି।
1: ଆଉ ପନିପରିବା ସବୁ ବିକ୍ରି ବଟା କେନ କରୁଛନ୍?
0: ଆମର ତ ଏଖାନ ଏକ ନମ୍ବରଟା ହିଁ ବଢିଆ ଆଜ୍ଞା, ଶକ୍ତିନଗର ପାଖେ ରାଉରକେଲା ଶକ୍ତିନଗର ଏକ ନମ୍ବର ବଜାର,
1: ସେନେ ଠିକ ଦରଦାମରେ ପାଉଛନ୍?
0: ହଁ ହଁ, ଆର ଆମର ଖୁଡଗାଁ ବଜାର ବି ଏଠିନେ ପାଖେ ଆଜ୍ଞା, ଏଠିନେ ବି ବଜାର,
1: ହଁ
0: ଏଠିନେ ବି ବିକିଛୁ, ବେଶୀ ବାହାରିଲେ ସେ 2 ଦିନ ବଜାର କରିକି ହିସାବରେ ସିଆଡ଼େ ବି ଏକ ନମ୍ବର ବଜାର ଚାଲି ଯାଉଛୁ। ଏଠିନେ ରୋଡ୍ ସାଇଡ଼ରେ ବସ୍ ବି ଆସୁଛି, ୟା କି ଟେମ୍ପୁ ବି ଆସୁଛି, ଏଇଠିନେ ବସିଲେ ସିଧା ଏକ ନମ୍ବର
1: ସୁବିଧା ହଉଛି,
0: ସୁବିଧା ହଉଛି ବଜାର ଲାଗି, ଆମର ଏଠି କିଛି ଅସୁବିଧା ନାହିଁ ଆଜ୍ଞା। ଆର ବେଶୀ ସବଜି ହେଲେ ତ ବେପାରୀ ମାନେ ବି ଘରକେ ପହଞ୍ଚି ଯାଉଛନ୍,
1: ମାନେ ବିକ୍ରି ବଟାର କିଛି ଅସୁବିଧା ନାହିଁ?
0: ସୁବିଧା ନାହିଁ, ଆମେ ଖାଲି ଶାଗ ସବଜି ବେଶୀ ଉପଜେଇ ନେଇ ପାରୁଛୁ, ନି ତ ବିକ୍ରି ବଟା ଲାଗି କିଛି ଅସୁବିଧା ନାହିଁ।
1: ତ ଭାଇ, ଆଜି ଆପଣ ଆପଣଙ୍କର ଚାଷବାସ ବିଷୟରେ ବହୁତ ସୁନ୍ଦର ଭାବେ ବତାଲେ, ସେଥିଲାଗି ଆପଣଙ୍କୁ ଆମର ଆକାଶବାଣୀ ତରଫରୁ ବହୁତ ବହୁତ ଧନ୍ୟବାଦ। ଜୁହାର
0: ଜୁହାର
2: ଦାଦା।
3: ହଁ ବିର୍ଷୁ,
2: ଶୁଣିଲା ଆମର ଚାଷୀ ଭାଇର କଥା?
3: ହଏ ଗା, ଆରୁ ବିଭିନ୍ନ ପ୍ରକାର ଚାଷବାସ କରିଛନ୍, ସେ ଭିତରୁ ପଟଲ ଆର ଜହ୍ନି ଚାଷ ବିଷୟରେ ଆଜିକା କହିଲେ ନେଇ କେଁ
2: ହଇ,
3: ଆରୁ ବଲ୍ ବି ଲାଗଲା
2: ହଇ।

0: ମାଖନ୍ 25 ଟଙ୍କା ନେଇକରି 30 ଟଙ୍କା, କଞ୍ଚା କଦେଲ 40 ଟଙ୍କା ନେଇକରି 50 ଟଙ୍କା, ଗାଜର ଆରୁ ବିଟ୍ ରହିଥିଲା 40 ଟଙ୍କା ନେଇକରି 50 ଟଙ୍କା, ସିମ୍ଲା ମିର୍ଚା 60 ଟଙ୍କା, ଲାଉଗୁଟାକେ 15 ଟଙ୍କା ନେଇକରି 20 ଟଙ୍କା, କଞ୍ଚା ମିର୍ଚା 80 ଟଙ୍କା, ପପିତା ରହିଥିଲା 20 ଟଙ୍କା ନେଇକରି 25 ଟଙ୍କା, କୁନ୍ଦୁରୁ 40 ଟଙ୍କା, ବନ୍ଧାକୋବି 25 ଟଙ୍କା ନେଇକରି 30 ଟଙ୍କା, ଫୁଲକୋବି 40 ଟଙ୍କା, ସାରୁ 50 ଟଙ୍କା, ଆରୁ କାଙ୍କେର ରହିଥିଲା 25 ଟଙ୍କା ନେଇକରି 30 ଟଙ୍କା।
1: ବିର୍ଷୁ,
0: ହଁ ଦାଦା,
1: ବଜାର ହାଟର ଖବର ତ କହିଲା
0: ହଇ,
1: ବୋଲେ ପାଣି ପାଗର ସୂଚନା ବି ଜନେଇ ଦଉଙ୍ଗା।
0: ହଇ ହଇ, ଜନେଇ ଦଉଁ। ବେଲେ ସୁନ୍ଦରଗଡ଼ ଜିଲ୍ଲାର ପାଣିପାଗ ବିଭାଗ କିରେଠାନୁ ଯେନ୍ ସୂଚନା ମିଳିଛେ, ସେ ହିସାବନ ଆଇବା 24 ଘଣ୍ଟା ଭିତରେ ଆମର ଜିଲ୍ଲାର ପାଗଟା କେନ କେନ୍ତା ମେଘୁଆ ପାଗ ଦେଖାଯିବାର ସାଙ୍ଗେ ସାଙ୍ଗେ 7 ମିଲିମିଟର ତକ ବର୍ଷା ହେବାର ସମ୍ଭାବନା ରହିଛେ। ଆରୁ ଯେନ୍ ତଲୁଆ ପବନଟା ବୋହିବା, ଇଟା ଘଣ୍ଟା ପ୍ରତି 7 କିଲୋମିଟର ଦେଇକରି ବୋହିପାରେ। ଆରୁ ତାପମାତ୍ରାଟା ସବୁନୁ ଏତକା 37 ଡିଗ୍ରୀ, ଆରୁ ସବୁନୁ କମ୍ 24 ଡିଗ୍ରୀ ସେଲସିୟସ ରହିପାରେ। ସେ ବାଗିର୍ ଆର୍ଦ୍ରତାଟା ସବୁନୁ ଏତକା 74% ଆରୁ ସବୁନୁ କମ୍ 27% ରହିବା ବୋଲିକିରି ସୂଚନାଟା ରହିଛେ।
1: ବିର୍ଷୁ,
0: ହଁ ଦାଦା,
1: ଦେଖ ଗା, ପାଣିପାଗର ସୂଚନା ବି ତ କହିଲା
0: ହଇ ହଇ,
1: ବୋଇଲେ ବୈଠିକି ସରାବାର ବି ସୋମିଆ ହେଇ ଆସିଲାନୁ
0: ହଇ। ତ ଆମର ଚାଷୀ ଭାଇ ବହିନ ମାନକେ ଆମର ଠିକନାଟା ଜଣେଇଦେମା, ଯେନ୍ ଠିକନାକେ ପାଇକିରି ଆମର ଇ କାର୍ଯ୍ୟକ୍ରମ ବିଷୟ ମତାମତ ଲେଖିପାରମେ।
1: ବୋଇଲେ ଆମକୁ ଚିଠି ଲେଖବା ଠିକନା ହଉଛେ, ଖେତ ଖମାର କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ରାଉରକେଲା, ପିନ୍ ନମ୍ବର 769042। ଆରୁ ଚାଷୀ ଭାଇ ବହିନ ମାନେ ଆଜିର୍କା ଆମର ଇ ଖେତ ଖମାର କାର୍ଯ୍ୟକ୍ରମ କେ ଆମେ ଇନ ରଖୁଛୁ।
2: ଜୁହାର।

ଶୁଣୁଥିଲେ କାର୍ଯ୍ୟକ୍ରମ କ୍ଷେତ ଖମାର। ଆଜି ଏଥିରେ ଶୁଣିଲେ ଅଗ୍ରଣୀ ଚାଷୀ ଶ୍ରଦ୍ଧାଚରଣ ନାଥଙ୍କ ସହିତ ଆଲୋଚନା। ବିଷୟ ଥିଲା ପୋଟଳ ଓ ଜହ୍ନି ଚାଷ। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଥିଲେ ବସନ୍ତ କୁମାର ସ୍ୱାଇଁ, ଉପସ୍ଥାପନାରେ ଥିଲେ ସୌଭାଗ୍ୟ ହରିପାଲ, ସହଯୋଗିତା ବୀରେନ୍ଦ୍ର ପ୍ରତାପ ସିଂ। ଶ୍ରୋତାବନ୍ଧୁ, ଆପଣ ଟ୍ୟୁନ୍ କରିଛନ୍ତି 102.6 FM ଆକାଶବାଣୀ ରାଉରକେଲା କେନ୍ଦ୍ରକୁ। ଆରମ୍ଭ କରୁଛୁ ହିନ୍ଦୀ କଥାଚିତ୍ରର ଗୀତକୁ ନେଇ କାର୍ଯ୍ୟକ୍ରମ ସିନେ ସଙ୍ଗୀତ।

ଅନ୍ସ ଫିଲ୍ମର ଗୀତଟିଏ ଶୁଣିଲେ। ଗୀତଟିରେ କଣ୍ଠଦାନ କରିଥିଲେ ଅଲକା ୟାଗ୍ନିକ ଏବଂ କୁମାର ସାନୁ। ଗୀତ ରଚନା ସମୀର, ସଙ୍ଗୀତରେ ସଜେଇଥିଲେ ନଦୀମ ଶ୍ରବଣ।

କଥାଚିତ୍ର ଥିଲା ବାଦଲ, ଗୀତଟିରେ କଣ୍ଠଧାନ କରିଥିଲେ ସୋନୁ ନିଗମ ଏବଂ କବିତା କୃଷ୍ଣମୂର୍ତ୍ତି, ଗୀତ ରଚନା ସମୀର, ସଙ୍ଗୀତରେ ସଜାଇଥିଲେ ଅନୁ ମଲ୍ଲିକ।

ବିଗ୍ ବ୍ରଦର୍ ଏଇ ଫିଲ୍ମର ଗୀତଟିଏ ଶୁଣିଲେ ଗୀତଟିରେ କଣ୍ଠଦାନ କରିଥିଲେ ଶ୍ରେୟା ଘୋଷାଲ, କୁନାଲ ଗାଞ୍ଜାୱାଲା ଏବଂ ଉସ୍ତାଦ ସୁଲତାନ ଖାନ। ଗୀତ ରଚନା ଅନିଲ ପାଣ୍ଡେ, ସଙ୍ଗୀତରେ ସଜାଇଥିଲେ ସନ୍ଦେଶ ସାଣ୍ଡିଲ୍ୟ।

0: ଚାହତ ଫିଲ୍ମର ଗୀତଟିଏ ଶୁଣିଲେ। ଗୀତଟିରେ କଣ୍ଠଦାନ କରିଥିଲେ ବିନୋଦ ରାଠୋଡ ଓ ଆଲକା ୟାଗ୍ନିକ। ଗୀତ ରଚନା ନିଦା ଫାଜିଲ, ସଙ୍ଗୀତରେ ସଜାଇଥିଲେ ଅନୁ ମଲ୍ଲିକ। ଶ୍ରୋତାବନ୍ଧୁ, ଆପଣ ଶୁଣୁଛନ୍ତି ସିନେ ସଙ୍ଗୀତ କାର୍ଯ୍ୟକ୍ରମ ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି FM ବ୍ୟାଣ୍ଡରେ 102.6 MHz ଯୋଗେ।
1: ଭିଡିଓ ଲାଇକ୍ କରିବା ପାଇଁ ଟଙ୍କା ମିଳିବ, ସୋ ଇଜି ଫସିଲା।
2: ଅଡଣ ଲିଙ୍କ୍ସ ଉପରେ କ୍ଲିକ୍ କରନ୍ତୁ ନାହିଁ। RBI କହେ,
3: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।

ଦେବଦାସ ଫିଲ୍ମର ଗୀତଟିଏ ଶୁଣିଲେ ଗୀତଟି ରେକର୍ଡ଼ କରିଥିଲେ ଶ୍ରେୟା ଘୋଷାଲ। ଗୀତ ରଚନା ନୁସରତ ବଦ୍ର, ସଙ୍ଗୀତରେ ସଜାଇଥିଲେ ଇସମାଇଲ ଦରବାର।

କଥାଚିତ୍ର ସିଂହମ୍ ଗୀତଟିରେ କଣ୍ଠଦାନ କରିଛନ୍ତି ଶ୍ରେୟା ଘୋଷାଲ ଏବଂ ଅଜୟ। ଗୀତ ରଚନା ସ୍ୱାନନ୍ଦ କିର୍କିରେ, ସଙ୍ଗୀତରେ ସଜେଇଛନ୍ତି ଅଜୟ ଅତୁଲ।

କଣ୍ଠଶିଳ୍ପୀ ଥିଲେ କୁମାର ବାପି। ତାଙ୍କ କଣ୍ଠରେ ଶୁଣିଲେ ପଞ୍ଚାନନ ନାୟକଙ୍କ ରଚନା। ଶ୍ରୋତା ବନ୍ଧୁ, ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ ଏହି ଟେଲିଫୋନ୍ ନମ୍ବରରେ 7008248758। ଟେଲିଫୋନ୍ ନମ୍ବର ଆଉ ଥରେ କହି ରଖୁଛୁ, 7008248758। ଏଥର ଆସନ୍ତୁ ଶୁଣିବା ଦେବୀତୋଷ ଆଚାର୍ଯ୍ୟଙ୍କ କଣ୍ଠରେ ପଞ୍ଚାନନ ନାୟକଙ୍କ ରଚନା।

ପଞ୍ଚାନନ ନାୟକଙ୍କ ରଚନା ଶୁଣିଲେ କଣ୍ଠଶିଳ୍ପୀ ଦେବୀତୋଷ ଆଚାର୍ଯ୍ୟଙ୍କ କଣ୍ଠରେ ଉପଭୋକ୍ତାଙ୍କ ପାଖରେ ପହଞ୍ଚାଇବା ପାଇଁ ସବୁଠୁ ସୁଲଭ ଏବଂ ସହଜ ମାଧ୍ୟମ ହେଉଛି ଆକାଶବାଣୀ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଡାଏଲ୍ କରନ୍ତୁ ଏହି ଟେଲିଫୋନ୍ ନମ୍ବରକୁ 8249809672। ଟେଲିଫୋନ୍ ନମ୍ବର ଆଉ ଥରେ କହି ରଖୁଛୁ 8249809672।

କଣ୍ଠଶିଳ୍ପୀ ବିଭୁ କିଶୋରଙ୍କ କଣ୍ଠରେ ଶୁଣିଲେ ପଞ୍ଚାନନ ନାୟକଙ୍କ ରଚନା। ଶ୍ରୋତାବନ୍ଧୁ ଆପଣ ଶୁଣୁଛନ୍ତି କାର୍ଯ୍ୟକ୍ରମ ଝୁମ୍ ତାନାନା। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି FM ବ୍ୟାଣ୍ଡରେ 102.6 MHz ଯୋଗେ।

ଆକାଶବାଣୀ ରାଉରକେଲା ଷ୍ଟୁଡ଼ିଓ ହଡ଼ିରେ ସମୟ ବର୍ତ୍ତମାନ ରାତି 11:00 ହେବାକୁ ଯାଉଛି। ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରସାର କରୁଛୁ ଆକାଶବାଣୀ ଦିଲ୍ଲୀରୁ, ଶୁଣିପାରିବେ ଅଳ୍ପ ସମୟ ମଧ୍ୟରେ।